ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 10 ଦିନ 2026 ମସିହା ମଇ ମାସର 31 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମହାନଦୀ 101 MHz ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ଆପଣମାନେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିପାରୁଛନ୍ତି। ମାଙ୍ଗଳିକ।

ଏ ଜୀବନ ଏକ ସ୍ୱର୍ଗୀୟ କବିତା ଯାହାକୁ କି ଆମେ ପାର୍ଥିବ ଭାଷାରେ ଅନୁବାଦ କରି ଚାଲିଛୁ, କହିଛନ୍ତି ଶ୍ରୀ ଅରବିନ୍ଦ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 6ଟା ହେବାକୁ ଯାଉଛି।

ନିର୍ମଳ ନାୟକଙ୍କ ଗୀତ ରଚନାରେ ଶୁଣନ୍ତୁ ଏ ଗୀତଟିକୁ କଣ୍ଠଶିଳ୍ପୀ ରତ୍ନାକର ରାଉତ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନବକିଶୋର ମହନ୍ତମ, ସୁଶାନ୍ତ କୁମାର ପଣ୍ଡା, ରତ୍ନାକର ରାଉତ, ବନଜା ମିଶ୍ର ଏବଂ ପ୍ରଭାସିନୀ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଜୀବନରେ ବିନିଯୋଗ କରିବାର ସର୍ବଶ୍ରେଷ୍ଠ ଧନ ଯାହା ଆମ ପାଖରେ ଅଛି ତାହା ହେଉଛି ସମୟ। ଜମିବାଡ଼ି, ଗହଣା, ଶିକ୍ଷା ଆଦିରୁ କ'ଣ ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ? ଏ ପ୍ରଶ୍ନ ଅନେକ ଶ୍ରୋତାଙ୍କ ମନକୁ ଆନ୍ଦୋଳିତ କରୁଥିବ। ତେବେ ମଣିଷର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ସମୟ। କାରଣ ସମୟ ଏମିତି ପ୍ରବାହିତ ନଦୀଟିଏ ଯାହା ଯେଉଁ ଗୋଟିଏ ମୁହୂର୍ତ୍ତ ପାଇଁ ଆସେ, ପରବର୍ତ୍ତୀ ସମୟରେ ଏହା କେବଳ ଇତିହାସ ପାଲଟିଯାଏ। କୌଣସି ନିର୍ଦ୍ଦିଷ୍ଟ ଦିନର ନିର୍ଦ୍ଦିଷ୍ଟ କ୍ଷଣଟି ଜୀବନରେ ପୁନରାବୃତ୍ତି ହୁଏ ନାହିଁ। ଜୀବନରେ ଜନ୍ମ ପରି ମୃତ୍ୟୁ ମଧ୍ୟ ଧ୍ରୁବ ସତ୍ୟ। ତେବେ ଜନ୍ମଠାରୁ ମୃତ୍ୟୁ ମଧ୍ୟରେ ଥିବା ସମୟଟି ମଣିଷକୁ ଅଗୋଚର। ସେ କେବଳ ଭବିଷ୍ୟତ ପାଇଁ ଯୋଜନା କରିଥାଏ। ତେବେ ସେହି ଯୋଜନା ଫଳବତୀ ହେବ କି ନାହିଁ ତାହା କହିବା ଅସମ୍ଭବ। କଥାରେ ଅଛି, ଘଡ଼ିକେ ଘୋଡ଼ା ଛୁଟେ। ତେବେ ଯୋଜନା ତ କରିବାକୁ ପଡ଼ିବ। ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଦୃଷ୍ଟାନ୍ତମୂଳକ ଯୋଜନା ନିହାତି ଆବଶ୍ୟକ। ଯେପରିକି ଶିଶୁଟିଏ ଜନ୍ମ ହେଲେ ତା'ର ପରିପୋଷଣ ପାଇଁ ତାକୁ ଚାଲିବା ଏବଂ କଥା କହିବାକୁ ଶିଖାଇବା ମାତା ପିତା ଏବଂ ସମାଜର ଦାୟିତ୍ୱ। ପରବର୍ତ୍ତୀ ସମୟରେ ଶିଶୁଟିକୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ପାଠ ପଢ଼ାଇବାର ଗୁରୁଦାୟିତ୍ୱ ରହିଥାଏ ପିତାମାତା ଏବଂ ଶିକ୍ଷକମାନଙ୍କର। ଏହି ସମୟରେ ପାଠ ପଢ଼ିବା ସହ ଉତ୍ତମ ଚରିତ୍ର ଗଠନର ଆବଶ୍ୟକତା ରହିଛି, ଯାହାଦ୍ୱାରା ଏକ ସୁସ୍ଥ ତଥା ଦାୟିତ୍ୱପୂର୍ଣ୍ଣ ସମାଜ ଗଠନ ହୋଇପାରିବ। କିଶୋର ଅବସ୍ଥାରୁ ଯୌବନ ପର୍ଯ୍ୟନ୍ତ ନିଜର ବୁଦ୍ଧିମତା ଏବଂ କାର୍ଯ୍ୟଦକ୍ଷତା ଅନୁସାରେ ଶିକ୍ଷାବିତ୍, ବୈଜ୍ଞାନିକ, ଡାକ୍ତର, ଜନପ୍ରତିନିଧି ବା ଖେଳାଳି ହେବା ପାଇଁ ବୀଜବପନ ହୋଇଥାଏ। ଯୌବନରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଆମେ ବ୍ୟସ୍ତ ରହିବା ସହ ଭବିଷ୍ୟତ ପିଢ଼ିଙ୍କ ଜୀବନ ନିର୍ବାହର ଦାୟିତ୍ୱ ନେବା ସହ ବୟସ୍କ ପିତାମାତାଙ୍କର ସେବା କରିବା ଆବଶ୍ୟକ। ବାର୍ଦ୍ଧକ୍ୟ ସମୟରେ ନିଜ ଅଭିଜ୍ଞତାରେ ଭବିଷ୍ୟତ ପିଢ଼ିକୁ ଦିଗ୍ଦର୍ଶନ ଦେବାର ଆବଶ୍ୟକତା ରହିଛି। ତେବେ ସମୟଚକ୍ରରେ ଯଦି ଠିକ୍ ସମୟରେ ସଠିକ୍ କାମ କରାନଯାଏ ତାହା ମଣିଷକୁ ଅପରିପକ୍ୱ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ଯେପରିକି ଚରିତ୍ର ଗଠନ, ଶିକ୍ଷା, ସାମାଜିକ ସଂସ୍କାର।

ପାରିବାରିକ ଦାୟିତ୍ୱ ଯଦି ଜଣେ ନେବାରେ ଅସମର୍ଥ ହୁଏ ତେବେ ସେ କେବେ ବି ଭବିଷ୍ୟତ ପିଢ଼ି ପାଇଁ ଆଦର୍ଶ ହୋଇପାରିବ ନାହିଁ। ଅନେକ ସମୟରେ ଲୋକେ ପ୍ରତିକୂଳ ପରିସ୍ଥିତିରେ ସମୁଚିତ ନିଷ୍ପତ୍ତି ନେଇ ନପାରି ସମୟକୁ ଦୋଷ ଦେଇଥାନ୍ତି। ତେବେ ସମୟ ଭଲ ବା ଖରାପ ହୋଇନଥାଏ, ସମୟ ଓ ପରିସ୍ଥିତି ସହିତ ଖାପ ଖୁଆଇଲେ ହିଁ ଜଣେ ବ୍ୟକ୍ତି ସ୍ଥିତପ୍ରଜ୍ଞ ବୋଲାଇବ। ସମୟର ସଦୁପଯୋଗ କରିବାକୁ ହେଲେ ବଡ଼ ଫଳାଫଳକୁ ଅପେକ୍ଷା ନକରି ଛୋଟ ଲକ୍ଷ୍ୟ ହାସଲ ଦିଗରେ ଯତ୍ନଶୀଳ ହେବା ଆବଶ୍ୟକ ଏବଂ ନିଜର ସାମୟିକ ଅଗ୍ରଗତି ସମ୍ପର୍କରେ ଧ୍ୟାନ ରଖିବା ଜରୁରୀ। ଯେପରିକି ବାର୍ଷିକ ପରୀକ୍ଷାରେ ଭଲ କରିବା ପାଇଁ ସାପ୍ତାହିକ, ମାସିକ, ତ୍ରୟମାସିକ ଏବଂ ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ତତ୍ପର ହେବା ଜରୁରୀ। ନଚେତ୍ ବାର୍ଷିକ ପରୀକ୍ଷାର କିଛି ଦିନ ପୂର୍ବରୁ ଯେତେ ପଢ଼ିଲେ ମଧ୍ୟ ଭଲ ନମ୍ବର ଆସିବ ନାହିଁ। ସେହିପରି ଯଦି ଜଣେ ଭଲ ଖେଳାଳି ବା ସଙ୍ଗୀତଜ୍ଞ ହେବାକୁ ଚେଷ୍ଟା କରିବ, ସେ ନିୟମିତ ଅଭ୍ୟାସ କରିବା ଆବଶ୍ୟକ। ଅନେକ ସମୟରେ ଏହାର କୌଣସି ଫଳ ମିଳୁଥିବାର ଅନୁଭବ ହୁଏ ନାହିଁ, ତଥାପି ନିଷ୍ଠା ଦ୍ୱାରା ଜଣେ ସାଧାରଣ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚି ପାରିଥାଏ। ସମୟର ଯଥାସାଧ୍ୟ ସଦୁପଯୋଗ ହେଉ ଆଜି ପ୍ରଭାତର ଭାବନା।

ଶୁଣିଲେ ଆଜିର ଭାବନା। ଉପସ୍ଥାପନା କରିଲେ ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 397ତମ ଭାଗ।

ଭଗବତୀ ଲକ୍ଷ୍ମୀଙ୍କୁ ରୁକ୍ମିଣୀ ରୂପରେ ସାକ୍ଷାତ ଲକ୍ଷ୍ମୀପତି ଶ୍ରୀକୃଷ୍ଣଙ୍କ ସହିତ ଦେଖି ଦ୍ୱାରକାବାସୀ ପରମ ଆନନ୍ଦିତ ହୋଇଛନ୍ତି। କାଳକ୍ରମେ ରୁକ୍ମିଣୀ ଗର୍ଭରୁ କାମଦେବ ପ୍ରଦ୍ୟୁମ୍ନ ଭାବରେ ଭୂମିଷ୍ଠ ହୋଇଛନ୍ତି। ନାରଦଙ୍କ ପ୍ରରୋଚନା କ୍ରମେ ସମ୍ବରାସୁର ତାଙ୍କୁ ହରଣ କରି ସମୁଦ୍ରରେ ନିକ୍ଷେପ କରିଛି ଏବଂ ଦୈବକ୍ରମେ ସେ ସମ୍ବରାସୁର ଘରେ ଉପନୀତ ହୋଇଛନ୍ତି। ଅସୁର ପତ୍ନୀ ରତିଦେବୀ ତାଙ୍କୁ ପାଳିଛନ୍ତି ଆଉ ପରବର୍ତ୍ତୀ କାଳରେ କାମ ଭାବରେ ସେବା କରିବାରୁ ସେ ପ୍ରତିବାଦ ଜଣାଇଛନ୍ତି।

ଶୁଣିଲି ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 397ତମ ଭାଗ ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। प्रधानमन्त्री नरेन्द्रमोदी अद्य प्रातः 11 वादने आकाशवाणीतः मन की बात इति कार्यक्रमे स्वीयं मनोगतं प्रकटयिष्यति। मासिकस्य आकाशवाणी कार्यक्रमस्य एतत् 34th संस्करणं भविष्यति। आकाशवाण्याः दूरदर्शनस्य च सर्वाभिः वाहिनीभिः अस्य कार्यक्रमस्य प्रसारणं भविष्यति। अयम् हि आकाशवाणी वार्ता विभागस्य अन्तर्जालपटले www.newsonair.gov.in इत्यत्र अपि च न्यूज़ ऑन एआईआर इति चलदूरभाषीये तन्त्रांशे अपि उपलब्धः भविष्यति। आकाशवाणी दूरदर्शन प्रधानमंत्री कार्यालय सूचना प्रसारण कार्यालयानां यूट्यूब वाहिनीभिः अपि अस्य कार्यक्रमस्य साक्षात् प्रसारणं भविष्यति। हिंदी भाषायां प्रसारणस्य अनन्तरं आकाशवाण्याम् अस्य प्रसारणं क्षेत्रीयासु भाषासु अपि भविष्यति। विदेश मंत्री डॉक्टर एस जयशंकरः गतसायं म्यांमार देशस्य राष्ट्रपतिना यू मिन आंग लाइंग इत्यनेन सह मेलनं कृतवान्। सामाजिकान्तर्जालीये पटले डॉक्टर जयशंकरः दीर्घकालं यावत् द्वैपाक्षिकं सहकारं सुदृढं कर्तुं म्यांमार देशस्य राष्ट्रपतेः सकारात्मक भावस्य प्रशंसाम् अकरोत्। सः अवदत् यत् सः शान्तेः प्रगतेः समृद्धेः च सहभागित्वम् इतोपि सुदृढं कर्तुं प्रधानमन्त्रिणा नरेन्द्रमोदिना सह श्रीलाइंग वर्यस्य मेलनस्य प्रतीक्षायाम् अस्ति। उभयोः देशयोः मध्ये ऐतिहासिकानां सभ्यतानां च सम्बन्धान् दृढीकरणाय राष्ट्रपतिः श्वः प्रधानमन्त्रिणा नरेन्द्रमोदिना सह चर्चिष्यति। पूर्वं ह्यः म्यांमारदेशस्य राष्ट्रपतिः बिहारस्य गयायां गत्वा महाबोधिमन्दिरे प्रार्थनां कृतवान्। अवधेयं यत् राष्ट्रपतिः ह्लाइङ्गः 5-दिवसीय भारतयात्रायाम् अस्ति। दिल्ल्यारक्षिबलस्य विशेष प्रकोष्ठेन पाक आईएसआई मुंबई अंडरवर्ल्ड्स जालेत्यस्य आदेशेन कार्यं कुर्वन्तः 8 अभियुक्ताः निगडिताः। वार्ताहरान् संबोधयन् दिल्ल्यारक्षिबलस्य विशेष प्रकोष्ठस्य विशेष सीपी अनिल शुक्लः अवदत् यत् अभियुक्ताः दिल्लीनगरस्य महत्वपूर्ण स्थानेषु सुरक्षाकर्मचारिषु च आक्रमणं कर्तुं नियुक्ताः आसन्। सः अवदत् यत् तैः सह शस्त्राणि विस्फोटकानि च प्राप्तानि सन्ति। श्रीशुक्लः सूचितवान् यत् अभियुक्ताः सीमापार निर्वाहकानां निर्देशानुसारं कार्यं कुर्वन्तः आसन्। ते दिल्ली महाराष्ट्र पुणे नगरेभ्यः निगडिताः। बैडमिंटन क्रीडायां सिंगापुर ओपन टूर्नामेंट इति स्पर्धायां भारतस्य सात्विक साईराज रंकीरेड्डी चिराग सेट्टी इत्यनयोः युगलं निर्णायक चक्रे प्रविष्टम्। उपान्त्यचक्रे भारतीय दलेन दक्षिण कोरिया दलं पराजितम्। महिलानां अन्ताराष्ट्रिय 20-20 द्वितीया क्रिकेट क्रीडायां भारत इंग्लैंड दलयोः मध्ये गत सायं जातायां स्पर्धायां इंग्लैंड दलेन भारतं 26 धावनांकैः पराजितम्। आईपीएल क्रिकेट क्रीडायां गुजरात टाइटन्स दलम् अद्य अहमदाबादस्य नरेन्द्र मोदी क्रीडांगणे निर्णायक स्पर्धायां रॉयल चैलेंजर्स बेंगलुरु दलेन सह स्पर्धिष्यति। स्पर्धायाः आरम्भः सायं 7:30 भविष्यति। प्रियाः श्रोतारः संस्कृत जगता सम्बद्धैः विभिन्नैः क्रियाकलापैः संवलितस्य संस्कृत साप्ताहिकी ते विशिष्ट कार्यक्रमस्य प्रसारणं आकाशवाण्याः FM गोल्ड प्रवाहिकातः अद्य रविवासरे मध्याह्ने 12:30 भविष्यति। भवन्तः सर्वे श्रोतुं प्रभवन्ति। इति वार्ताः।
0: ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ପାଟି ଓ ଜିଭଘାର କାରଣ ଓ ନିରାକରଣ, କହିବେ ଡକ୍ଟର ଶ୍ରୀକାନ୍ତ ପଣ୍ଡା। 7:25 ଚାଷର ହାଲରେ ଶୁଣିବେ ଉନ୍ନତ କପା ଚାଷ ବିଷୟରେ, ଏ ବିଷୟରେ କହିବେ ବିଭୂତିଭୂଷଣ ବିଶ୍ୱାଳ। 7:30 ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଜାଣିବା ଆମ ରାଜ୍ୟର କଥା, ଏ ବିଷୟରେ କହିବେ କଳ୍ପଲତା କାନୁନଗୋ। 7:55 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ଗୋପାଳ ମହାକୁଡ। 8:30 ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର ଶୁଣିପାରିବେ, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଳୀଧର ପଣ୍ଡା। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ରବିନାରାୟଣ ଦାସ, ସୁରେନ୍ଦ୍ର କୁମାର ମିଶ୍ର, ଗୀତାରାଣୀ ଦାସ। 9:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 10:05 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 11:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 134ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲେ କରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ସଂସ୍କରଣ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 12:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 ଓଡ଼ିଆ ଲୋକ ସଙ୍ଗୀତର କାର୍ଯ୍ୟକ୍ରମ। 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଏବଂ ମିନତୀ ପାଣିଗ୍ରାହୀ। 1:20 ଘର ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଫ୍ୟାସନ୍ ଡିଜାଇନର ଶାନ୍ତା ପଣ୍ଡାଙ୍କ ସହିତ ସାକ୍ଷାତକାର। 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:02 ଶୁଣିପାରିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। 5:02 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ। 5:30 ଯୁବବାଣୀ କାର୍ଯ୍ୟକ୍ରମ।

ଆତ୍ମ। ଆଜିର କ୍ୟାମ୍ପସ କାର୍ଯ୍ୟକ୍ରମରେ ଶୁଣିବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା, 6:30 ଓଡ଼ିଆ ଲଘୁ ସଙ୍ଗୀତ, 6:55 ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, 7:25 ଜିଲ୍ଲା ହାଲଚାଲ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ମା ମାଏଟ, ରଚନା ଓ ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର, 8:00 ଶୁଣିପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ରୂପାନ୍ତରର ପୁନଃ ପ୍ରସାରଣ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 269,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇକେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7,000 ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନୀ ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନୀ ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିବେ ପାଟି ଓ ଜିଭଘାର କାରଣ ଓ ନିରାକରଣ। ଏ ସମ୍ପର୍କରେ କହିବେ ଡକ୍ଟର ଶ୍ରୀକାନ୍ତ ପଣ୍ଡା।
2: ପାଟିରେ ଘା ହେବା ଏ ସମସ୍ତଙ୍କର ଅଙ୍ଗେ ଲିଭେଇବା କଥା। ଦାନ୍ତ ଘଷି ଜିଭ ସଫା କଲାବେଳେ ଜିଭ ଛେଲା ପାଟିଆରେ ଜିଭ କ୍ଷତ ହୋଇଯାଉଛି ତ ନୂଆ ଶକ୍ତ ବ୍ରସ୍ ଜୋରରେ ଘଷି କରି ଆମେ ମାଢ଼ିକୁ କ୍ଷତ ବିକ୍ଷତ କରି ପକାଉଛୁ, ରକ୍ତ ବାହାରୁଛି। ମାଛ କଣ୍ଟା ଲାଗି ଓଠରୁ ତଣ୍ଟି ପର୍ଯ୍ୟନ୍ତ କ୍ଷତ ହେଉଛି। ପୁଣି କେତେବେଳେ ଅଜାଣତରେ ଆପଣା ଜିଭକୁ ନିଜେ କାମୁଡ଼ି ପକାଇ ଆମେ ରକ୍ତ ବାହାର କରି ପକାଉଛୁ। ସାରା ପାଟିଟା ଆମର ଓଠଠାରୁ ତଣ୍ଟି ପର୍ଯ୍ୟନ୍ତ ବିସ୍ତୃତ। ତା ଭିତରେ ମାଢ଼ି, ତୋଟକା, ଜିଭ, ଓଠ, ତଣ୍ଟି ଯେଉଁଠି ହେଲେ ବି ଘା ହୋଇପାରେ। ଆସନ୍ତୁ ଆଜି ପାଟିରେ ଘା ହେବାର କେତେଟା ନୀତିଦିନିଆ କାରଣ ଆମେ ଏଇଠି ଆଲୋଚନା କରିବା। ପ୍ରଥମରୁ ଯାହା ସବୁ କହିଗଲେ ସେସବୁ ଗୋଟିଏ ପଦରେ କହିଲେ ତାହା ହେବ ଆଘାତଜନିତ ଘା, ଜାଣତରେ ହେଉ ବା ଅଜାଣତରେ। ଏହାକୁ ଛାଡ଼ି ଆହୁରି ଅନେକ କାରଣ ଅଛି। ଆପଣମାନେ ଉଣା ଅଧିକେ ଜୀବଦଶା ଭିତରେ ଏସବୁ ରୋଗରେ ଆକ୍ରାନ୍ତ ହୋଇଥିବେ, ଯଥା ଥଣ୍ଡା ହୋଇଗଲେ ପାଟିରେ ଘିମିରି ବାହାରିବା, ଘା ହୋଇଯିବା, ଭୀଷଣ ଦରଜ କରିବା, ଖାଇପିଇ ହୁଏନି। ଏଇ ଘା ଓଠରେ, ଜିଭରେ ବା ପାଟି ଭିତରେ ସୂକ୍ଷ୍ମ ପରଦା ଉପରେ ଯେଉଁଠି ହେଲେ ହୋଇପାରେ। ଇଂରାଜୀରେ ଏହାକୁ କହନ୍ତି ଆପଥସ୍ ଅଲସର। ସେମିତି ହର୍ପିସ୍ ସିମ୍ପ୍ଲେକ୍ସ, ହର୍ପିସ୍ ଜୋଷ୍ଟର ଯାହା ସବୁ ଭୂତାଣୁଜନିତ ରୋଗ, ସେଥିରେ ମଧ୍ୟ ପାଟି ଘା ହୋଇପାରେ। ଓଠ ଉପରେ ପ୍ରଥମେ ଫୋଟକାଟେ ବାହାରେ, ପରେ ପାଟି ଘା ହୋଇଯାଏ, ଆଉ ଭାରି ଯନ୍ତ୍ରଣା ହୁଏ। ଆମେ ସବୁ ଫୁସ୍ଫୁସ୍ରେ ଯକ୍ଷ୍ମା ହେବା କଥା ଶୁଣିଛୁ, କିନ୍ତୁ ଯକ୍ଷ୍ମା ବି ଜିଭରେ ହୋଇପାରେ। ସେଥିରେ ଯେଉଁ ଘା ହୁଏ ଭାରି ଯନ୍ତ୍ରଣା ପାଏ ରୋଗୀ। ସେହିପରି ସିଫିଲିସ୍ରେ ଆକ୍ରାନ୍ତ ହୋଇ ରୋଗୀର ପାଟିରେ ଘା ହୋଇପାରେ। ଅବଶ୍ୟ ଏ ଘାରେ ଏତେ ଯନ୍ତ୍ରଣା ହୁଏନି। ଏହାକୁ ଛାଡ଼ି ବଡ଼ ବଡ଼ ବେମାରୀ, ଆଜିକାଲିଆ ବେମାରୀ ଏଡ୍ସ, କ୍ୟାନ୍ସର ଏସବୁରେ ମଧ୍ୟ ପାଟି ରୋଗଗ୍ରସ୍ତ ହୁଏ, ପାଟିରେ ଘା ହୋଇଯାଏ। ରକ୍ତହୀନତାରେ ଯେଉଁ ପାଟି ଘା ହୁଏ ସେଥିରେ ରୋଗୀ ଖାଦ୍ୟ ଗିଳିପାରେନି। କେତେ ସମୟରେ କେତେ ପ୍ରକାର ଔଷଧ ସେବନ କଲେ ରୋଗୀ ପାଟିର ଘାର ଶିକାର ହୋଇଥାଏ, ଯଥା କ୍ୟାନ୍ସର ଔଷଧ, ଆକାଶ ମାରିବା ତାର ଔଷଧ। କ୍ୟାନ୍ସର ଚିକିତ୍ସାରେ ଲାଇଟ୍ ପକାଇଲା କାଳରେ ବି ପାଟିରେ ଘା ହୋଇଯାଏ। ୟାକୁ ଛାଡ଼ି ଧାରୁଆ ଦାନ୍ତ, କୃତ୍ରିମ ଦାନ୍ତ, ମାଛ କଣ୍ଟା ଭଳି ଯେକୌଣସି ଫରେନ୍ ବଡ଼ି, ଗରମ ଚା, କଫି, ଗରମ ଡାଲି, ତତଲା ଭାତ, ତୋରାଣି, ପେଜ, ତରକାରୀ ଯାହା କିଛି ପାଟିକୁ କ୍ଷତ କରିଦେଇପାରେ। ଆଉ କେତେ ସମୟରେ ଦେଖିବେ ଭିଟାମିନ୍ ଅଭାବଜନିତ ପାଟି ଘା, ଏଥିରେ ସମସ୍ତେ ଆପଣମାନେ ଅଭ୍ୟସ୍ତ। ଶୀତଦିନେ ବିଶେଷ କରି ଓଠ ଫାଟିବା, ଜିଭ ଘା ହେବା ଇଏ ଅତି ସାଧାରଣ କଥା। ବିଶେଷ କରି ଭିଟାମିନ୍ ବି କମ୍ପ୍ଲେକ୍ସ ଆଉ ଭିଟାମିନ୍ ସି ଅଭାବ, କେତେବେଳେ ସେଥିରେ ପାଟିରୁ ରକ୍ତ ବି ପଡ଼େ। କେତେ ରକମ ଖାଦ୍ୟଦ୍ରବ୍ୟ ଏହା ପାଇଁ କାହା ପାଇଁ ଆଲର୍ଜିକ୍ ବି ହୋଇଥାଏ, ଯଥା କାହା ଦେହରେ ଛତୁ ଯାଏନି, ଚିଙ୍ଗୁଡ଼ି ମାଛ ଯାଏନି, ଯଦି ଖାଇଦେଲେ କେତେବେଳେ ସାଙ୍ଗେ ସାଙ୍ଗେ ଶରୀରରେ ଚେକଡ଼ା ଚେକଡ଼ା ହୋଇ ଫଳିଯାଏ, ପାଟି ଘା ବି ହୋଇଯାଏ। ସେମିତି ଆଜିକାଲିର ବ୍ୟସ୍ତ ଚଳଣୀ ମଧ୍ୟରେ ଇମୋସନାଲ୍ ଷ୍ଟ୍ରେସ୍ ବା ଅତ୍ୟଧିକ ଚିନ୍ତାରେ ମଧ୍ୟ ପାଟି ଘା ହୋଇଯାଏ। କଥାରେ କହନ୍ତି ପେଟ ଯଦି ଅସୁସ୍ଥ ଥିବ ସେଇଟା ପାଟି ଘା ଆକାରରେ ଦେଖାଯିବ। ଝିଅ ପିଲାଙ୍କର ଯୌବନ ପ୍ରାପ୍ତି ଅବସ୍ଥାରେ ପ୍ରଥମ ଋତୁସ୍ରାବ କାଳରେ ବି ପାଟି ଘା ହୋଇଯାଏ। ସେହିପରି ପରିଣତ ବୟସରେ ଋତୁସ୍ରାବ ବନ୍ଦ ହୋଇଗଲା ପରେ ମେନୋପୋଜାଲ ଏଜ୍ ଯାହାକୁ ଇଂରାଜୀରେ କହନ୍ତି, ସେଥିରେ ହରମୋନ ଅଭାବରୁ ବି ପାଟିରେ ଘା ହୁଏ। ତେଣୁ ଆମେ ଯାହା ଦେଖିଲେ ମାଛ କଣ୍ଟା କ୍ଷତଠୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାଟି ଘା ହୋଇପାରେ। ମୋଟ ଉପରେ ସ୍ୱଳ୍ପ ସମୟ ପାଇଁ ଯଦି ପାଟି ଘା ଲାଗି ରହେ ବା ଜିଭ ଘା ଲାଗି ରହେ ସେଇଟା ଏତେ ମାରାତ୍ମକ ନୁହେଁ, କିନ୍ତୁ ବେଶୀ ଦିନ ଧରି ଯଦି ଘାଟି ଲାଗି ରହେ ଆମେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ଆମେ ତ ସବୁ ଆଲୋଚନା କଲେ ଘାର କାରଣ, ଏବେ ଆସନ୍ତୁ ତା ନିରାକରଣ କଥା ଚିନ୍ତା କରିବା। ଆମ ହାତରେ ଏତିକି ଅଛି, ଆମେ ଖାଇଲା ବେଳେ, ଦାନ୍ତ ଘଷିଲା ବେଳେ ଟିକେ ସାବଧାନ ହେବା, ତରବରରେ ପାଟିଟାକୁ ଅଯଥା କ୍ଷତ କରିଦେବାନି, ପାଟିର ଯତ୍ନ ରଖିବା, ଦିନରେ ଅତି କମ୍ରେ 2 ଥର ବା ପ୍ରତିଥର ଖାଇସାରିଲା ପରେ ନିୟମିତ ଦାନ୍ତ ଘଷିବା, ଉତ୍ତମ ରୂପେ କୁଳି କରି ମୁଖ ଗହ୍ୱରକୁ ସଫା ରଖିବା, ସବୁଜ ପନିପରିବା, ତଟକା ଫଳମୂଳ ଯଥେଷ୍ଟ ପରିମାଣରେ ଖାଇବା, ଦିନକୁ ଅତି କମ୍ରେ 2.5 ଲିଟର 3 ଲିଟର ପାଣି ପିଇବା। ଆଉ ଏସବୁ ସତ୍ତ୍ୱେ ଯଦି ପାଟି ଘା ଲାଗି ରହିଲା ବା ଜିଭ ଘା ଲାଗି ରହିଲା ତାହେଲେ ନିକଟସ୍ଥ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ କରିବା।
1: ଶୁଣିଲି ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିଲେ ପାଟି ଓ ଜିଭଘାର କାରଣ ନିରାକରଣ ଏ ସମ୍ପର୍କରେ କହିଲେ ଡକ୍ଟର ଶ୍ରୀକାନ୍ତ ପଣ୍ଡା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହ୍ଲାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଆହୁରି ଦୃଢ଼ କରିବା ପ୍ରତି ସକାରାତ୍ମକ ଭାବନାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି, ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ 1 ଚଳିତ ବର୍ଷ ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି, ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି, ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି, ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି।
आईपी

0: ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 2026 ସିଜିନ୍ର ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲ୍ରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲି ଓଡ଼ିଆରେ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ। ଆଜି ଏଥିରେ ଶୁଣିବେ ଉନ୍ନତ କପା ଚାଷ ବିଷୟରେ। ଏ ବିଷୟରେ କହିବେ ବିଭୂତିଭୂଷଣ ବିଶ୍ୱାଳ।
2: ଉନ୍ନତ ପ୍ରଣାଳୀ ଥି କପା ଚାଷ ମୌସୁମୀ ବର୍ଷା ମୂଲ ହେଇଗଲା ଉତରୁ ସୁଖା ପାକ ଦେଖିକିରି ଜୁନ୍ ମାସ ଭିତରେ ବିହନ ବୁଣବାର କାମ ମୂଲ କରବାର କଥା। ଆର୍ ଅତକା ଅମଲକ୍ଷମ ଉନ୍ନତ କିସମ ବିହନକେ ଧାଡ଼ିକେ ଧାଡ଼ି 90 ସେଣ୍ଟିମିଟର ଆର୍ ଗଛୁ ଗଛକେ 60 ସେଣ୍ଟିମିଟର ଦୂରିଆଥି ଲଗାବାର କଥା। ଶଙ୍କର କି ହାଇବ୍ରିଡ଼ କିସମ ହେଇଥିଲେ ଧାଡ଼ିକେ ଧାଡ଼ି 90 ସେଣ୍ଟିମିଟର ଆର୍ ଗଛୁ ଗଛକେ 90 ସେଣ୍ଟିମିଟର ଦୂରିଆଥି ଲଗାବାର କଥା। ଫି ବୁଦାକେ 2 ଲେଖାନ୍ ମଞ୍ଜି 4-5 ସେଣ୍ଟିମିଟର ଗହିରିଥି ଲଗେଇକିରି ମାଇଟ୍ ଢାପି ନେବାର କଥା। ତାହିଁରୁ ସାର ବ୍ୟବହାର ବିହନ ବୁନ୍ବାର ସମୟଥି ମୂଲ ସାର ହିସାବେ ଫି ଏକର୍କେ ଜମିଥି 52 kg DAP, 7 kg ୟୁରିଆ ଆର୍ 20 kg ପଟାସ ସାର ବ୍ୟବହାର କରବାର କଥା। ଇ ସମୟଥି କିଛି କପା ମଞ୍ଜିକେ ପତର ଠୁଲାଥି ମାଇଟ୍ ଦେଇକିରି ଲଗାବାର କଥା। ଆର୍ ବିହନ ଲଗାବାର 10-12 ଦିନ ଉତରୁ ଗଛ ନାଇଁ ଉଠିଥିବାର ଖାଲି ଜାଗାନ କି ଦୁର୍ବଳ ଗଛ ଯେନୁଥିବା ସେ ତାର ବଦଲେ ଇ ପତର ଠୁଲା ସହିତ ଚାରାକେ ଲଗଉନ୍, ଯେନ୍ଥୁ କାଣା ହେବା ଜମିଥି ଗଛର ସଂଖ୍ୟା ଠିକ୍ ରହେବା। ତାହିଁରୁ କପା ଚାଷଥି ଅନ୍ତଃ ଫସଲ କପା ବିହନ ଲଗାବାର ସମୟଥି ସବୁଜ ସାର ହିସାବେ ଫି ଏକର୍କେ 8-10 kg ଛଣି ମଞ୍ଜି ବୁନ୍ବାର କଥା। ଆର୍ 20-25 ଦିନ ଉତରୁ କୁଡ଼ାଖୁସା କରିକିରି ଘାସ ସହିତ ଛଣିକେ ମାଟିଥି ମିଶେଇ ନେବାର କଥା। ଛଣି ତାର ମୂଲ ଅବସ୍ଥାତି ଘାସ ଅଟକାବାର୍ଥି ନିୟନ୍ତ୍ରଣ କରବାର୍ଥି ସାହାଯ୍ୟ କରସି ଆର୍ ଜବକ୍ଷାର ଜାନସାର ଯୋଗାସି। 8 ଧାଡ଼ି କପା କଲା ଉତରୁ 2 ଧାଡ଼ି ରାହାଡ଼ି ଯଦି ଆମେ ଲଗଉଛୁଁ ଅନ୍ତଃ ଫସଲ ହିସାବେ, ତ ଏନ୍ତା ଚାଷ କଲେ ଜବକ୍ଷାର ଜାନ ମିଲବାର ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ହେସି ଆର୍ ସେମାନଙ୍କର ବଂଶ ବୃଦ୍ଧି ହେସି। ତାହିଁରୁ କପା ଫସଲଥି ଘାସର ନିୟନ୍ତ୍ରଣ କପା ଫସଲଥି ପ୍ରାରମ୍ଭିକ ଅବସ୍ଥାତି ମୂଲ ଅବସ୍ଥାତି ଘାସକେ ନିୟନ୍ତ୍ରଣ କରବାର୍ ଲାଗି ମଞ୍ଜି ଲଗାବାର 3 ଦିନ ଭିତରେ ମାଇଟ୍ଥି ବତର ଥାଇକିରି

0: ପ୍ରତି ହେକ୍ଟର କି 12.5 12.5 କେଜି ବିହନ କି ଧାଡ଼ିକେ ଧାଡ଼ି 60 cm ଆର୍ ଗଛ ଗଛକେ 10 cm ଦୂରିଆତି ବୁନା ଯାଏସି। କପା ଚାଷ କରବାର୍ ଲାଗି ଜମିକେ 8-10 ଥର ଭଲସେ ଗହିର ଚାଷ କରିକିରି ମଇ ଦେଇକିରି ମାଇଟ୍କେ ଭଲକିରି ଗୁଣ କରୁନ୍। ଆର୍ ଫି ହେକ୍ଟରକେ ଉନ୍ନତ କିସମ ବିହନ MCU5 କି ଶଙ୍କର ଜାତିଆ, ସବିତା, ସୂର୍ଯ୍ୟ ଇସବୁ ବିହନ ମାନେ 2-2.5 kg ଧାଡ଼ିକେ ଧାଡ଼ି 90 cm ଆର୍ ମଞ୍ଜିକେ ମଞ୍ଜି 60 cm ଦୂରିଆ ରଖିକିରି 4-5 cm ଗହିରଥି 2 ଲେଖାନ୍ ମଞ୍ଜି ତୁବ୍ବାର କଥା। ସେନ୍ତା ଆର୍ ଗୋଟେ କଥା, ପାନ୍ ମଡ଼ାବାର ସୁବିଧା ଥିବାର ଜାଗାମାନଙ୍କୁ ଇଛେନ୍ କଞ୍ଚା ଖାଇବାର ଲାଗି ମକା ଫସଲ କରାଯାଇପାରବା। ଆର୍ ଇତାର ଅତ୍କା ଅମଲକ୍ଷମ ମକା ବିହନମାନଙ୍କର ଭିତରେ ଅଛେ ନବଜ୍ୟୋତ, ଶକ୍ତି, Deccan 107, Deccan 109 ଇସବୁ କିସମମାନେ। ଆର୍ ଇଛେନ୍ କୃଷି ବିଭାଗର ବିହନ ବିକ୍ରୟ କେନ୍ଦ୍ରନୁ ଇଛେନ୍ ଠୋଲ କରାଯାଇପାରବା। ଆର୍ ଗୋଟିଏ ଏକର ଜମି ଲାଗି 6 kg ବିହନ ଦରକାର ହେସି। ସେ ସ୍ତର ଚାଷ କରବାର ସମିଆତି ଫି ଏକର କି ଅନୁମୋଦିତ ସାର 32 kg ଯବକ୍ଷାରଜାନ, 16 kg ଫସ୍ଫରସ ଆର 16 kg ପଟାସ ସାର ଭିତରୁ 3 ଭାଗନୁ ଭାଗେ ଯବକ୍ଷାରଜାନ ଆର ସବୁ ଫସ୍ଫରସ ଆର ସବୁ ପଟାସ ସାର ବ୍ୟବହାର କରୁନ।
1: ଶୁଣିଲି ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କୁନିକୁନି ପିଲାମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି, ଉପସ୍ଥାପନା କଳ୍ପଲତା କାନୁନଗୋ।
2: ପିଲାମାନେ, ଏଇ ଦୁନିଆ ବଗିଚାରେ ତମେମାନେ ହେଉଛ ଗୋଟିଏ ଗୋଟିଏ ସୁନ୍ଦର ସୁନ୍ଦର ଫୁଲକଢ଼ି। ଧୀରେ ଧୀରେ ତମେମାନେ ପ୍ରସ୍ଫୁଟିତ ହୋଇ ନିଜର ସୁନ୍ଦର ଆଉ ଭଲ କର୍ମର ସୁବାସରେ ସାରା ଦୁନିଆକୁ ମହକାଇବାରେ ନିଶ୍ଚୟ ସଫଳ ହୁଅ। ଏହି କାମନା ନେଇ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ପିଲାଏ, ଆଜି ତମମାନଙ୍କୁ ଆମ ରାଜ୍ୟର ଜିଲ୍ଲା କ୍ରମରେ କଟକ ଜିଲ୍ଲା ସମ୍ପର୍କରେ କହୁଛି, ଶୁଣ। କଟକ ହେଉଛି ଆମର ପୂର୍ବ ରାଜଧାନୀ ଏବଂ ଭାରତର ଦ୍ୱିତୀୟ ବୃହତ୍ତମ ସହର। ଏହା କଟକ ଜିଲ୍ଲାର ମୁଖ୍ୟାଳୟ ଅଟେ। ସହରର ନାମ କଟକ, ଆଉ ଏହି ଶବ୍ଦର ଅର୍ଥ ହେଉଛି ଦୁର୍ଗ। ପ୍ରାଚୀନ ବାରବାଟୀ ଦୁର୍ଗର ଏକ ସନ୍ଦର୍ଭ ଯେଉଁଠି ପ୍ରଥମେ ସହରଟି ବିକଶିତ ହୋଇଥିଲା। ପ୍ରସିଦ୍ଧ ରୂପା ତାରକସି କାର୍ଯ୍ୟ ହେତୁ କଟକ ସହରଟି ମିଲେନିୟମ ସିଟି ସହିତ ସିଲଭର ସିଟି ଭାବରେ ଜଣାଶୁଣା। ଓଡ଼ିଶାର ହାଇକୋର୍ଟ ଏଠାରେ ଅବସ୍ଥିତ ଥିବାରୁ ଏହା ଓଡ଼ିଶାର ନ୍ୟାୟିକ ରାଜଧାନୀ ଭାବରେ ବିବେଚନା କରାଯାଏ। ଭାରତ ସରକାରଙ୍କ ଦ୍ୱାରା ବ୍ୟବହୃତ ର୍ୟାଙ୍କିଂ ସିଷ୍ଟମ ଅନୁଯାୟୀ ଏହି ସହରକୁ ଦ୍ୱିତୀୟ ପର୍ଯ୍ୟାୟ ସହର ଭାବରେ ବର୍ଗୀକୃତ କରାଯାଇଛି। କଟକ ଜିଲ୍ଲାଟି ଫୁଲନଖରାଠାରୁ ଦକ୍ଷିଣରେ ଥିବା କାଠଯୋଡ଼ି ଦେଇ ଉତ୍ତରରେ ଚୌଧୁରୀ ବଜାର ପର୍ଯ୍ୟନ୍ତ, ବିରୂପା ନଦୀ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିବା ବେଳେ ପୂର୍ବରେ ଏହା କନ୍ଦରପୁରରୁ ଆରମ୍ଭ ହୋଇ ନରାଜ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଚାଲିଥାଏ। ମହାନଦୀ ଏବଂ ଏହା ବ୍ୟତୀତ କାଠଯୋଡ଼ି, କୁଆଖାଇ, ବିରୂପା ସମେତ 4 ନଦୀ ସହର ଦେଇ ପ୍ରବାହିତ ହୋଇଥାଏ। ପରେ କାଠଯୋଡ଼ି ନଦୀ ଦେବୀ ଏବଂ ବିଲୁଆଖାଇ ନଦୀରେ ବିଭକ୍ତ ହୋଇଥାଏ। କଟକ ଏବଂ ଭୁବନେଶ୍ୱରକୁ ଓଡ଼ିଶାର ଟ୍ୱିନ୍ ସିଟି ବୋଲି କୁହାଯାଏ। କଟକ ଏକ ଯୋଜନାବଦ୍ଧ ସହର। 52 ବଜାର 53 ଗଳି ଏବଂ 52 ବଜାର 53 ରାସ୍ତାର ଏକ ସହର ବୋଲି ଡାକନାମ ପାଇଛି। କଟକ ନାମଟି କାଟାକାର ଏକ ଅନ୍ୟ ରୂପ, ଯାହାକି ସଂସ୍କୃତରୁ ଉତ୍ପନ୍ନ। ବାରବାଟୀ ଦୁର୍ଗ ବିଦ୍ୟମାନ ଥିବା ସମୟରେ ଏହି ସହରଟି ବିଡ଼ାନାସୀ କଟକ ଭାବରେ ଜଣାଶୁଣା। ବିଡ଼ାନାସୀ ବର୍ତ୍ତମାନ ସହରର ଅନ୍ୟତମ ସ୍ଥାନ ଅଟେ। ପ୍ରାଚୀନ କାଳରେ ରାଜଧାନୀଗୁଡ଼ିକ ବିଡ଼ାନାସୀ କଟକ, ଅଯୋଧ୍ୟା କଟକ, ମଥୁରା କଟକ, ବାରଣାସୀ କଟକ ଏହିପରି କୁହାଯାଉଥିଲା। ପିଲାଏ, କଟକର ସର୍ବପ୍ରଥମ ଲିଖିତ ଇତିହାସ କେଶରୀ ରାଜବଂଶଠାରୁ ହୋଇପାରେ ବୋଲି ଜଣାପଡ଼ିଥାଏ। ବିଶିଷ୍ଟ ଐତିହାସିକ ଆଣ୍ଡ୍ରୁ ଷ୍ଟ୍ରିଲିଙ୍କ ଦ୍ୱାରା କୁହାଯାଇଛି ଯେ ବର୍ତ୍ତମାନର କଟକ 999 ଖ୍ରୀଷ୍ଟାବ୍ଦରେ କେଶରୀ ରାଜବଂଶ ନୃପକେଶରୀଙ୍କ ଦ୍ୱାରା ସାମରିକ କଣ୍ଟେନମେଣ୍ଟ ଭାବରେ ପ୍ରତିଷ୍ଠିତ ହୋଇଥିଲା। ପୁରୀର ଜଗନ୍ନାଥ ମନ୍ଦିରର ଏକ କାହାଣୀ ମାଦଳା ପାଞ୍ଜି ଉପରେ ଷ୍ଟ୍ରିଲିଙ୍ଗ ତାଙ୍କ ମତକୁ ଆଧାର କରିଥିଲେ। 1002 ଖ୍ରୀଷ୍ଟାବ୍ଦରେ ନୂତନ ରାଜଧାନୀକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରିବା ପାଇଁ ନିର୍ମିତ ପଥର ବନ୍ଧ ପାଇଁ ମହାରାଜା

0: କାକତକେଶରୀଙ୍କ ରାଜତ୍ୱକୁ ପୃଥକ କରାଯାଇଥିଲା। ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଜଣାପଡ଼ିଥାଏ ଯେ କଟକ 1211 ଖ୍ରୀଷ୍ଟାବ୍ଦରେ ଗଙ୍ଗ ରାଜବଂଶର ରାଜା ଅନଙ୍ଗ ଭୀମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ରାଜ୍ୟର ରାଜଧାନୀ ହୋଇପାରିଥିଲା। ଗଙ୍ଗ ଶାସନର ସମାପ୍ତି ପରେ ଓଡ଼ିଶା ସୂର୍ଯ୍ୟବଂଶୀ ଗଜପତି ରାଜବଂଶଙ୍କ ଅଧୀନରେ ଯାଇଥିଲା, ଯାହା ଅଧୀନରେ କଟକ ଓଡ଼ିଶାର ରାଜଧାନୀ ଭାବରେ ରହିଆସିଥିଲା। ଓଡ଼ିଶାର ଶେଷ ହିନ୍ଦୁ ରାଜା ରାଜା ମୁକୁନ୍ଦଦେବଙ୍କ ଦେହାନ୍ତ ପରେ କଟକ ପ୍ରଥମେ ମୁସଲମାନ ଶାସନ ଅଧୀନରେ ଆସିଥିଲା ଏବଂ ପରେ ମୋଗଲ ଶାସକ ଶାହାଜାହାନଙ୍କ ପରି ରାଜାଙ୍କ ଅଧୀନକୁ ଆସିଥିଲା। 1750 ମସିହା ସୁଦ୍ଧା କଟକ ମରାଠା ସାମ୍ରାଜ୍ୟ ଅଧୀନରେ ଆସିଲା ଏବଂ ନାଗପୁରର ଭୋନ୍ସଲେ ମରାଠା ଏବଂ ବଙ୍ଗଳାର ଇଂରାଜୀ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗର ଏକ ସୁବିଧାଜନକ ସ୍ଥାନ ଭାବରେ ଦ୍ରୁତ ଗତିରେ ପ୍ରଗତି ପଥରେ ଆଗେଇଲା। 1803 ମସିହାରେ କଟକ ବ୍ରିଟିଶମାନଙ୍କର ଅଧିକୃତ ହୋଇଥିଲା ଏବଂ ପରେ ଓଡ଼ିଶା ବିଭାଗର ରାଜଧାନୀ ହେଲା। 1948 ମସିହାରେ ଯେତେବେଳେ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା ସେତେବେଳେ ସହର ଓଡ଼ିଶା ରାଜ୍ୟ ପାଇଁ ପ୍ରଶାସନିକ ମୁଖ୍ୟାଳୟ ରହିଲା। ପିଲାଏ, କଟକ ଜିଲ୍ଲାରେ ଏକ ଟ୍ରପିକାଲ ଆର୍ଦ୍ର ଏବଂ ଶୁଷ୍କ ଜଳବାୟୁ ଅନୁଭୂତ ହୋଇଥାଏ। ମାର୍ଚ୍ଚ ମାସରୁ ଜୁନ୍ ମାସ ମଧ୍ୟରେ ଗ୍ରୀଷ୍ମ ଋତୁ, ଯେତେବେଳେ ଜଳବାୟୁ ଗରମ ଏବଂ ଆର୍ଦ୍ର ଥାଏ। ଏହି ଋତୁରେ ତାପମାତ୍ରା ପ୍ରାୟ 35 ଡିଗ୍ରୀ ସେଲସିୟସରୁ ପ୍ରାୟ 40 ଡିଗ୍ରୀ ସେଲସିୟସ ରହୁଥିବାରୁ ଖୁବ୍ ଗରମ ଅନୁଭୂତ ହୋଇଥାଏ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହରୁ ଅଧିକ ବୃଷ୍ଟିପାତ ହୋଇଥାଏ। ଏଠାରେ ବାର୍ଷିକ ବୃଷ୍ଟିପାତ ପ୍ରାୟ 144 ସେଣ୍ଟିମିଟର ହୋଇଥାଏ। ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଏଠାରେ ତାପମାତ୍ରା ସାମାନ୍ୟ ରୁହେ ଏବଂ ଶୀତ ହୁଏ, ଆଉ ବେଳେବେଳେ ବର୍ଷା ମଧ୍ୟ ହୋଇଥାଏ। ଗ୍ରୀଷ୍ମର ଉଚ୍ଚତାରେ ତାପମାତ୍ରା ପ୍ରାୟ 45 ଡିଗ୍ରୀରୁ ଅଧିକ ହୋଇପାରେ ଏବଂ ଶୀତବେଳେ ତାପମାତ୍ରା ପ୍ରାୟ 10 ଡିଗ୍ରୀରୁ ତଳେ ମଧ୍ୟ ରହିପାରେ। ଉପକୂଳର ନିକଟବର୍ତ୍ତୀ ହେତୁ ଏହି ସହର ବଙ୍ଗୋପସାଗରରୁ ଘୂର୍ଣ୍ଣିବଳୟ ପ୍ରବଣ ଅଟେ। ପିଲାଏ, କଟକର ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। କଟକର ଚଣ୍ଡୀ ମନ୍ଦିର ମହାନଦୀ କୂଳରେ ଅବସ୍ଥିତ। ଏଠିକାର ଦୁର୍ଗାପୂଜା ଏବଂ କାଳୀପୂଜା ଖୁବ୍ ପ୍ରସିଦ୍ଧ। ମା କଟକ ଚଣ୍ଡୀଙ୍କ ମନ୍ଦିରରେ ଦୁର୍ଗାପୂଜା ପର୍ବ, ଯାହାକି ଆଶ୍ୱିନ୍ୟ କୃଷ୍ଣ ପକ୍ଷ ଅଷ୍ଟମୀ ଦିନରୁ ଆଶ୍ୱିନ ଶୁକ୍ଳ ପକ୍ଷ ନବମୀ ଏବଂ ବିଜୟ ଦଶମୀ ପର୍ଯ୍ୟନ୍ତ 16 ଦିନ ଧରି ହୋଇଥାଏ। ପ୍ରସିଦ୍ଧ ଦେବୀ କଟକ ଚଣ୍ଡୀ ପ୍ରାଚୀନ ସହରର ହୃଦୟରେ ରାଜତ୍ୱ କରିଥାନ୍ତି। ବାରବାଟୀ ଦୁର୍ଗ ପରିସରରେ ଅବସ୍ଥିତ ଗଡ଼ଚଣ୍ଡୀ ମନ୍ଦିର କଟକର ଏକ ପୁରାତନ ମନ୍ଦିର ଅଟେ ଏବଂ ବର୍ତ୍ତମାନର କଟକ ଚଣ୍ଡୀ ମନ୍ଦିରକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ସେ କଟକ ଚଣ୍ଡୀର ପୁରାତନ ମନ୍ଦିର ବୋଲି ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କର ଧବଳେଶ୍ୱର ମନ୍ଦିରଟି ମହାନଦୀ କୂଳରେ ଏକ ଦ୍ୱୀପରେ ଅବସ୍ଥିତ। ଏହା 10ମ ଏବଂ 11ମ ଶତାବ୍ଦୀର ପ୍ରାରମ୍ଭରେ ନିର୍ମିତ ପଥର ଖୋଦିତ ଚିତ୍ରରେ ସଜ୍ଜିତ ହୋଇଛି। ଏହି ଦ୍ୱୀପଟି ଅନ୍ୟ ପାର୍ଶ୍ୱରେ ମଧ୍ୟପ୍ରଦେଶ ସହିତ ଏକ ସସ୍ପେନ୍ସ ବ୍ରିଜ୍ ସହ ସଂଯୁକ୍ତ, ଯାହାକି ରାଜ୍ୟରେ ଏହା ପ୍ରଥମ ଏବଂ ଏକମାତ୍ର ଅଟେ। ପରମହଂସନାଥ ମନ୍ଦିରଟି କଟକଠାରୁ 4 କିଲୋମିଟର ଦୂରରେ ପାରାଦୀପ ରୋଡ଼ରେ ପଡ଼ିଥାଏ। ଏହା କାଠଯୋଡ଼ି ନଦୀ କୂଳରେ ଅବସ୍ଥିତ। ଅନ୍ୟଟି ହେଉଛି ଖପୁରିଆର ପଞ୍ଚମୁଖୀ ହନୁମାନ ମନ୍ଦିର। ବାବା ରାମଦେବ ମନ୍ଦିରଟି କଟକ ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ଅବସ୍ଥିତ। ଏହା ସମ୍ପୂର୍ଣ୍ଣ ଧଳା ମାର୍ବଲରେ ନିର୍ମିତ। କାଦମ ଇ ରସୁଲ ମହମ୍ମଦଙ୍କ ପୂଜାପାଠ ପାଇଁ ବିଶ୍ୱାସ କରାଯାଏ। ଇସଲାମରେ ଆରମ୍ଭ ହୋଇଥିବା ବିଶ୍ୱାସରୁ ଏହା ଆସିଥାଏ ଯେ ଯେତେବେଳେ ମହମ୍ମଦ ଏକ ପଥର ଉପରେ ପାଦ ଦେଇଥିଲେ ସେତେବେଳେ ତାଙ୍କର ପାଦଚିହ୍ନ ଏକ ଛାପ ଛାଡ଼ିଥିଲା। ଆଉ ପିଲାଏ, ଜାମା ମସଜିଦ୍ଟି ମୋଗଲ ଯୁଗରେ ନିର୍ମିତ। ଏକ ପବିତ୍ର ଐତିହାସିକ ଶିଖ ମନ୍ଦିର ଦତ୍ତନ ସାହିବ ଗୁରୁଦ୍ୱାର, ଯେଉଁଠାରେ ପ୍ରଥମ ଶିଖ ଗୁରୁ ଶ୍ରୀ ଗୁରୁ ନାନକ ପୁରୀ ଅଭିମୁଖେ ଅଟକି ଯାଇଥିଲେ। ଏଠାରେ ଏକ ଶାଖାକୁ ସେ ଦାନ୍ତ କ୍ଲିନର ଭାବରେ ବ୍ୟବହାର କରିବା ପରେ ତାଙ୍କ ଦ୍ୱାରା ଲଗାଯାଇଥିବା ଏକ ଗଛର ଶାଖା ଏଠାରେ ବଢ଼ି ଚାଲିଛି, ତେଣୁ ଏହାର ନାମ ଦତ୍ତନ ସାହିବ ହୋଇଛି। ରୂପା ସହରର ଜଣାଶୁଣା ଦରଗା ମଧ୍ୟରୁ ବୁଖାରୀ ବାବା ଦରଗା ବିଶେଷ କରି ଗୁରୁବାର ଦିନ ବହୁ ସଂଖ୍ୟାର ଲୋକଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ଧର୍ମର ଲୋକମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ପ୍ରାର୍ଥନା କରିବାକୁ ଏଠାକୁ ଆସିଥାନ୍ତି। ସୁଫି ସାଧୁ ସଇଦ୍ ଅଲ୍ଲୀ ସହିଦ ବୁଖାରୀଙ୍କ ପ୍ରାଚୀନ ଦରଗା, ଯାହା ବୁଖାରୀ ବାବା ମଝର ଭାବରେ ଜଣାଶୁଣା। କଟକସ୍ଥିତ ବାରବାଟୀ ଦୁର୍ଗ ନିକଟରେ ଏହା ଅବସ୍ଥିତ। ଏହା ଏକ ଧଳା ଗୋବର ସହିତ ଗଠିତ 1468 ମସିହାରେ ନିର୍ମିତ ମୋଗଲ ସ୍ଥାପତ୍ୟର ଏକ ଉଦାହରଣ ଅଟେ। ପ୍ରାୟ 2 ଲକ୍ଷ ଭକ୍ତ ପ୍ରତିବର୍ଷ ପବିତ୍ର ମନ୍ଦିର ପରିଦର୍ଶନ କରନ୍ତି। କଟକ ସହରରେ 4ଟି ଜୈନ ମନ୍ଦିର ଅଛି। ଚୌଧୁରୀ ବଜାରର ଦିଗମ୍ବର ଜୈନ ମନ୍ଦିର 20 ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ନିର୍ମିତ ହୋଇଥିଲା। ଏହାର କଳାତ୍ମକ ଡିଜାଇନ୍ ପାଇଁ ଏହା ଉଲ୍ଲେଖନୀୟ ଅଟେ। ଯଦିଓ କଟକଠାରେ ଅନେକ ଚର୍ଚ୍ଚ ଅଛି, ସେମାନଙ୍କ ମଧ୍ୟରେ ସର୍ବପୁରାତନ ହେଉଛି 1865 ମସିହାରେ ନିର୍ମିତ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ଏପିଫନିର୍ ଚର୍ଚ୍ଚ। ଏହି ପ୍ରତୀକାତ୍ମକ ଇଟା ଗଠନ ବ୍ରିଟିଶ ଯୁଗର କଳା ସ୍ଥାପତ୍ୟର ଏକ ଉଦାହରଣ ଅଟେ। ପିଲାଏ, କଟକର ଅନ୍ୟ ପ୍ରସିଦ୍ଧ ମନ୍ଦିରଗୁଡ଼ିକ ହେଉଛି ଗଡ଼ଚଣ୍ଡୀ ମନ୍ଦିର, ଖାନନଗର ସାଇ ମନ୍ଦିର, ଦୋଳମୁଣ୍ଡେଇର ଜଗନ୍ନାଥ ମନ୍ଦିର, ଚହାଟ ରାମ ମଣ୍ଡପ, ବାଦାମବାଡ଼ିର ସିଦ୍ଧ ବିନାୟକ ମନ୍ଦିର, ଖାନନଗର କାଳୀମଣ୍ଡଳ କଟକରେ ହୋଲି ରୋଜାରୀ ଚର୍ଚ୍ଚ ଏବଂ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସହିତ ଅନେକ ଚର୍ଚ୍ଚ ରହିଛି। ଦୁର୍ଗାପୂଜା ଉତ୍ସବ ପାଇଁ କଟକ ସାରା ଦେଶରେ ପ୍ରସିଦ୍ଧ। ଦେବୀ ଦୁର୍ଗାଙ୍କୁ ପୂଜା କରିବା ପାଇଁ ସହରର ବିଭିନ୍ନ ପୂଜା କମିଟି ଦ୍ୱାରା ଦେବୀ ଦୁର୍ଗାଙ୍କର ପାଖାପାଖି 200ଟି ମାଟି ମୂର୍ତ୍ତି ପ୍ରସ୍ତୁତ କରାଯାଇଥାଏ। କଟକର ଦୁର୍ଗାପୂଜା ମହା ଆଡ଼ମ୍ବର ସହକାରେ ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଏବଂ ବିଜୟା ଦଶମୀ ସହିତ ରାବଣ ପୋଡ଼ି ପାଳନ କରାଯାଏ। ବୋଇତ ବନ୍ଦାଣ ଉତ୍ସବଟି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣମୀ ଦିନ ଏଠାରେ ପାଳନ କରାଯାଇଥାଏ। ଏହି ଶୁଭ ଦିନରେ ଲୋକମାନେ କଳିଙ୍ଗ ରାଜ୍ୟର ପ୍ରାଚୀନ ବଣିକମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ମହାନଦୀ ଏବଂ କାଠଯୋଡ଼ି ନଦୀରେ କ୍ଷୁଦ୍ର ବୋଇତ କିମ୍ବା ନୂତନ ପ୍ରକାରର ଡଙ୍ଗା ଭସାଇଥାନ୍ତି। କଟକର ଲୋକମାନେ ଯେଉଁ ପର୍ବକୁ ଅଧିକ ଅପେକ୍ଷା କରିଥାନ୍ତି ତାହା ହେଉଛି ବାଲିଯାତ୍ରା। ଏହି ବାଲିଯାତ୍ରା ଏସିଆର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ମହୋତ୍ସବ ଏବଂ ଭାରତର ସର୍ବବୃହତ ଅଟେ। ପୁରାତନ କାଳରେ ବ୍ୟବସାୟୀମାନେ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜ ବାଲି, ଜାଭା, ସୁମାତ୍ରା, ବୋରେନୋ ସହିତ ବାଣିଜ୍ୟ କରୁଥିଲେ। ବିଭିନ୍ନ ସାମଗ୍ରୀ ବାଣିଜ୍ୟ କରିବା ପରେ ସେମାନେ ସେହି ସ୍ଥାନରୁ ଯାହା ବି ଆଣିଥାନ୍ତି ତାହା ରାଜଧାନୀରେ ବିକ୍ରୟ ପାଇଁ ରଖାଯାଉଥିଲା। ସେତେବେଳେ ଆମ ରାଜଧାନୀ କଟକ ଥିଲା। ରାଜ୍ୟ ତଥା ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଜିନିଷ କିଣିବା ପାଇଁ କଟକକୁ ଆସୁଥିଲେ। ବାଲିଯାତ୍ରା ହେଉଛି ଏହି ପ୍ରାଚୀନ ପରମ୍ପରାକୁ ଜାରି ରଖିବାର ପର୍ବ। ପ୍ରତିବର୍ଷ ନଭେମ୍ବର ମାସରେ ମହାନଦୀ କୂଳରେ ଏହା ଅନୁଷ୍ଠିତ ହୋଇଥାଏ। ବହୁତ ଗୁଡ଼ିଏ ଷ୍ଟଲ ଉଭୟ ସ୍ଥାନୀୟ ଏବଂ ବିଦେଶୀ ସାମଗ୍ରୀ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଥାଏ। ପୁରାତନ ପ୍ରଥା ପରି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକମାନେ ଜିନିଷ କିଣିବା ପାଇଁ ବାଲିଯାତ୍ରାକୁ ଆସିଥାନ୍ତି। କଟକର ପୂଜା କମିଟି ଦ୍ୱାରା କାର୍ତ୍ତିକେଶ୍ୱର ପୂଜା ମଧ୍ୟ ଖୁବ୍ ସୁନ୍ଦର ଭାବରେ କଟକରେ ଆୟୋଜିତ ହୋଇଥାଏ। ବଡ଼ଓଷା ପର୍ବଟି ଧବଳେଶ୍ୱର ମନ୍ଦିର ପାଇଁ ଖୁବ୍ ଅତୁଳନୀୟ। ପୂଜକମାନେ ଏହି ଦିନ ସ୍ୱତନ୍ତ୍ର ଭୋଗ ଯଥା ଗଜା ଏବଂ ତରଣ ପ୍ରସ୍ତୁତ କରିଥାନ୍ତି। ଏହା ବ୍ୟତୀତ ମହାଲକ୍ଷ୍ମୀଙ୍କର ମାଣବସା ଗୁରୁବାର, ମକର ସଂକ୍ରାନ୍ତିର ଗୁଡ଼ି ଉଡ଼ା ଉତ୍ସବ, ରଥଯାତ୍ରା, ଗଣେଶ ଚତୁର୍ଥୀ, ରଜ, ବସନ୍ତ ପଞ୍ଚମୀ, ହୋଲି, ଦିୱାଲି, ଛଟ୍, ଇଦ୍, ଗୁଡ୍ ଫ୍ରାଇଡେ, ଖ୍ରୀଷ୍ଟମାସ ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ଏଠାରେ ପାଳନ କରାଯାଇଥାଏ। ପିଲାଏ, କଟକ ଏହାର ଦହିବରା ଆଳୁଦମ ପାଇଁ ଖୁବ୍ ପ୍ରସିଦ୍ଧ। ଏହା ବ୍ୟତୀତ ଏଠିକାର ଚାଟ୍, ଗୁପ୍ଚୁପ୍, ସିଙ୍ଗଡ଼ା ବା ସମୋସା ଇତ୍ୟାଦି ଖୁବ୍ ସ୍ୱାଦଯୁକ୍ତ ଅଟେ। ଏହି ସହରର ଚାନ୍ଦିନ ଚୌକ, ବିଡ଼ାନାସୀ, ଷ୍ଟାଡିୟମ ରୋଡ଼, ବକ୍ସି ବଜାର, ଦୋଳମୁଣ୍ଡାଇ, ଚୌଧୁରୀ ବଜାର ଇତ୍ୟାଦି ସ୍ଥାନମାନଙ୍କରେ ଏହିସବୁ ପ୍ରମୁଖ ଖାଦ୍ୟ ମିଳିଥାଏ। ଠୁଙ୍କା ପୁରୀ ବାଲିଯାତ୍ରା ସମୟରେ ମିଳିଥାଏ। ପାରମ୍ପରିକ ଖାଦ୍ୟ ହିସାବରେ ଦହି ପଖାଳ, ବଡ଼ିଚୁରା, ଶାଗ ଇତ୍ୟାଦି ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ ବୋଲି ବିଶେଷ କରି ଏପ୍ରିଲରୁ ଜୁନ୍ ମାସରେ ଏସବୁ ଖାଇବାକୁ ଲୋକମାନେ ଏଠାରେ ଖୁବ୍ ଭଲ ପାଇଥାନ୍ତି। ସହରର ମୁସଲମାନ ସମ୍ପ୍ରଦାୟର ଲୋକମାନେ ବିରିୟାନୀ, ଶେରକୁର୍ମା ଇତ୍ୟାଦି ଖାଇଥାନ୍ତି। ପାରାଦ୍ୱୀପ ଏବଂ ମହାନଦୀ ଅଞ୍ଚଳର ନିକଟବର୍ତ୍ତୀ ହେତୁ କଟକ ମାଛର ପ୍ରମୁଖ ଉତ୍ପାଦକ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। ଓଡ଼ିଆ ପରିବାର ମଧ୍ୟରେ ମାଛ ତରକାରୀ ଏକ ଲୋକପ୍ରିୟ ଖାଦ୍ୟ ଅଟେ। ପିଲାଏ, କଟକ ଜିଲ୍ଲାଟି ଅନେକ ଉଲ୍ଲେଖନୀୟ ବ୍ୟକ୍ତିଙ୍କର ଘର ହୋଇପାରିଛି, ଯେଉଁମାନେ ଆଧୁନିକ ଓଡ଼ିଆର ସଂସ୍କୃତି ଏବଂ ଇତିହାସ ପ୍ରତି ବହୁତ ଅବଦାନ ଦେଇଛନ୍ତି। ଏହି ସ୍ଥାନକୁ ସଠିକ୍ ଭାବରେ ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଇଥାଏ। ଅନ୍ନପୂର୍ଣ୍ଣା ଥିଏଟରକୁ ଓଡ଼ିଆ ଥିଏଟର କମ୍ପାନୀର ଅଗ୍ରଦୂତ ଭାବରେ ବିବେଚନା କରାଯାଏ। ବକ୍ସି ବଜାରରେ ଅବସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ମଧ୍ୟ ଓଡ଼ିଶାର ଅନ୍ୟତମ ପୁରାତନ ପ୍ରେକ୍ଷାଳୟ ଅଟେ। କଟକର କଳା ବିକାଶ କେନ୍ଦ୍ର ଓଡ଼ିଶାର ନୃତ୍ୟ, ନାଟକ ଏବଂ ସଙ୍ଗୀତ ପାଇଁ ଅନ୍ୟ ଏକ ପ୍ରମୁଖ ଅନୁଷ୍ଠାନ। ଏହା ପ୍ରତିବର୍ଷ ଆନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡ୍ ଆୟୋଜନ କରେ, ଯେଉଁଠାରେ ବିଭିନ୍ନ ଦେଶର କଳାକାରମାନେ ସ୍ଥାନୀୟ କଳାକାରମାନଙ୍କ ସହିତ ଅଂଶଗ୍ରହଣ କରିଥାନ୍ତି। ସାରଳା ସାହିତ୍ୟ ସଂସଦ, ଉତ୍କଳ ସାହିତ୍ୟ ସମାଜ ଏବଂ ମାରୱାଡ଼ି ଯୁବମଞ୍ଚ ହେଉଛି ଓଡ଼ିଶାର ସମୃଦ୍ଧ ସଂସ୍କୃତିର ସହଯୋଗ କରୁଥିବା ଅନ୍ୟ କେତେକ ସଂଗଠନ। ପିଲାଏ, କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜକନିକା ଲାଇବ୍ରେରୀ, ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ, ଓଡ଼ିଶା ହିନ୍ଦୁ ଲାଇବ୍ରେରୀ, ମଧୁସୂଦନ ଲାଇବ୍ରେରୀ, ପିକେ ପଢ଼ିଆରୀ ପାଠାଗାର, ବକୁଳ ଲାଇବ୍ରେରୀ, ବୀରେନ ମିତ୍ର ଲାଇବ୍ରେରୀ ଇତ୍ୟାଦି ସହିତ କଟକଠାରେ ବହୁ ପୁରାତନ ଲାଇବ୍ରେରୀ ମଧ୍ୟ ରହିଛି। 1974 ଓଡ଼ିଶା ସରକାର ଚଳଚ୍ଚିତ୍ର ନିର୍ମାଣ ଏବଂ ସିନେମା ପ୍ରେକ୍ଷାଳୟର ନିର୍ମାଣକୁ ରାଜ୍ୟରେ ଶିଳ୍ପ ଭାବରେ ଘୋଷଣା କରିଥିଲେ। 2 ବର୍ଷ ପରେ 1776 ଏହା କଟକଠାରେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମ ପ୍ରତିଷ୍ଠା କରିଥିଲେ। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ପାଇଁ ଏକ ଆଞ୍ଚଳିକ କାର୍ଯ୍ୟାଳୟ କଟକରେ ଅବସ୍ଥିତ। ଓଡ଼ିଶାର ପ୍ରଥମ ସିନେମା ହଲ୍ କଟକରେ ଆରମ୍ଭ ହୋଇଥିଲା। 1926 ଚାମେରିଆ ସିନେମା କମ୍ପାନୀ ନାମକ ଏକ ମୋବାଇଲ ସିନେମା ହଲ୍ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲା। ଏହାପରେ ଅନ୍ନପୂର୍ଣ୍ଣା ଥିଏଟର ସୃଷ୍ଟି ହୋଇଥିଲା। 1932 ହଲମୁଖ ସିନେମା ହଲ୍ ତିନିକୋଣିଆ ବଗିଚାଠାରେ ଆରମ୍ଭ ହୋଇଥିଲା। 1934 ଏହି ସିନେମା ହଲ୍ରୁ ହରିଶ୍ଚନ୍ଦ୍ର ଏବଂ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ପରି ଚଳଚ୍ଚିତ୍ର 1936 ତିନିକୋଣିଆ ବଗିଚାରେ ମଧ୍ୟ ନିର୍ମିତ ହୋଇଥିଲା। ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଏହି ହଲ୍ରୁ ମୁକ୍ତିଲାଭ କରିଥିଲା। ପରେ ପରେ ଅନେକ ଗୁଡ଼ିଏ ସିନେମା ହଲ୍ ଏଠାରେ ଗଢ଼ି ଉଠିଲା। ପିଲାଏ, କଟକ ଓଡ଼ିଶାର ବ୍ୟବସାୟିକ ରାଜଧାନୀ ଭାବରେ ବହୁଳ ଭାବରେ ଜଣାଶୁଣା। ପୂର୍ବ ଭାରତର ବୟନଶିଳ୍ପ ପାଇଁ ଏହି ସହର ସବୁଠାରୁ ବଡ଼ ହବ୍ ଅଟେ। ସହରର ବାର୍ଷିକ ବୟନ କାରବାର $1 ବିଲିୟନ୍ ଅଧିକ ଆୟ କରିଥାଏ। କଟକ ଏହାର ରୂପା ତାରକସି କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ କେବଳ ଏହି କାର୍ଯ୍ୟଗୁଡ଼ିକ ହେତୁ ଏହା ଭାରତର ରୂପା ସହର ଭାବରେ ମଧ୍ୟ ଜଣାଶୁଣା। ବଳଦ ଏବଂ ବିଶେଷ କରି ମଇଁଷି ଶିଙ୍ଗ ବ୍ୟବହାର କରି କଟକ ଏହାର ହସ୍ତଶିଳ୍ପ ପାଇଁ ବିଖ୍ୟାତ। କଟକରେ ଉତ୍କଳ ଗୌରବ ମଧୁସୂଦନ ହର୍ନ ୱାର୍କ ନାମକ ଶୃଙ୍ଗ ସାମଗ୍ରୀ ପାଇଁ ଗୋଟିଏ ଖୁଚୁରା ଷ୍ଟୋର୍ ରହିଛି। ସାଧାରଣତଃ ମୃତ ଗୋରୁମାନଙ୍କର ଶିଙ୍ଗ ବ୍ୟବହୃତ ହୁଏ ଏବଂ ଏହା କେବଳ ଲାଇସେନ୍ସ ପ୍ରାପ୍ତ କାରିଗରମାନଙ୍କ ଦ୍ୱାରା କରାଯାଇଥାଏ। ଏହି ସୂକ୍ଷ୍ମ ଏବଂ ଅନନ୍ୟ ହସ୍ତଶିଳ୍ପ କାର୍ଯ୍ୟଗୁଡ଼ିକ ସ୍ଥାନୀୟ ଅର୍ଥନୀତିରେ ଯଥେଷ୍ଟ ଯୋଗ କରିଥାଏ। କଟକର ଚାରିପାଖରେ କେନ୍ଦ୍ରୀଭୂତ ହୋଇଥିବା ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ସଂଖ୍ୟା ରାଜ୍ୟର ସହରମାନଙ୍କ ମଧ୍ୟରେ ସର୍ବାଧିକ। ପୂର୍ବ ରାଜଧାନୀ ଏବଂ ବର୍ତ୍ତମାନର ଏକ ବଡ଼ ବ୍ୟବସାୟିକ ହବ୍ ହୋଇଥିବାରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ କର୍ପୋରେଟ୍ ଅଫିସ୍ କଟକଠାରେ ରହିଛି। ନିକଟବର୍ତ୍ତୀ ଜିଲ୍ଲାର ଲୋକମାନେ ସେମାନଙ୍କର ଜୀବିକା ନିର୍ବାହ ପାଇଁ କଟକ ସହର ଉପରେ ଅଧିକ ନିର୍ଭରଶୀଳ ଅଟନ୍ତି। ଏସିଆର ସର୍ବବୃହତ ଚାଉଳ ଗବେଷଣା ପ୍ରତିଷ୍ଠାନ ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଉପସ୍ଥିତି ଦେଶର କୃଷି ମାନଚିତ୍ରରେ କଟକକୁ ଗୁରୁତ୍ୱ ଦେଇଥାଏ। ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟର ସର୍ବବୃହତ ମେଡିକାଲ ଏସ୍ସିବି ମେଡିକାଲ ଆଣ୍ଡ କଲେଜର ଉପସ୍ଥିତି ସେବା କ୍ଷେତ୍ରକୁ ଅଧିକ ପୁଷ୍ଟିକର କରିଥାଏ। ଏଠାରେ ଶିକ୍ଷା ଏକ ପ୍ରମୁଖ ଶିଳ୍ପ ଅଟେ। ଏଥିସହିତ ମାଲଗୋଦାମ ଏବଂ ଛତ୍ରବଜାରରେ ରାଜ୍ୟର ସର୍ବବୃହତ ହୋଲସେଲ୍ ସାମଗ୍ରୀ ବଜାର ରହିଛି। କଟକରେ ଏକ ଦୂରଦର୍ଶନ କେନ୍ଦ୍ର ଅଛି, ଯାହା ଓଡ଼ିଆ ପ୍ରୋଗ୍ରାମକୁ ଟେଲିକାଷ୍ଟ କରିଥାଏ। ଅଲ୍ ଇଣ୍ଡିଆ ରେଡିଓ କଟକ ଷ୍ଟେସନ 1948 ସ୍ୱାଧୀନତା ପରେ ଆରମ୍ଭ କରିଥିଲା। ଏବଂ ଏଏମ୍ରେ କାର୍ଯ୍ୟ ପ୍ରସାରଣ କରିବା ସହିତ ଏଫ୍ଏମ୍ ବ୍ୟାଣ୍ଡୱିଡ୍ଥ ସମଗ୍ର ରାଜ୍ୟକୁ କ୍ୟାଟରିଂ କରିଥିଲା। କଟକଠାରେ ଅନେକ ଗୁଡ଼ିଏ ପ୍ରିଣ୍ଟ ମିଡ଼ିଆ ହାଉସ୍ ରହିଛି। ଓଡ଼ିଆ ଖବରକାଗଜରେ ସମାଜ, ଧରିତ୍ରୀ, ପ୍ରଜାତନ୍ତ୍ର, ସମ୍ବାଦ ଇତ୍ୟାଦି ଅନ୍ତର୍ଭୁକ୍ତ। କଟକସ୍ଥିତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡ ସହିତ ଜଡ଼ିତ ଥିବାବେଳେ ଇଂରାଜୀ ମାଧ୍ୟମ ICSE କିମ୍ବା CBSE ସହିତ ଜଡ଼ିତ। ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ବ୍ୟତୀତ କେତେକ ହିନ୍ଦୀ, ଉର୍ଦ୍ଦୁ, ଗୁଜୁରାଟୀ, ବଙ୍ଗାଳୀ ଏବଂ ତେଲୁଗୁ ମାଧ୍ୟମ ବିଦ୍ୟାଳୟ ମଧ୍ୟ କଟକଠାରେ ଉପସ୍ଥିତ। ସହରର ଅଧିକାଂଶ କଲେଜ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହିତ ଜଡ଼ିତ। ରେଭେନ୍ସା କଲେଜ, ଷ୍ଟୁଆର୍ଟ ସାଇନ୍ସ କଲେଜ, ଖ୍ରୀଷ୍ଟ କଲେଜ, ଚୌଧୁରୀ ମହିଳା କଲେଜ, କଟକ କଲେଜ, ଜାତୀୟ କବି ବୀରକିଶୋର କଲେଜ, ନେତାଜୀ ସିଟି କଲେଜ, ରଘୁନାଥ ଜୀଉ କଲେଜ, ଶୈଳବାଳା ମହିଳା ମହାବିଦ୍ୟାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ। 1913 ମସିହାରେ ପ୍ରତିଷ୍ଠିତ ଶୈଳବାଳା ମହାବିଦ୍ୟାଳୟ ହେଉଛି ଓଡ଼ିଶାର ସର୍ବପୁରାତନ ମହିଳା କଲେଜ। ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନର ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକ ଏଠାରେ ରହିଛି। ପ୍ରାୟ 100ରୁ ଅଧିକ ଇଞ୍ଜିନିୟରିଂ କଲେଜ ଏହିଠାରେ ରହିଛି। 1869 ମସିହାରେ କଟକ ନର୍ମାଲ ସ୍କୁଲ ଭାବରେ ପ୍ରତିଷ୍ଠିତ ହୋଇଥିଲା। 1875 ମସିହାରେ କଟକ ଟ୍ରେନିଂ ସ୍କୁଲରେ ରୂପାନ୍ତରିତ ହୋଇଥିଲା ଏବଂ ପରେ 1923 ମସିହାରେ ମାଧ୍ୟମିକ ତାଲିମ ବିଦ୍ୟାଳୟ ଭାବରେ ନାମିତ ହେଲା ଏବଂ ପରେ ରାଧାନାଥ ଟ୍ରେନିଂ ସ୍କୁଲ ଭାବରେ ନାମିତ ହୋଇଥିଲା, ଯାହା ବର୍ତ୍ତମାନ ରାଧାନାଥ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍ସ ଷ୍ଟଡିଜ୍ ଭାବରେ ଜଣାଶୁଣା। କଟକ ହେଉଛି ସମ୍ମାନଜନକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଘର। ଭାରତର 14 ନ୍ୟାସନାଲ୍ ଲ ୟୁନିଭର୍ସିଟି ମଧ୍ୟରୁ ଏହା ଗୋଟିଏ, ଯାହା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଅଧିନିୟମ ନ୍ୟାସନାଲ୍ ଲ ୟୁନିଭର୍ସିଟି ଅଧୀନରେ ପ୍ରତିଷ୍ଠିତ ହୋଇଥିଲା। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଭାରତରେ ଏହା ଆଇନ ଶିକ୍ଷା ପାଇଁ ଏକ ପ୍ରମୁଖ ଅନୁଷ୍ଠାନ। ରେଭେନ୍ସା ବିଶ୍ୱବିଦ୍ୟାଳୟ ହେଉଛି ଭାରତର ସର୍ବପୁରାତନ ଅନୁଷ୍ଠାନ ଏବଂ 1868 ମସିହାରେ ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହା ନଭେମ୍ବର 15, 2006 ମସିହାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆର୍ଟ ଅଫ୍ ଲିଭିଂ ସହରର ଦୂର ପ୍ରାନ୍ତରରେ ଅବସ୍ଥିତ। ଏହା 2012 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ପିଲାଏ ଏସିଆର ସର୍ବବୃହତ ଚାଉଳ ଗବେଷଣା ପ୍ରତିଷ୍ଠାନ ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କଟକଠାରେ ଅବସ୍ଥିତ। 1945 ମସିହାରେ ଭାରତ ସରକାର ଚାଉଳ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ରୀୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳସ୍ୱରୂପ 1946 ମସିହା ଏପ୍ରିଲ 23 ତାରିଖରେ ଓଡ଼ିଶାର କଟକସ୍ଥିତ ବିଦ୍ୟାଧରପୁରରେ କେନ୍ଦ୍ରୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟର ବୃହତ୍ତମ ମେଡିକାଲ କଲେଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକଠାରେ ଅବସ୍ଥିତ। ଏସ୍ସିବି ମେଡିକାଲ କଲେଜରେ ଏକ ଡେଣ୍ଟାଲ ୱିଙ୍ଗ ଅଛି, ଯାହା ଦାନ୍ତ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପ୍ରଦାନ କରେ। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ବା ଏଏଚ୍ଆର୍ସିସି ପୂର୍ବ ଭାରତରେ ଏହାର ଏକମାତ୍ର କର୍କଟ ରୋଗରେ ଉଚ୍ଚ ଗବେଷଣା ଏବଂ ଚିକିତ୍ସା କରିଥାଏ। ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହେବିଲିଏସନ୍ ତାଲିମ ଏବଂ ଅନୁସନ୍ଧାନ ହେଉଛି ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଏକ ସ୍ୱୟଂଶାସିତ ସଂସ୍ଥା। କଟକରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ସ ବା ଶିଶୁ ଭବନ କାଠଯୋଡ଼ି ନଦୀ କୂଳରେ ଅବସ୍ଥିତ। କଟକ ହେଉଛି ରାଜ୍ୟର ସମସ୍ତ ପ୍ରମୁଖ ଅଂଶକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଂଯୋଗ। କଟକରେ ଥିବା ବାଦାମବାଡ଼ି ବସ୍ଷ୍ଟାଣ୍ଡ ଭାରତର ସବୁଠାରୁ ବଡ଼ ବସ୍ଷ୍ଟାଣ୍ଡ ଅଟେ ଏବଂ ପ୍ରତିଦିନ ହଜାର ହଜାର ବେସରକାରୀ ଏବଂ ସରକାରୀ ବସ୍ ଶହ ଶହ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି। ପୂର୍ବତଟ ରେଳବାଇର ହାଉଡ଼ା ଚେନ୍ନାଇର ମୁଖ୍ୟ ଲାଇନରେ କଟକ ଜଙ୍କସନ୍ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ଅଟେ ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅଧୀନରେ ପଡ଼ିଥାଏ। ପାରାଦୀପ ପର୍ଯ୍ୟନ୍ତ ଏକ ଶାଖା ଲାଇନ କଟକରୁ ଆରମ୍ଭ ହୁଏ। ଏହା ଭାରତୀୟ ରେଳ ଚଳାଚଳ କରୁଥିବା ଟ୍ରେନ୍ ମାଧ୍ୟମରେ ଭାରତର ସମସ୍ତ ଅଂଶ ସହିତ ସଂଯୁକ୍ତ। ମହାନଦୀ ରେଳ ବ୍ରିଜ୍ ହେଉଛି ଭାରତର ପଞ୍ଚମ ଲମ୍ବା ରେଳ ବ୍ରିଜ୍। କଟକର ବାରବାଟୀ ଦୁର୍ଗ ହେଉଛି ଏକ ଚତୁର୍ଦ୍ଦଶ ଶତାବ୍ଦୀର ଦୁର୍ଗ ଯାହାକି ଗଙ୍ଗ ରାଜବଂଶର ଶାସକ ମହାରାଜା ମର୍କତ କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପୁରୁଣା ବାରବାଟୀ ଦୁର୍ଗର ଧ୍ୱଂସାବଶେଷ ସହରର ପଶ୍ଚିମ ଭାଗରେ ଥିବା ମହାନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ। ଦୁର୍ଗର ସମସ୍ତ ଅବଶିଷ୍ଟାଂଶ ହେଉଛି ଏକ ଖୋଦିତ ଗେଟ୍ୱେ ଏବଂ 9 ମହଲା ବିଶିଷ୍ଟ ପ୍ରାସାଦର ମାଟି ମୁଣ୍ଡ। ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ ଦୁର୍ଗଟି 102 ଏକରରୁ ଅଧିକ ବିଶିଷ୍ଟ ଢାଞ୍ଚାରେ ପ୍ରାୟ ଆୟତାକାର ଥିଲା ଏବଂ ଏହାର ଚତୁର୍ଦିଗରେ ଲ୍ୟାଟେରାଇଟ୍ ଏବଂ ବାଲୁକା ପଥର ଦ୍ୱାରା ଘେରି ରହିଥିଲା। ଏହି ଦୁର୍ଗରେ ଏବେ ଜେଏନ୍ ଇଣ୍ଡୋର ଷ୍ଟାଡିୟମ, ସତ୍ୟବ୍ରତ ଷ୍ଟାଡିୟମ, ସ୍ପୋର୍ଟସ୍ ହଷ୍ଟେଲ, ଦରଗା, ଗଡ଼ଚଣ୍ଡୀ ମନ୍ଦିର, କଟକ କ୍ଲବ, ହାଇକୋର୍ଟ ସଂଗ୍ରହାଳୟ ଏବଂ ଅନେକ ଉଚ୍ଚ ପ୍ରୋଫାଇଲ୍ ବଙ୍ଗଳା ରହିଛି। ଚୁଡ଼ଙ୍ଗଗଡ଼ ଦୁର୍ଗଟି ବାରଙ୍ଗ ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଏବଂ ଏହା 18 କିଲୋମିଟର ଅଟେ। ଏକ ସୁନ୍ଦର ରାସ୍ତାରେ କଟକ ସହରର ଦକ୍ଷିଣ ପଶ୍ଚିମରେ ଏହା ଅବସ୍ଥିତ। ଏହି ଦୁର୍ଗଟି ମଧ୍ୟ ଓଡ଼ିଶାର ମଧ୍ୟଯୁଗୀୟ ଇତିହାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗଙ୍ଗ ରାଜବଂଶର ଚୋଡ଼ଗଙ୍ଗଦେବ ଏହି ସ୍ଥାନକୁ ମନୋନୀତ କଲେ ଏବଂ ତାଙ୍କର ବିଶାଳ ସାମ୍ରାଜ୍ୟର ପ୍ରଭାବଶାଳୀ ସୁରକ୍ଷା ପାଇଁ ଦୁର୍ଗ ନିର୍ମାଣ କରିଥିଲେ। ଦୁର୍ଗର କାନ୍ଥ, ପାହାଡ଼ ଚୂଳ, ସୁନ୍ଦର ମନ୍ଦିର, ପଥରଖଞ୍ଜା ଟାଙ୍କି, ଗ୍ରାନାରୀ ହାଉସ୍, ୱାଚ୍ ଟାୱାର ଏବଂ ପୋଷାକ ପରିହିତ ପଥରଗୁଡ଼ିକ ଦୁର୍ଗମ ଅଞ୍ଚଳରେ ବହୁଳ ଭାବରେ ଲକ୍ଷ୍ୟ କରାଯାଏ। ଦୁର୍ଗ ଭିତରେ ସୋଲାପୁର ବସା ନାମକ 16 କୋଠରୀ ଧାରଣ କରିଥିବା ଏକ ନଷ୍ଟ ହୋଇଥିବା ପ୍ରାସାଦ ରହିଛି। ଦୁର୍ଗରେ ଧାନ ଚାଉଳ ଘେରା ବ୍ୟାଙ୍କ ନାମକ ଏକ ସ୍ଥାନକୁ ସୂଚିତ କରାଯାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମସ୍ଥାନ ହୋଇଥିବାରୁ କଟକ ଗର୍ବିତ। ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରେ ଅବସ୍ଥିତ, ଯାହା ଜାନକୀନାଥ ଭବନ ଭାବରେ ଜଣାଶୁଣା। ଏହି ସ୍ଥାନଟି ବର୍ତ୍ତମାନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନାମକ ଏକ ସଂଗ୍ରହାଳୟରେ ପରିଣତ ହୋଇଛି। ସଂଗ୍ରହାଳୟରେ ନେତାଜୀଙ୍କର ବ୍ୟବହୃତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ ନେତାଜୀଙ୍କ ଦ୍ୱାରା ଲିଖିତ ମୂଳ ଅକ୍ଷରଗୁଡ଼ିକ ପ୍ରଦର୍ଶିତ ହୋଇଛି। କଟକ ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମସ୍ଥାନ, ତାଙ୍କର ପୂର୍ବ ବାସସ୍ଥାନ ଏବଂ କର୍ମକ୍ଷେତ୍ର 1952 ମସିହାରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା। କଲେଜ ପରିସର ମଧ୍ୟରେ ଥିବା ଏକ ଛୋଟ ହଲ୍କୁ ମଧୁସୂଦନ ସଂଗ୍ରହାଳୟ ଭାବରେ ସଂରକ୍ଷିତ କରାଯାଇଛି, ଯେଉଁଥିରେ ଓଡ଼ିଶାର ମହାନ ସ୍ଥପତିଙ୍କର କାର୍ଯ୍ୟ ଏବଂ ସ୍ମୃତି ରହିଛି। ତୁଳସୀପୁରରେ ବିଜୁ ପଟ୍ଟନାୟକଙ୍କର ପୈତୃକ ଗୃହ ଆନନ୍ଦ ଭବନକୁ 2016 ମସିହାରେ ଏକ ସ୍ମୃତି ସଂଗ୍ରହାଳୟରେ ପରିଣତ କରାଯାଇଥିଲା। ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆନନ୍ଦ ଭବନ ନିର୍ମାଣ କରିଥିଲେ। ତେଲିଙ୍ଗି ବଜାରରେ ଥିବା ସ୍ୱରାଜ 2 ମହଲା ଆଶ୍ରମ କାଠଯୋଡ଼ି ନଦୀକୂଳରେ ଅବସ୍ଥିତ। 1100 ବର୍ଗଫୁଟରୁ ଅଧିକ ବ୍ୟାପିଥିବା ଏହି ଆଶ୍ରମକୁ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ସ୍ମାରକୀରେ ପରିଣତ କରାଯାଇଛି। ଆଶ୍ରମରେ ପ୍ରାୟ 200ଟି ଫଟୋଗ୍ରାଫ ଅଛି। ସ୍ୱରାଜ ଆନ୍ଦୋଳନର ପଥ ପରିଷ୍କାର କରିବାରେ ଆଶ୍ରମ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ପିଲାଏ, ମରହଟ୍ଟା ବ୍ୟାରେକ୍ଗୁଡ଼ିକ ମଧ୍ୟଯୁଗୀୟ ସଂରଚନା ଅଟେ, ଯାହା ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ ଫୋର୍ସର 6ଷ୍ଠ ବାଟାଲିଅନର ମୁଖ୍ୟାଳୟ ଭାବରେ ବ୍ୟବହୃତ ହୋଇଛି। ଏହି ଆଇକନିକ୍ ଲମ୍ବା ବ୍ୟାରେକ୍ଗୁଡ଼ିକ ଓଡ଼ିଆ ସ୍ଥାପତ୍ୟର ଏକ ଅନନ୍ୟ ଉଦାହରଣ ଭାବରେ ବିବେଚନା କରାଯାଏ। ରାଜାରାମ ପଣ୍ଡିତ 1775 ମସିହାରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହା 1795 ମସିହାରେ ସଦାଶିବ ରାଓଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ପିଲାଏ, କନିକା ରାଜବାଟି ରାୟବାହାଦୁର ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦ୍ୱାରା ନିର୍ମିତ ଏକ ପ୍ରାସାଦ। ଲଳିତଗିରି ଓଡ଼ିଶାର ଏକ ପ୍ରମୁଖ ବୌଦ୍ଧ ମହାବୀର କମ୍ପ୍ଲେକ୍ସ, ପ୍ରମୁଖ ସ୍ତୂପ, ଏସୋଟେରିକ୍ ବୁଦ୍ଧ ପ୍ରତିଛବି ଏବଂ ଏହି ଅଞ୍ଚଳରେ ସର୍ବପୁରାତନ ସ୍ଥାନମାନଙ୍କ ମଧ୍ୟରୁ ଏକ ମହୋତ୍ସବକୁ ନେଇ ଗଠିତ। ରତ୍ନଗିରି ଏବଂ ଉଦୟଗିରି ସାଇଟ୍ଗୁଡ଼ିକ ସହିତ ଲଳିତଗିରି ସମାନ ନାମରେ ପାହାଡ଼ ଉପରେ ଅବସ୍ଥିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ। ଏହି 3ଟି କମ୍ପ୍ଲେକ୍ସକୁ ହୀରା ତ୍ରିରଙ୍ଗା କୁହାଯାଇଥାଏ। ପିଲାଏ, ଓଳାଶୁଣୀ ପାହାଡ଼ଟି କଟକ ଏବଂ ଯାଜପୁର ଜିଲ୍ଲାର ସୀମାରେ ଅବସ୍ଥିତ। ଏହି ପାହାଡ଼ଟି ମନ୍ଦିର ସହିତ ରହିଛି, ଯେଉଁଠାରେ ଦେବୀ ଓଳାଶୁଣୀ ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ଏବଂ ସେଠାରେ ସନ୍ଥ ଅରକ୍ଷିତ ଦାସଙ୍କର ସମାଧି ପ୍ରସିଦ୍ଧି ଲାଭ କରିଛି। କଟକ ଏବଂ ଭୁବନେଶ୍ୱରର ମଧ୍ୟଭାଗରେ ୱାଟର ପାର୍କର ରଣନୀତିକ ଅବସ୍ଥାନ ହେତୁ ଏହା ଉଭୟ ସହରର ଲୋକଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ ଅଟେ। ମହାନଦୀର ତଦାରଖ କରୁଥିବା ମଧୁସୂଦନ ନଗର ମହାନଦୀ ରିଙ୍ଗ ରୋଡ୍ ନିକଟରେ ଏକ ହରିଣ ପାର୍କ ଅବସ୍ଥିତ। ଏହି ପାର୍କରେ ପ୍ରାୟ 200 ହରିଣ ରହିଛନ୍ତି। ସହରଟି ଅନେକ ସାମାଜିକ ପାର୍କରେ ପରିପୂର୍ଣ୍ଣ, ଯଥା ବିଜୁ ପଟ୍ଟନାୟକ ପାର୍କ, ବୀରେନ୍ଦ୍ର ନାରାୟଣ ପାର୍କ, ଗୌରୀଶଙ୍କର ପାର୍କ, ଖାନ୍ନଗର ପାର୍କ, ଜୋବ୍ରା ପାର୍କ ଇତ୍ୟାଦି ହେଉଛି ଅନ୍ୟତମ ପ୍ରମୁଖ ପାର୍କ। ପିଲାଏ, ନନ୍ଦନକାନନ ହେଉଛି 400 ହେକ୍ଟର ବା 990 ଏକର ପ୍ରାଣୀ ଉଦ୍ୟାନ ଏବଂ କଟକ ଓ ଭୁବନେଶ୍ୱର ମଧ୍ୟରେ ବାରଙ୍ଗ ନିକଟରେ ବଟାନିକାଲ ଗାର୍ଡେନ। ଏହା 1960 ମସିହାରେ ପ୍ରତିଷ୍ଠା କରାଯାଇଥିଲା। 1979 ଜନସାଧାରଣଙ୍କ ପାଇଁ ଏହା ଖୋଲାଯାଇଥିଲା। 2009 ମସିହାରେ ୱାର୍ଲ୍ଡ ଆସୋସିଏସନ୍ ଅଫ୍ ପ୍ରାଣୀ ଉଦ୍ୟାନ ଏବଂ ଆକ୍ୱାରିୟମ୍ରେ ଯୋଗ ଦେଇଥିବା ଭାରତର ପ୍ରମୁଖ ପ୍ରାଣୀ ଉଦ୍ୟାନରେ ଏହା ପରିଣତ ହୋଇଥିଲା। ପିଲାଏ, ଚଣ୍ଡ ହାତୀ ଅଭୟାରଣ୍ୟ ହେଉଛି ଏକ ବନ୍ୟଜନ୍ତୁ ସଂରକ୍ଷଣ ସ୍ଥାନ, ଯାହାକି ଓଡ଼ିଶାର ଭୁବନେଶ୍ୱରର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ।
1: ଶୁଣିଲେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ତାପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: सुनिए, क्या आपने पीएम सूर्य घर मुफ्त बिजली योजना के बारे में सुना है?
3: भारत सरकार का लक्ष्य सोलर पावर से बिजली बिल जीरो करने का भी है।
2: इससे आपका घर सूर्य घर बन जाता है, माने बिजली बिल जीरो, और अतिरिक्त बिजली पैदा हुई तो बिजली ग्रिड को बेचकर पैसे भी कमा सकते हैं। तो बैठे क्यों हो, अभी रजिस्टर करो pmsuryaghar.gov.in पर।
4: हर घर सूर्य घर।
5: नमस्कार, आकाशवाणी से समाचार प्रभात के साथ मैं लवलीन निगम। प्रधानमंत्री नरेंद्र मोदी आज सुबह 11 बजे आकाशवाणी पर मन की बात कार्यक्रम में अपने विचार साझा करेंगे। रक्षा मंत्री राजनाथ सिंह ने कहा, ऑपरेशन सिंदूर के दौरान भारतीय नौसेना ने पाकिस्तानी नौसेना को बंदरगाहों में दुबके रहने को किया था मजबूर। म्यांमार के राष्ट्रपति ओ मिन आउलाइन 5 दिन की भारत यात्रा पर नई दिल्ली पहुंचे। कल बिहार के गया में महाबोधि मंदिर में की थी पूजा अर्चना। सरकार ने पेट्रोल, डीजल और विमान ईंधन पर निर्यात शुल्क संशोधित किया, नया शुल्क कल से लागू। मौसम विभाग का बुधवार तक केरलम, माहे, तमिलनाडु, पुदुचेरी और कराईकाल में मूसलाधार बारिश का अनुमान। और आईपीएल क्रिकेट के फाइनल में आज शाम अहमदाबाद में गुजरात टाइटंस का सामना मौजूदा चैंपियन रॉयल चैलेंजर्स बेंगलुरु से होगा। अब समाचार विस्तार से। प्रधानमंत्री नरेंद्र मोदी आज सुबह 11 बजे आकाशवाणी पर मन की बात कार्यक्रम में देश विदेश के लोगों से विचार साझा करेंगे। मासिक रेडियो कार्यक्रम की ये 134वीं कड़ी होगी। कार्यक्रम का प्रसारण आकाशवाणी और दूरदर्शन के समूचे नेटवर्क, आकाशवाणी समाचार वेबसाइट और न्यूज ऑन AIR मोबाइल ऐप पर किया जाएगा। इसका सीधा प्रसारण आकाशवाणी समाचार, दूरदर्शन समाचार, प्रधानमंत्री कार्यालय तथा सूचना और प्रसारण मंत्रालय के यूट्यूब चैनलों पर भी किया जाएगा। हिंदी प्रसारण के तुरंत बाद आकाशवाणी से प्रादेशिक भाषाओं में इसका प्रसारण किया जाएगा। रक्षा मंत्री राजनाथ सिंह ने कहा है कि भारतीय नौसेना ने ऑपरेशन सिंदूर के दौरान पाकिस्तानी नौसेना को उसके बंदरगाहों तक सीमित रहने के लिए विवश कर दिया था। लखनऊ में नौसेना शौर्य वाटिका के उद्घाटन समारोह में रक्षा मंत्री ने कहा कि ऑपरेशन सिंदूर के दौरान पाकिस्तान पर दबाव बनाने में नौसेना ने महत्वपूर्ण भूमिका निभाई।
6: हमारी सेनाओं ने सटीक हमले करके पाकिस्तान में स्थित आतंकी ढांचे को पूरी तरह से तबाह कर दिया। हमारी आर्मी और एयरफोर्स ने तो अपनी भूमिका निभाई ही, लेकिन जो भूमिका हमारी नेवी ने निभाई वो भी बहुत ही महत्वपूर्ण थी। हमारी नेवी पूरी ताकत के साथ अरब सागर में उस समय मौजूद, जिसने दुश्मन के मन में लगातार भय बनाए रखा, और इसी का नतीजा ये हुआ कि पाकिस्तान की पूरी नौसेना डर कर अपने बंदरगाहों में दुबक कर बैठ गई।
5: शौर्य वाटिका खुले में बनाया गया नौसेना संग्रहालय है। नौसेना प्रमुख एडमिरल दिनेश के त्रिपाठी ने कहा कि ऑपरेशन सिंदूर के दौरान भारतीय नौसेना ने युद्ध के लिए तत्परता, सैन्य संचालन तथा प्रतिरोधी क्षमताओं का प्रदर्शन किया। म्यांमार के राष्ट्रपति ऊ मिन आउं लाइन 5 दिन की भारत यात्रा पर कल शाम नई दिल्ली पहुंचे। इससे पहले राष्ट्रपति ने बिहार में गया के महाबोधि मंदिर में पूजा अर्चना की। उनके साथ कई मंत्रियों, वरिष्ठ अधिकारियों और उद्योग जगत का उच्च स्तरीय प्रतिनिधिमंडल भी आया है। म्यांमार के राष्ट्रपति की ये भारत की पहली यात्रा है। विदेश मंत्री डॉ सुब्रमण्यम जयशंकर ने कल शाम श्री लाइन से मुलाकात की। डॉ जयशंकर ने दीर्घकालिक द्विपक्षीय सहयोग और प्रगाढ़ करने के लिए म्यांमार के राष्ट्रपति के सकारात्मक दृष्टिकोण की सराहना की। म्यांमार के राष्ट्रपति कल प्रधानमंत्री नरेंद्र मोदी के साथ दोनों देशों के ऐतिहासिक और सभ्यगत संबंधों को मजबूत करने पर चर्चा करेंगे। वे व्यापारिक मंच में भी भाग लेंगे। राष्ट्रपति मंगलवार को मुंबई जाएंगे। कर्नाटक में वरिष्ठ कांग्रेस नेता डीके शिवकुमार को कल सर्वसम्मति से कांग्रेस विधायक दल का नेता चुना गया। इस संबंध में सिद्धरमैया और डॉ जी परमेश्वरन ने प्रस्ताव पेश किया था। डॉ डीके शिवकुमार बुधवार को मुख्यमंत्री पद की शपथ लेंगे। निर्वाचन आयोग ने अपने कानूनी ढांचे को और मजबूत करने के लिए कल नई दिल्ली में अपने वकीलों के साथ बैठक की। बैठक का उद्घाटन करते हुए मुख्य निर्वाचन आयुक्त ज्ञानेश कुमार ने कहा कि निष्पक्ष मतदाता सूचियों से ही निष्पक्ष चुनाव होते हैं। उन्होंने मतदाता सूचियों के प्रबंधन में बूथ स्तर के अधिकारियों और एजेंटों तथा देश की अदालतों में निर्वाचन आयोग का प्रतिनिधित्व करने के लिए वकीलों की सराहना की। ये समाचार आकाशवाणी से प्रसारित किए जा रहे हैं। ताज़ा समाचार जानने के लिए आप हमारे सोशल मीडिया हैंडल @AIRNewsHindi को फॉलो कर सकते हैं। केंद्र सरकार ने कल से शुरू हो रहे पखवाड़े के लिए पेट्रोल, डीजल और विमान ईंधन के निर्यात शुल्क में संशोधन किया है। ये कदम पश्चिम एशिया संकट से उत्पन्न अनिश्चितताओं के बीच घरेलू स्तर पर पेट्रोलियम उत्पादों की पर्याप्त उपलब्धता सुनिश्चित करने के उद्देश्य से उठाया गया है। एक रिपोर्ट।
7: सरकार ने पेट्रोलियम उत्पादों के निर्यात शुल्क में संशोधन किया है। वित्त मंत्रालय की अधिसूचना के अनुसार पेट्रोल के निर्यात पर अब 1.50 रुपए प्रति लीटर और डीजल के निर्यात पर 13.50 रुपए प्रति लीटर का शुल्क लगाया जाएगा। वहीं विमान ईंधन पर निर्यात शुल्क 9.50 रुपए प्रति लीटर निर्धारित किया गया है। अतिरिक्त उत्पाद शुल्क और सड़क तथा अवसंरचना उपकर सहित निर्यात शुल्क 27 मार्च से लागू किए गए थे। अंतर्राष्ट्रीय बाजार में कच्चे तेल, पेट्रोल, डीजल और विमान ईंधन की औसत कीमतों के आधार पर प्रत्येक पखवाड़े इनकी समीक्षा की जाती है। घरेलू उपभोक्ताओं के लिए पेट्रोल और डीजल पर मौजूदा उत्पाद शुल्क दरों में कोई बदलाव नहीं किया गया है। संशोधित निर्यात शुल्क कल से लागू होंगे और 15 जून तक लागू रहेंगे। विष्णु PS की रिपोर्ट के साथ समाचार कक्ष से मैं मुकेश कुमार बल।
5: केंद्रीय नागर विमानन मंत्री राम मोहन नायडू ने नई दिल्ली में इंदिरा गांधी अंतर्राष्ट्रीय हवाई अड्डे पर स्काईकास्ट सिस्टम के शुरू होने की प्रशंसा की है। सोशल मीडिया पोस्ट में श्री नायडू ने कहा कि स्काईकास्ट जैसी उन्नत मौसम निगरानी प्रणालियों से कोहरे और विक्षोभ जैसे अन्य व्यवधानों के दौरान उड़ानों के संचालन में महत्वपूर्ण सुधार हो सकता है। सरकार ने 1 जून से 31 अक्टूबर तक कपास आयात पर सीमा शुल्क में अस्थायी छूट देने का फैसला किया है। वस्त्र मंत्रालय के अनुसार यह फैसला कपास किसानों और समूची कपास मूल्य श्रृंखला के हित में किया गया है। कपास के ऑफ सीजन के दौरान इस उपाय से वस्त्र उद्योग के लिए पर्याप्त मात्रा में कपास उपलब्ध होगा। इससे सूक्ष्म, लघु और मध्यम उद्यमों को सहायता मिलेगी, लागत कम होगी और भारतीय वस्त्र बाजार की स्पर्धा मजबूत होगी। वस्त्र मंत्रालय ने कहा है कि इस उपाय से किसानों के हितों की सुरक्षा होगी और बाजार स्थिरता सुनिश्चित होगी। उपराष्ट्रपति CP राधाकृष्णन एक दिवसीय दौरे पर आज केरलम पहुंचेंगे। वे कोट्टयम में मलयालम दैनिक दीपिका के 140वें स्थापना दिवस समारोह का उद्घाटन समारोह में शामिल होंगे। दिल्ली पुलिस की विशेष शाखा ने पाकिस्तान की ISI और मुंबई अंडरवर्ल्ड नेटवर्क के लिए काम कर रहे 8 आरोपियों को गिरफ्तार किया है। विशेष शाखा के विशेष पुलिस आयुक्त अनिल शुक्ल ने बताया कि इन आरोपियों को दिल्ली में महत्वपूर्ण ठिकानों और सुरक्षा कर्मियों पर हमले का काम सौंपा गया था।
8: कुछ जगहें थी मुंबई में, कुछ रेलवे स्टेशन की इन्होंने सर्वे किया था, रेकी की थी, कुछ मुंबई के पार्क्स थे, पब्लिक पार्क, उसके अलावा कुछ ब्रिजेस है जिसकी वीडियोस और फोटो इन्होंने ली हुई हैं, जो इन्होंने शेयर की हैं ऑन दी अदर साइड। उसके अलावा दिल्ली में कुछ सरकारी भवन, कुछ गैर सरकारी और कुछ पब्लिक प्लेसेस, हाई फुटफॉल एरियाज और सिक्योरिटी पर्सन को हिट करने के लिए, ऐसा उनका प्रिलिमिनरी इंटरोगेशन से पता चला।
5: कोलंबिया में आज राष्ट्रपति चुनाव के पहले चरण के लिए मतदान होना है। कुल 14 उम्मीदवार मैदान में हैं। उम्मीदवार को पहले ही चरण में जीतने के लिए 50% से अधिक वोट हासिल करने होंगे। यदि कोई उम्मीदवार ये आंकड़ा नहीं छू पाता है तो सबसे अधिक वोट पाने वाले दो उम्मीदवारों के बीच 21 जून को दूसरे चरण का चुनाव कराया जाएगा। विश्व स्वास्थ्य संगठन के महानिदेशक टेड्रोस अदनोम गेब्रेसस ने कांगो लोकतांत्रिक गणराज्य युगांडा में इबोला के प्रकोप के कारण यात्रा प्रतिबंध लगाने तथा सीमाएं सील करने वाले देशों से अपने इन फैसलों पर दोबारा विचार करने का आग्रह किया है। उनका मानना है कि इस तरह के कदमों से प्रभावित क्षेत्रों में राहत और बचाव कार्यों में रुकावट आ सकती है। आज विश्व तंबाकू निषेध दिवस मनाया जा रहा है। ये दिन तंबाकू के उपयोग को पूरी तरह समाप्त करने के उद्देश्य से विश्व स्वास्थ्य संगठन द्वारा शुरू की गई महत्वपूर्ण वैश्विक पहल का हिस्सा है। इस वर्ष का विषय है अपील का अनावरण, निकोटीन और तंबाकू की लत से निपटना। महाराष्ट्र के पुणे में जहरीली शराब से मृतकों की संख्या 21 हो गई है। इनमें से 7 लोग पुणे और 14 लोग पिंपरी, चिंचवाड़ा तथा उरुली कांचन क्षेत्रों के थे। इस मामले में अब तक 10 लोगों को गिरफ्तार किया जा चुका है। प्रशासन ने लापरवाही के आरोप में 22 अधिकारियों को निलंबित कर दिया है। इनमें 9 पुलिसकर्मी और राज्य आबकारी विभाग के 13 अधिकारी शामिल हैं। और अब खेल जगत की हलचल के साथ हैं आनंद पाठक।
9: खेलों में आज की सबसे बड़ी खबर आईपीएल 2026 के फाइनल से जुड़ी है। अहमदाबाद में गुजरात टाइटंस और रॉयल चैलेंजर्स बेंगलुरु खिताबी मुकाबले में आमने सामने होंगे। ये मुकाबला शाम 7:30 बजे से शुरू होगा। इस सीजन में गुजरात टाइटंस ने इसी मैदान पर आरसीबी को मात दी थी, लेकिन बेंगलुरु की टीम भी आत्मविश्वास से लबरेज है। पिछले वर्ष इसी मैदान पर अपना पहला आईपीएल खिताब जीतने वाली आरसीबी ने इस बार भी शानदार प्रदर्शन करते हुए फाइनल में जगह पक्की की है। विराट कोहली के नेतृत्व में टीम का बल्लेबाजी आक्रमण बेहद प्रभावशाली रहा है। भुवनेश्वर कुमार और जॉश हेजलवुड की तेज गेंदबाजी ने विपक्षी टीमों के लिए मुश्किलें खड़ी की हैं। दूसरी ओर शुभमन गिल की कप्तानी वाली गुजरात टाइटंस ने लीग चरण में शीर्ष दो में स्थान बनाया और पहले क्वालिफायर में मिली हार के बाद शानदार वापसी करते हुए फाइनल का टिकट हासिल किया। अब ये देखना बेहद दिलचस्प होगा कि आईपीएल 2026 की ट्रॉफी आखिर किस टीम के हाथों में जाएगी। और अब बात महिला क्रिकेट की। ब्रिस्टल में खेले गए दूसरे T20 मुकाबले में इंग्लैंड ने भारत को 26 रन से हराकर 3 मैचों की श्रृंखला में बराबरी कर ली है। और अब बैडमिंटन से एक अच्छी खबर है। सिंगापुर ओपन बैडमिंटन चैंपियनशिप के पुरुष डबल्स फाइनल में आज भारत की स्टार जोड़ी सात्विक साईराज रंकी रेड्डी और चिराग शेट्टी का मुकाबला इंडोनेशिया के मोहम्मद शोहिबुल फिक्री और फजर आल्फियान की जोड़ी से होगा।
5: केरलम माहे तमिलनाडु पुदुचेरी और कराईकाल में बुधवार तक तेज बारिश का अनुमान है। मौसम विभाग ने ओडिशा, कर्नाटक, मध्य प्रदेश और देश के उत्तर पूर्वी हिस्सों में भी कल तक तेज वर्षा की आशंका जताई है। पूर्वी राजस्थान, गुजरात, हिमाचल प्रदेश, उत्तराखंड और विदर्भ में कुछ स्थानों पर आज बारिश के साथ बिजली गिरने और ओलावृष्टि की संभावना है। दिल्ली, हरियाणा, चंडीगढ़ में कल तक कुछ स्थानों पर बिजली गिरने और आंधी चलने की आशंका है। कोंकण और गोवा में आज गर्म और उमस भरे मौसम का अनुमान है। अगले दो दिन में राजस्थान में कुछ स्थानों पर आंधी आ सकती है। उधर केरलम में आज 6 जिलों में वर्षा का येलो अलर्ट जारी किया गया है। ये समाचार हमारी वेबसाइट www.newzoneair.gov.in और हमारे न्यूज़ोन एआईआर मोबाइल ऐप पर भी उपलब्ध हैं। और अब आज के समाचार पत्रों की सुर्खियों के साथ हैं मुकेश कुमार।
10: धन्यवाद लवलीन। डीके शिवकुमार को कर्नाटक में विधायक दल का नेता चुने जाने की खबरें सभी अखबारों में हैं। दैनिक जागरण की सुर्खी है, निवर्तमान मुख्यमंत्री सिद्धरमैया ने उनके नाम का प्रस्ताव किया। पत्र लिखता है कि वे 3 जून को मुख्यमंत्री पद की शपथ लेंगे। अमेरिका के रक्षा मंत्री पीट हेगसेथ का ये कहना कि भारत शक्तिशाली, अपनी सेना का आधुनिकीकरण कर रहा है, जनसत्ता सहित सभी अखबारों में है। पत्र ने उनके हवाले से लिखा है कि अमेरिका ने भारत की क्षमता को आगे बढ़ाने के लिए सह उत्पादन की प्रतिबद्धता जताई है। उत्तर भारत में आंधी बारिश, राजस्थान में बवंडर, अमर उजाला ने इसे सचित्र देते हुए लिखा है, राजस्थान में 70 से 80 किलोमीटर की रफ्तार से उठा रेतीला तूफान। दैनिक भास्कर ने भीषण गर्मी और सूखे की आशंका के बीच इस चिंता को दिया है कि जलाशयों में संकट उत्पन्न हो रहा है। 22 दिन में 12% घटा पानी। पत्र के अनुसार पानी की कमी की सबसे भयावह तस्वीर दक्षिण भारत के राज्यों में है। ईरान और अमरीका तथा इसराइल के बीच युद्ध विराम को लेकर किसी सहमति पर न पहुंचने को लेकर दैनिक जागरण ने संपादकीय में लिखा है कि ये गतिरोध विश्व अर्थव्यवस्था के लिए नासूर बन गया है। अब ये गतिरोध रुकना चाहिए क्योंकि पश्चिम एशिया संकट विश्व के करोड़ों लोगों को प्रभावित कर रहा है। लोगों के रोजी रोटी पर ही संकट नहीं है, वे गरीबी के दुष्चक्र में भी फंस रहे हैं। राष्ट्रीय परीक्षा एजेंसी द्वारा आयोजित CUET UG में तकनीकी गड़बड़ियों के कारण परीक्षा में हुई देरी की खबरें सभी अखबारों में हैं। राजस्थान पत्रिका ने इस संबंध में एजेंसी द्वारा माफी मांगने को प्रमुखता से दिया है। IPL के फाइनल में आज रॉयल चैलेंजर्स बेंगलुरु और गुजरात टाइटंस के बीच होने वाले फाइनल पर नवभारत टाइम्स लिखता है, घर गुजरात का, दिलों पर RCB का कब्जा। बच्चों पर सोशल मीडिया के बढ़ते असर को हिंदुस्तान ने चिंताजनक बताते हुए लिखा है कि 9 से 17 वर्ष के 49% बच्चे 3 घंटे से ज्यादा समय सोशल मीडिया पर बिताते हैं, जो उन पर बुरा असर डालता है।
5: और अंत में मुख्य समाचार एक बार फिर। प्रधानमंत्री नरेंद्र मोदी आज सुबह 11 बजे आकाशवाणी पर मन की बात कार्यक्रम में अपने विचार साझा करेंगे। रक्षा मंत्री राजनाथ सिंह ने कहा, ऑपरेशन सिंदूर के दौरान भारतीय नौसेना ने पाकिस्तानी नौसेना को बंदरगाहों में डूब के रहने के लिए किया था मजबूर। म्यांमार के राष्ट्रपति ओमिन नाउलाइन 5 दिन के भारत यात्रा पर नई दिल्ली पहुंचे। कल बिहार के गया में महाबोधि मंदिर में की थी पूजा अर्चना। सरकार ने पेट्रोल डीजल विमान ईंधन पर निर्यात शुल्क संशोधित किया, नया शुल्क कल से लागू। और IPL क्रिकेट के फाइनल में आज शाम अहमदाबाद में गुजरात टाइटंस का सामना मौजूदा चैंपियन रॉयल चैलेंजर्स बेंगलुरु से होगा। इसके साथ ही समाचार प्रभात का ये अंक समाप्त हुआ। नमस्कार।
11: आकाशवाणी प्रेजेंट्स मॉर्निंग न्यूज। गुड मॉर्निंग, आई एम शगुन चोपड़ा। द हेडलाइंस। प्राइम मिनिस्टर नरेंद्र मोदी टू शेयर हिज थॉट्स इन मन की बात प्रोग्राम ऑन आकाशवाणी एट 11 AM टुडे। डिफेंस मिनिस्टर राजनाथ सिंह सेज इंडियन नेवी फोर्स्ड पाकिस्तान नेवी टू रिमेन कन्फाइंड टू इट्स पोर्ट्स ड्यूरिंग ऑपरेशन सिंदूर। म्यांमार प्रेसिडेंट ऊ मिन आउंग ग्वांग अराइव्स इन न्यू दिल्ली ऑन अ 5-day विजिट टू इंडिया, ऑफर्स प्रेयर्स एट महाबोधि टेम्पल इन गया। Centre notifies levies on exports of petrol, diesel and aviation turbine fuel for fortnight beginning tomorrow. IMD forecasts heavy rainfall over Kerala, Mahi, Tamil Nadu, Puducherry and Karaikal till Wednesday. And in cricket, Gujarat Titans to take on defending champions Royal Challengers Bengaluru in IPL 2026 final in Ahmedabad this evening. And now the news in detail. Prime Minister Narendra Modi will share his thoughts with the people of the country and abroad in Mann Ki Baat program on Akashwani at 11 AM today. It will be the 134th episode of the monthly radio program. The program will be broadcast across entire Akashwani and Doordarshan network, the AIR news website and the news on AIR mobile app. It will also be live streamed on the YouTube channels of AIR News, DD News, the PMO and the Ministry of Information and Broadcasting. Akashwani will broadcast the program in regional languages immediately after the Hindi broadcast. Defence Minister Rajnath Singh has said that the Indian Navy forced the entire Pakistan Navy to remain confined to its ports during Operation Sindoor. Addressing the inauguration ceremony of the Nausena Shaurya Vatika, an open-air naval museum in Lucknow, he said the Navy played a significant role in maintaining pressure on Pakistan during Operation Sindoor. The Defence Minister said Indian Navy was deployed in the Arabian Sea with full preparedness and strength, maintaining constant pressure on the adversary. He said as a result, Pakistan's entire Navy remained confined to its ports.
6: पहलगाम में एक कायराना आतंकी हमला हुआ था।
12: द कावर्डली टेररिस्ट अटैक इन पहलगाम लास्ट ईयर आउटरेज द एंटायर नेशन एंड स्टर्ड डीप इमोशंस अक्रॉस द कंट्री। इन रिस्पॉन्स ऑल थ्री ब्रांचेस ऑफ द इंडियन आर्म फोर्सेज लॉन्च्ड ऑपरेशन सिंदूर टारगेटिंग एंड न्यूट्रलाइजिंग टेररिस्ट इंफ्रास्ट्रक्चर इन पाकिस्तान। व्हाइल द इंडियन आर्मी एंड द इंडियन एयर फोर्स प्लेड क्रूशियल ऑपरेशनल रोल्स इन द मिशन, द इंडियन नेवी रिमेन्ड स्ट्रेटेजिकली डिप्लॉयड इन द अरेबियन सी विद फुल कॉम्बैट रेडीनेस एंश्योरिंग कॉम्प्रिहेंसिव सपोर्ट एंड प्रिपेयर्ड थ्रूआउट द ऑपरेशन।
6: हमारी नेवी पूरी ताकत के साथ अरब सागर में उस समय मौजूद थी।
11: Navy Chief Admiral Dinesh K. Tripathi also said that Indian Navy's immediate deployment of a carrier battle group and its forward operational posture in the Northern Arabian Sea forced the Pakistan Navy to remain confined to harbour or close to the Makran coast. President of Myanmar U Min Aung Hlaing arrived in New Delhi last evening. Union Minister of State for External Affairs Kirti Vardhan Singh received him at the airport. External Affairs Minister Dr. S. Jaishankar also called on Mr. Hlaing. Dr. Jaishankar appreciated Myanmar's president's positive sentiment towards deepening the long-standing bilateral cooperation. Earlier, President of Myanmar began his five-day visit to India yesterday by arriving at Bodh Gaya in Bihar, where he prayed at the Mahabodhi Temple. The visiting dignitary will hold discussions with Prime Minister Modi tomorrow on further strengthening the historical and civilizational ties between the two countries. The Myanmar president will then travel to Mumbai on Tuesday for business and industry interactions and site visits. Mr. Hlaing is accompanied by a high-level delegation comprising several cabinet ministers, senior officials and business leaders. This is the first visit of Mr. Hlaing to India in his current capacity. Centre has revised the export levies on petrol, diesel and aviation turbine fuel for the fortnight beginning tomorrow. The move is aimed at ensuring adequate domestic availability of petroleum products amid continuing uncertainties arising from the West Asia crisis. More from our correspondent.
13: According to a notification issued by the Ministry of Finance, exports of petrol will attract a duty of 1.5 rupees per litre, while diesel exports will be subject to a duty of 13.5 rupees per litre. The export duty on aviation turbine fuel has been fixed at 9.5 rupees per litre. The Finance Ministry noted that the export levies comprising special additional excise duty and road and infrastructure cess were introduced on March 27 this year and are reviewed every fortnight based on average international prices of crude oil, petrol, diesel and aviation turbine fuel. However, the government has clarified that there is no change in the existing excise duty rates on petrol and diesel meant for domestic consumption. The revised duties will come into effect from tomorrow and remain in force for the next fortnight. This is Vishnu P.S. for Akashwani News, Delhi.
11: The government has temporarily exempted customs duties on cotton imports from the 1st of next month to 31st of October this year. The Ministry of Textiles in a notification said that the decision has been taken keeping the interests of cotton farmers and the entire cotton value chain at the forefront. It added that the measure implemented during the cotton off season will ensure adequate availability of cotton for the textile industry, support MSMEs, moderate input costs and strengthen the competitiveness of Indian textiles. The Election Commission has convened a National Conference of Election Commission of India Councils 2026 in New Delhi to further strengthen its legal framework. Inaugurating the conference, Chief Election Commissioner Gyanesh Kumar said that fair rolls lead to fair polls. He also hailed booth-level officers and booth-level agents as the foot soldiers of electoral roll management. He also highlighted the high level of contestation during the recent assembly elections in Assam, Kerala, Puducherry, Tamil Nadu and West Bengal. Union Minister of Civil Aviation Ram Mohan Naidu has hailed the launching of Skycar system at IGI Airport in New Delhi. The minister said that advanced weather monitoring systems like Skycast can significantly improve flight operations during fog and turbulence. He added that as this technology expands to more airports across the country, it will strengthen safety and enhance the travel experience for passengers. This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. In Maharashtra, death toll in the Pune spurious liquor tragedy has risen to 21. The victims include 7 people from Pune city and 14 from Pimpri, Chinchwad and Uruli Kanchan areas. So far, 10 persons have been arrested in connection with the case. The investigation has been handed over to the Crime Investigation Department, CID. In a major administrative action, 22 officials have been suspended for alleged negligence in the discharge of their duties. Those suspended include 9 police personnel and 13 officials from the State Excise Department. Jammu and Kashmir Minister Sakina Itu has announced summer vacations for all government and private colleges falling under the summer zone of Jammu Division from 1st of June to 15th of July. The minister said the decision has been taken in view of the onset of the summer season and to ensure the well-being of students, teaching faculty and college staff. The minister further informed that regular academic activities in all colleges will resume after the conclusion of the vacation period on 15th of July. The India Meteorological Department has forecast heavy rainfall over Keralam, Mahi, Tamil Nadu, Puducherry and Karaikal till Wednesday. In Keralam, yellow alert has been sounded in 6 districts for today. More from our correspondent.
14: 6 of the 14 districts in Keralam is under yellow alert today, indicating the possibility of isolated heavy rainfall. Isolated heavy rainfall and winds up to the speed of 40 km per hour is forecasted across Keralam over the next 4 days. The onset of monsoon has not yet been officially declared in Keralam. No heavy rainfall was recorded in the northern part of Keralam this morning, while the southern districts have received up to 5 mm of rain since 7 a.m. today. Smithy M. Palluruthi, Akashvani News, Thiruvananthapuram.
11: Moreover, heavy rainfall is also expected over Odisha, Karnataka, Madhya Pradesh and the northeastern parts of the country till tomorrow. IMD said thunderstorms accompanied by hailstorm are very likely at isolated places over East Rajasthan, Gujarat, Himachal Pradesh, Uttarakhand and Vidarbha today, while thunderstorms accompanied by lightning and gusty winds are expected at isolated places over Delhi, Haryana and Chandigarh till tomorrow. World No Tobacco Day is being observed today to raise awareness against the dangers of using tobacco. The day is a global initiative by the World Health Organization to end the use of tobacco. The theme for this year is Unmasking the Appeal, Countering Nicotine and Tobacco Addiction. We have a report.
15: As part of the observance in India, Union Health Secretary Punya Salila Srivastava on Friday launched the pilot version of the Tobacco-Free Education Institutions application in New Delhi. The application aims to strengthen implementation and monitoring of tobacco-free norms across schools and colleges in the country. It will also facilitate self-assessment and reporting by educational institutions, monitor compliance with tobacco-free guidelines, ensure implementation of tobacco control signage, and help prohibit the sale of tobacco products within 100 yards of educational institutions. Addressing the gathering, Srivastava said that more than 2,000 tobacco cessation centers have been established across the country in hospitals, medical colleges, Ayush institutions, and other healthcare facilities. With Vishnu's report, Chirag Jha, Akashwani News, Delhi.
11: In cricket, Gujarat Titans will be up against defending champions Royal Challengers Bengaluru in the final of the IPL 2026 at Narendra Modi Stadium in Ahmedabad today. The match is scheduled to begin at 7:30 p.m. More from our sports desk.
16: With the trophy within touching distance, Gujarat Titans and Royal Challengers Bengaluru will look to make most of their strengths in the final. Gujarat Titans have beaten RCB at this venue earlier this season, but Bengaluru will draw confidence from having won their maiden IPL title at the same ground last year. RCB have enjoyed an impressive campaign and entered the final after a 3-day break. Their batting has been one of the strongest in the tournament, with Virat Kohli leading the charge. In bowling department, Bhuvneshwar Kumar and Josh Hazlewood have been among the key performers with the new ball. Meanwhile, Gujarat Titans, led by Shubman Gill, secured the top 2 finish in the league stage and bounced back from the qualifier 1 defeat to book their place in the final. The team will once again rely on key batters Gill, Sai Sudarshan and Joss Butler, while all-rounder Jason Holder has strengthened their bowling attack with important wickets in the second half of the season. Both teams are aiming for their second IPL title. Gujarat won their maiden crown in 2022, while RCB are looking to successfully defend the trophy they won last season. With Manik Sharma's report, Jigyasa Pandey, Akashwani News, Delhi.
17: In badminton, India's men's doubles pair of Satvik Sairaj Ranki Reddy and Chirag Shetty will take on the Indonesian duo of Muhammad Shohibul Fikri and Fajar Alfian in the final of the Singapore Open today. The Indian pair is yet to win a title since clinching the Thailand Open in May 2024. Earlier, Satvik Sairaj and Chirag defeated the world number one South Korean pair of Seo Jae-jae and Kim Won-ho 21-19-21-18 in the semi-finals yesterday. And now, for a look at today's newspapers, it's over to Tanvi Khurana.
18: Thank you, Shagun. Political developments in Karnataka. CUET retest and TMC leader Abhishek Banerjee mobbed during visit to South. 24 Parganas are the front page stories in most dailies. The Statesman informs Amit Shah on a visit to West Bengal seeks close watch on radicalization centers on border. Newspapers report US Defense Secretary Pete Hegseth describes India as a critical anchor in Indo-Pacific region. Financial Express headlines India helps maintain balance of power, while the Sunday Express says no China hegemony. Hegseth flags co-production of Javelin anti-tank missile with India. The Tribune informs Vinesh fails to make Asian Games cut.

0: ଏ ତା ବୋଲି ଆପଣ ଆମକୁ ଟଙ୍କା ଦେବେ ନା କ'ଣ? ଆପଣଙ୍କ ଠାରୁ ଆମେ ଜମା ନେବୁନି। ସାଙ୍ଗସାଥି ଚିହ୍ନାଜଣା ଟିଭି ଖବରକାଗଜ ଆଉ ଅନ୍ୟାନ୍ୟ ମିଡ଼ିଆ ବାଲାଙ୍କ ପାଇଁ 100 ବହି ଅଲଗା ରଖାହେଇଛି।
1: ଆଚ୍ଛା ଆଚ୍ଛା,
2: ଏଥିରେ ଆମେ ଗିଫ୍ଟ କପି ଲେଖିଦେଇଛୁ।
1: ହଁ
2: ବୁଝିଲେ ଅଙ୍କଲ, ନେଇ ଆଣି ଥୋଇପାରିଲେ ଚୋରି ବିଦ୍ୟା ବି ଭଲ। ସେଇ ନ୍ୟାୟରେ ଦେଖିଲେ ଆମେ ହିସାବ କରୁଥିଲୁ, 1,500 ବହିକୁ ଖର୍ଚ୍ଚ 25,000 ଟଙ୍କା, 1,000 ବହି ବିକ୍ରି ହୋଇଗଲେ ମଧ୍ୟ 50,000 ଟଙ୍କା ମିଳିବ, କେବଳ 500 ଗ୍ରାହକ ଦରକାର।
1: ବୁଝିଲୁ ଝିଅ, ତୋ ବୁଦ୍ଧିକି ମୁଁ ତାରିଫ ନ କରି ରହିପାରୁନି। ତୋ ଫଟୋ ପ୍ରକାଶିତ ହେବା ନ୍ୟାୟର କଥା, ହେଲେ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟୁଛି।
2: କ'ଣ ଅଙ୍କଲ?
1: ତୋ ଡାଡିଙ୍କ ବହି ବିକ୍ରି ହେବା ପରେ ଆଉ ଅନ୍ୟ ବହି ପ୍ରକାଶିତ ହେବା ମଝିରେ ତୁ ମୋତେ ଟିକେ ସହଯୋଗ କରିବୁ ମା।
2: ମୁଁ କ'ଣ ସହଯୋଗ କରିବି ଅଙ୍କଲ?
1: ଆରେ ଏତେ ଲାଭର ହିସାବ ତୁ ଦେଖେଲୁଣି ମାନେ। ବୁଝିଲୁ ଝିଅ, ମୋ ମନଟା ଆଉ ଥୟ ଧରୁନି। ମୁଁ ଭାବୁଛି ମୁଁ ମଧ୍ୟ ଗୋଟିଏ ବହି ଛପେଇବି, GPF ଟଙ୍କା କାଢ଼ିବି ଆଉ ତତେ କମିଶନ ଦେବି, ଆଉ ତୋ ଫଟୋଟାକୁ ବଡ଼ କରି ଛାପିଦେବି। ହେଲେ ତୁ ଟିକେ ଦାୟିତ୍ୱଟା ନବୁ ମା।
2: କୋଉ ଦାୟିତ୍ୱ?
1: ଏଇ ମୁଁ ଲେଖୁଥିବା ପାଣ୍ଡୁଲିପିକୁ ଲେଖିବା, ସଜାଡ଼ିବା ଆଉ ବହି ବିକ୍ରି କରିବା। ଯାହା ଲାଭ ହେବ ଆମେ 2 ସେୟାର କରିବା। ହେଲେ ସ୍କିମ୍ଟା ଆଉ ଟିକେ ଚେଞ୍ଜ କରିବା ମା।
2: କ'ଣ କରିବା କହୁନାହାନ୍ତି?
1: ଅଧିକ ସଂଖ୍ୟାରେ ବହି ଛାପିଲେ ତ ଶସ୍ତା ହୁଏ, ତେଣୁ ଆମେ ବହି 5,000 ଛାପି ଦାମ ଅଳ୍ପ ବଢ଼େଇଦେବା। କ'ଣ କହୁଛୁ? ଆଉ ଗୋଟିଏ ବହି ସାଙ୍ଗରେ 3 ଫ୍ରି ଦେଇଦେବା, ମାନେ 1,000 କ୍ରେତା ଜୁଟିଲେ 4,000 ବହି ବିକ୍ରି।
2: ହଁ ଅଙ୍କଲ, ବହୁତ ଭଲ ହେବ।
0: ହେଲେ କୋଉ ବିଷୟରେ ଲେଖିବେ ଆପଣ?
1: କ'ଣ ଲେଖିବି? ଆପଣଙ୍କ ବହିଟା ପଢି ପଢି ଉତ୍ତର ଲେଖିଦେବି।
0: ମୋ ବହିର ଉତ୍ତର?
1: ହଁ ସେଇଆ ଭାବନ୍ତୁ, ମୋ ବହିଟାର ନାଁ ହେବ ଫେରସ୍ତ ବିଜ୍ଞାନ, ତଳକୁ ବ୍ରାକେଟରେ ଲେଖା ହେବ ବାକି ଫେରି ପାଇବାର 200 ତରିକା।
0: ହଉ ଫଗୁ ବାବୁ, ଅଟା ଟିକେ ଦିଅନ୍ତୁ ତ, ଯେମିତି 3-4 ଜଣଙ୍କ ପାଇଁ ରୁଟି ହେଇପାରିବ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ରବିନାରାୟଣ ଦାସ, ସୁରେନ୍ଦ୍ର କୁମାର ମିଶ୍ର ଏବଂ ଗୀତାରାଣୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନ ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ବୈଷୟିକ ସହାୟତା କରିଛନ୍ତି ସତ୍ୟରଞ୍ଜନ ପଣ୍ଡା ଏବଂ ପ୍ରକାଶ ଛତ୍ରିଆ। ନିଜ ମନପସନ୍ଦର ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଏବେ ଆପଣମାନେ ଆମକୁ ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ଦୁଇଟି ହେଲା 06632411231 ଏବଂ 06632411240।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ
1: ଆଜ୍ଞା
0: ହେଲୋ
1: ଆଜ୍ଞା
0: ହଁ ଆଜ୍ଞା କହୁନ। ନମସ୍କାର ଆଜ୍ଞା, କିଏ କହୁଛନ୍, କେନୁ କହୁଛନ୍?
1: ସମ୍ବଲପୁର ଡିଷ୍ଟ୍ରିକ୍ଟ ରେଙ୍ଗାଲି ବ୍ଲକ ଜାପାଲି ନୁ ବୁଦ୍ଧିମନ୍ତ ତଣ୍ଡିଆ କହୁଛେ।
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜ୍ଞା ଆମର କାର୍ଯ୍ୟକ୍ରମ କେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମ କେ
1: ଆଜ୍ଞା
0: ଆ କହୁନ ଆଜ୍ଞା, କେନ୍ତା ଅଛନ୍?
1: ଭଲ ଆଜ୍ଞା।
0: ଆଜ୍ଞା ଆପଣଙ୍କର ଆଡ଼େ ପାଗ କେନ୍ତା ହେଇଛି?
1: କାଲି ତ 9 ବଜାରେ ଜୋର ଦୁକା ପବନ ବର୍ଷା ହେଲା
0: ଆଜ୍ଞା। ଆଜ୍ଞା ହେତେ ଲାଗି ମୁଇଁ ପଚାରିଲି। ଆଉ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍?
1: ମୁକେଶ ଗାଇଥିବା ପଲ ଦୋ ପଲ କା ସାୟର ହୁଁ ଦୋ ପଲ ମେରି କାହାନୀ ହେ ପତା।
0: ବହୁତ ସୁନ୍ଦର ଗୀତଟେ ବାଛିଲେ ଆଜ୍ଞା।
1: ଆଜ୍ଞା
0: ଆପଣଙ୍କର ଆଡ଼େ କେତେ କ୍ଷତିଗ୍ରସ୍ତ ହେଇଛି କାଲି ଦୁକା ଲାଗି?
1: ଗଛ ଖୁଟ ଭାଙ୍ଗି ଯାଇଛେ, ଲାଇନ ନେଇଥାଇ ଆସିଲା ସକାଳେ।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା। ତ ଶୁଣି ନେମେ ଆପଣଙ୍କର ପସନ୍ଦର ଗୀତ କେ
1: ଆଜ୍ଞା,
0: କାହାକେ ଡେଡିକେଟ କରିବେ?
1: ଗୀତଟା ଆମର ଏଇ ଲୟରାର ଶାଶ୍ୱତ ପଟେଲଙ୍କ ପସନ୍ଦ ଶୁଣୁ।
0: ଆଜ୍ଞା ଆଜ୍ଞା ଠିକ ଅଛି, ତାଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ କରି ଦଉଛୁ। ଆଉ ଶୁଣମା ଆପଣଙ୍କର ପସନ୍ଦର ଗୀତ କେ?
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ, ଜୁହାର ଆଜ୍ଞା, କିଏ କହୁଛନ୍, କେନ କହୁଛନ୍, ଆମ ଶ୍ରୋତା ମାନଙ୍କୁ ଟିକେ କହିଦଉ। ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜ୍ଞା,
1: ଏଇଟା ବହୁତ ଦିନ ମାନେ ଏଇଟା 8 ନମ୍ବର ପାଲି, ଆଜି ରବିବାର 8 ନମ୍ବର ପାଲି ହେ। ଆଜ୍ଞା ଏଇଟା ଆଜି ଲାଗିଛି।
0: ଆଜ୍ଞା ଆଜ୍ଞା, ହେନ୍ତା ତ ଲାଗୁଥିବା। ଆଜ୍ଞା, ଆପଣ ଖାଲି ଚେଷ୍ଟା କରୁଥନ୍। ଆପଣଙ୍କର ଆଡ଼େ ପାଗ କେନ୍ତା? ଆପଣଙ୍କର ଆଡ଼େ କାଲି ବର୍ଷା ହେଇଛି?
1: ହଁ, କାଲି ତ ଜୋରସୋର ବର୍ଷା ହେଇଛି ମାନେ ପାଣି ଯେନ୍ତା, ପବନ ବି ହେନ୍ତା, ଆଉ ଚଢ଼ ବି ହେନ୍ତା ମାନେ।
0: ଆଜ୍ଞା ଆଜ୍ଞା, ଟିକେ ନିଜକୁ ସୁରକ୍ଷିତ କରିକି ରଖିବେ ଆଜ୍ଞା, ହେତକି ଆମେ ଆଶା କରମୁ। ଆ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍?
1: ହଁ, ତୁମର ସୁନ୍ଦର ଟାଇଟଲ ସଙ୍ଗ ଦେବେ ନାନୀ?
0: ବହୁତ ସୁନ୍ଦର ଗୀତ ବାଛିଲେ ଆଜ୍ଞା, ଆଇ ବହୁତ ସୁନ୍ଦର ଗୀତ ବାଛିଲେ। ହଁ ହଁ ଆଜ୍ଞା, କହୁନ।
1: ହଁ, ପହଲା ଆପଣ
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ପଣ୍ଡିର ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ
0: ଆଜ୍ଞା,
1: ତାପରେ ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ସେବାରାମ ମେହର, ଗୋବିନ୍ଦ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ପଞ୍ଜିହାର, ହରେଶ ପରୁଆ, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଯୋଗପାଲ ବେହେରା, ତାପରେ କିଶୋର କୋଟେ, ତାପରେ ଆମର ଅଛନ୍ ଶଙ୍କର ମେହର, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଗୋଏ, ଚିତ୍ରକନ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଜିଲେଶ୍ୱର ସାହୁ, ଆନନ୍ଦ ମେହର, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ
0: ଆଜ୍ଞା
1: ନାନୀ, ଆଉ ଲକ୍ଷ୍ମୀ ନାରାୟଣ ବାଘ
0: ଆଜ୍ଞା। ଆପଣ ଯାହା ଯାହାଙ୍କ ନାଁ ଧରିଲେ ତାଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆଜ୍ଞା ଆଜ୍ଞା, ତାଙ୍କୁ ବି ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଏଇ ଗୀତଟା ଡେଡିକେଟ୍ କରିଦେଉଛୁ। ବହୁତ ସୁନ୍ଦର ଗୀତଟେ ବାଜିଛନ୍, ଆସନ୍ତୁ ଶୁଣି ନେବା ଆପଣଙ୍କର ପସନ୍ଦର ଗୀତକେ।

ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ, ନମସ୍କାର ଆଜ୍ଞା, କେନ୍ତା ଅଛନ୍? ବହୁତ ବଢିଆ। ଆପଣଙ୍କର ପରିଚୟ ଟିକେ ଦେଇଦଉନ। ଆଜ୍ଞା ଆଜ୍ଞା, ଆମେ ତ ଚିହ୍ନି ପାରିଲୁ ଆଜ୍ଞା, ଟିକେ ଶ୍ରୋତାମାନଙ୍କୁ ଟିକେ ଜନାବାର୍ ଲାଗି ପରିଚୟଟା ପଚାରି ଦେଲି। ଆଉ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣିବାକେ ଚାହୁଁଛନ୍? ଜାନ ତେରେ ନାମର ଆଜ୍ଞା, ଆଜ୍ଞା ତାର କେନ୍ ଗୀତ ଶୁଣିବାକେ ଚାହୁଁଛନ୍ ଆପଣ? ଆଜ୍ଞା ବହୁତ ବଢ଼ିଆ, କହୁନ।

0: ସୁନ୍ଦର ଗୀତ ବାଛିଲେ ଆଉ ବହୁତ ସୁନ୍ଦର ଗୀତ ଗାଇଲେ ବି ଆଜ୍ଞା। ଆଉ କହନ୍ କାକା କେ ଡେଡିକେଟ୍ କରିବେ କେ?
1: ଡେଡିକେଟ୍ କରମା ମେ ପ୍ରଥମେ ଆପଣଙ୍କୁ, ତାପରେ ଆକାଶବାଣୀ ସମ୍ବଲପୁର ସବୁ କର୍ମ କରିଦାଉଛୁ।

0: कर्मचारी साहब अमर घर जोड़े भाई हो जाए सुबह तो मैं जाकर तेरे का भाई
1: ଆଜ୍ଞା ଆଜ୍ଞା ଆଜ୍ଞା ଯାହା ଯାହାଙ୍କ ନାଁ ଧରିଲେ ତାଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଡେଡିକେଟ୍ କରିଦେଉଛୁ। ଆଉ ସୁନମା ଆପଣଙ୍କର ପସନ୍ଦର ଗୀତ କିଏ?
0: ନମସ୍କାର ଆଜ୍ଞା।
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା,
1: ଆପଣ ଜୁହାର।
0: ଜୁହାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ।
1: ମୁଁ ଅଶ୍ୱିନୀ କୁମାର ସାହୁ, ବରଗଡ଼ ଜିଲ୍ଲା ବିଜେପୁର ଭାଲୁ ବାହାରୁ କହୁଛେ।
0: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜ୍ଞା, ଆଉ କହୁନ ଆଜ୍ଞା, କେନ୍ ଗୀତ ଆପଣ ଶୁଣବାକେ ଚାହୁଁଛନ୍? ହ୍ୟାଲୋ ହ୍ୟାଲୋ, ହଁ ଆଜ୍ଞା, କହୁନ ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍?
1: जाने कहाँ गए वो दिन।
0: ଆଜ୍ଞା, ବହୁତ ସୁନ୍ଦର ଗୀତ ବାଛିଛନ୍।
1: मेरे नाम जोकर फिल्म रो गीत है।
0: ଆଜ୍ଞା ଆଜ୍ଞା, ମେରା ନାମ ଜୋକର କଥା ଚିତ୍ରର ଗୀତ ମୁକେଶ ଗାଇଛନ୍ ସେ ଗୀତକେ। ଆ କହୁନ ଆଜ୍ଞା, ଆପଣ କେନ୍ତା ଅଛନ୍?
1: ଭଲ ଅଛୁ ଆଜ୍ଞା, ଆପଣ କେନ୍ତା?
0: ବହୁତ ବଢ଼ିଆ ଅଛୁ ଆଜ୍ଞା। ଆଉ କହୁନ ଆଜ୍ଞା, ଆପଣଙ୍କର ଆଡ଼େ ପାଗ, ଆପଣଙ୍କର ଆଡ଼େ ପାଗ କେନ୍ତା ହେଇଛେ?
1: ପାଗ ତ ବର୍ଷା ବହୁତ ହେଲା କାଲ ରାତି।
0: ଆଜ୍ଞା, ସବୁ ଶ୍ରୋତାମାନେ ଆମର କହୁଛନ୍ କାଲି ବହୁତ ଭୟଙ୍କର ଭାବେ ଧୁକା ଗଡ଼ି ଯାଇଥିଲା। ଆଜ୍ଞା ଆଜ୍ଞା ଆଜ୍ଞା, ଆଜି ହଉଛେ ବିଶ୍ୱ ତମ୍ବାକୁ ନିଷେଧ ଦିବସ, ବୋଲେ ଆପଣ ତାର ଉପରେ ଟିକେ କିଛି କହିବାକେ ଚାହିଁବେ କେଁ?
1: ତମ୍ବାକୁ ଦିବସ ହେଇ ନାହିଁ।
0: ଆଜ୍ଞା, ତମ୍ବାକୁ ନିଷେଧ ଦିବସ ହେ,
1: ତମ୍ବାକୁ ଦିବସ ଆମେ ସେ ଦିବସ କେ ପାଳନ କରିଲେ ଆମେ ପ୍ରତ୍ୟେକ ଦିନ ଆମେ ତମ୍ବାକୁ ଦିବସ ହିଁ ପାଳନ କରିବା କଥା। ସେ ତମ୍ବାକୁ କେ ଆମେ ଦୂର ରହିବାର କଥା, ତମ୍ବାକୁ ଗୋଟେ ହାନିକାରକ ହେ, ସେଥିଲାଗି ବହୁତ ଲୋକ ମରୁଛନ୍।
0: ଆଜ୍ଞା,
1: କେତେ ବେମାର ମନେ ହେଇକରି ମରୁଛେ ମରୁଛନ୍ ଲୋକ, ସେଥିଲାଗି ଆମେ ସେଟାକେ ସତର୍କ ରହିବାର କଥା, ସେଟାନୁ ମାଦକ ଦ୍ରବ୍ୟ ହିଁ ନିଛିବାର କଥା ଆମେ।
0: ଆଜ୍ଞା ଆଜ୍ଞା, ଠିକ୍ କଥା କହୁଛନ୍ ଆଜ୍ଞା। ଧୂମ୍ରପାନଟା ବି ଖରାପ ହେ, ତମ୍ବାକୁ ବି ଖରାପ ହେ, ଯେନ୍ଟାକି ଆମକୁ ସବୁଥିରୁ ଭୟଙ୍କର ରୋଗ ଯେନ୍ଟା କ୍ୟାନ୍ସର, ସେଟା ସେ ତାର ମୁଖ୍ୟ କାରଣ ହିଁ ଆଏ ଇ ତମ୍ବାକୁଟା। ଆଜ୍ଞା, ତ ଆମେ ସମସ୍ତଙ୍କୁ
1: କବିତାଟେ କହିବା, ଗୋଟେ ମହାନ ଲାଗି ଗୋଟେ କବିତାଟେ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ,
1: ଶୁଣନ୍ ଟିକେ।
0: ଆଜ୍ଞା କହୁନ।
1: ଧରତିନୁ ଭାରି କିଏ ତୋର ସରି, ଧରତିନୁ ଭାରି କିଏ ତୋର ସରି, ଗୋଟେ ନ ଅଖର ନା ସେନୁ ସସେ ଭରା ମମତା ମୟୀ ତୁହି ଆଉ ମୋର ମା, ସେନୁ ସସେ ଭରା ମମତା ମୟୀ ତୁହି ଆଉ ମୋର ମା। ଦଶ ମାସ ବୁହି ଜନମ ଦେଲୁ ଗୋ ମା, ସେକି ଦେଲୁ ଲମେଇ କୋଲ ଜହ୍ନ ମା, ଖେଇ ଭାତ ଖୁଆଇ ଦଉ କରି କରି ଗୋଲ ଗୋଲ, ପେଟେ ପିଠି ଅଣ୍ଟେ ବୁହି କରି ଗୋ ମା, ପେଟେ ପିଠି ଅଣ୍ଟେ ବୁହି କରି ଗୋ ମା, ବଢେଇ ଚୁଲେ ଦୁଲେ ଦୁଃଖ ଦରଦ ଗୋ ମା, ଛୁଏଁ ରାନି ମାଡ଼େ ଶୋଇଥିଲେ ତୋର କୁଲେ, ଗନି ନାଇଁ ଜାନୁ କାଇଁ ଗୋ ମା, ଗନି ନାଇଁ ଜାନୁ କାଇଁ ଗୋ ମା, ତୁଇ ଦେଇ ଦେସୁ ଜହ ଜହ ଜାନସୁ କି ନେଇ ଜାନୁ ୱନ୍ କରି କହ ଗୋ ମା ଟିକେ କହ, ଜାନସୁ କି ନେଇ ଜାନୁ ୱନ୍ କରି କହ ଗୋ ମା ଟିକେ କହ, ଚଟେ ମାଗଲେ ଦୁଇ ଚଟୁ ଦେସୁ, ଚଟେ ମାଗଲେ ଦୁଇ ଚଟୁ ଦେସୁ, ମୁଠେ ମାଗଲେ ଅଟେ ଘର ସେ ମାଗଲେ କୁଲେ, ବସେଇ ଗୋ ମା ଖୁଇ ଦେସୁ ଗୋ ମା, ପେଟେ ଧୋଇଲ ବାୟଲ ଯଦି ଟିକେ ଲାଗିଗଲେ ପନ୍ତେ ଦେସୁ ଗୋ ଝାରି, ହିଟି ହୁଟା ପଲେ ମୁଇଁ କେନ୍ ଠାନେ ତୁଇ ହେସୁ ପିଟି ମାରି। ଘରୁ ବାହାରିଲେ ଆର ଥର ଲେଖା ବାଟ ଘାଟ ଯାଉ ଦେଖି, ଘରୁ ବାହାରିଲେ ଆର ଥର ଲେଖା ବାଟ ଘାଟ ଯାଉ ଦେଖି, ଶୁଭେ ଯୋଉ ପୁଅ ଶୁଭେ ଆସୁ ବୋଲି ଭାବନାଟେ ମନେ ରଖି, ଏକ କେ ଯେନ୍ତା ଏକ ପତା ଯୁଗି ଥିସି, ଏକ କେ ଯେନ୍ତା ଏକ ପତା ଯୁଗି ଥିସି, ମତେ ହେନ୍ତା ଯୁଗି ଥିସୁ ତୁଇ, ତୋର ଭାବନାକେ ବୁଝି ପାରମି ଗୋ ମା, ତୋର ଭାବନାକେ ବୁଝି ପାରମି ଗୋ ମା, ଯଦି ମନୁଷ୍ ହେଇଥିମି ମୁଇଁ, ଯଦି ମନୁଷ୍ ହେଇଥିମି ମୁଇଁ, ଯଦି ମନୁଷ୍ ହେଇଥିମି ମୁଇଁ।
0: ବହୁତ ସୁନ୍ଦର ଆଜ୍ଞା, ବହୁତ ସୁନ୍ଦର, ମାଙ୍କ ତୁଳନା କେନ୍ସିନ ନାଇଁ ନ ଆଜ୍ଞା। ଆପଣ କବିତା ମାଧ୍ୟମତି ଯେତ୍କି ବି କହୁଛନ୍ ସେଟା ବି ମାଆ ଲାଗି ବହୁତ କମ୍ ହେ ନା କାଣା? ଆଜ୍ଞା ଆଜ୍ଞା, ତ ଠିକ୍ ଅଛେ ଆଜ୍ଞା, ଶୁଣି ନେମା ଆପଣଙ୍କର ପସନ୍ଦର ଗୀତ କେ।
1: ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ ଆଜ୍ଞା, ନମସ୍କାର,
1: ଜୁହାର।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମରେ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ। ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଏବଂ ପ୍ରକାଶ ଛତ୍ରିଆ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଆପଣମାନେ ଶୁଣିପାରିବେ ଆଜି ଅପରାହ୍ନ 4:02। ପୁଣି ଥରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମରେ। ଆକାଶବାଣୀ ସମ୍ବଲପୁର ସମୟ 10:00 ହେବାକୁ ଯାଉଛି।

0: चलीछि भाइन कौन चलीछि
1: सेठी कौन चलीछि
2: भद्रण्य।

0: ଚାଲିଛି।
1: କଣ ଚାଲିଛି, ଏତେ କାହିଁ ପଚାରୁଛୁ?
2: ମନ୍ନା ଡି ଆର୍ କେ ପ୍ରଭାଙ୍କର ଗାଇଥିବା ଇ ଗୀତଟା ଶୁଣୁନ୍। ଗୀତକେ ସଙ୍ଗୀତ ଦେଇଛନ୍ ବାସୁଦେବ ରଥ, ଲେଖିଛନ୍ ଶିବବ୍ରତ ଦାସ, ସିନେମା ଆରତୀ।

ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରଠୁ। ଗୋଟେ ହିନ୍ଦୀ ସିନେମାର ଗୀତ ଥି ଆଜ ରାଜାଜୀ ସିନେମାର କେତେଟା ଗୀତ ଶୁଣୁନ। ଗୀତମାନକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ। ରାଜାଜୀ ସିନେମାର ଗୀତ ଭିତରେ ସବୁନୁ ପହିଲେ କୁମାର ସାନୁ ଆଉ ଅଲକା ୟାଗ୍ନିକ ଗାଇଥିବାର ଇ ଗୀତଟା ଶୁଣୁନ୍।

ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।

ଗୋଟିଏ ହିନ୍ଦୀ ସିନେମାର ଗୀତ ଥି ଆଜ ଆପଣମାନେ ରାଜାଜୀ ସିନେମାର କେତେଟା ଗୀତ ଶୁଣୁଥିଲେ। ଗୀତମାନଙ୍କେ ଲେଖିଥିଲେ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ। ଆକାଶବାଣୀ ସମ୍ବଲପୁର ଟିକେ ସମୟ ଉତରୁ ଆପଣମାନେ ଶୁଣିପାରିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ ରିଲେ କରି ଶୁଣାମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରଠୁ। ତାର ଉତରୁ ଉତରୁ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଶୁଣିବେ ରିଲେ କରି ଶୁଣାମୁ ଆକାଶବାଣୀ କଟକ କେନ୍ଦ୍ର ନୁ। ଏ ଓଡ଼ିଆ ଭାଷାନ୍ତରକେ ଆର୍ ଘା ଫେର୍ ଶୁଣିପାରିବେ ଆଜ ରାତିର 8 ବଜେ ରିଲେ କରି ଶୁଣାମୁ ଆକାଶବାଣୀ କଟକ କେନ୍ଦ୍ର ନୁ। ତ ଏହେଦେ ଆସୁନ୍ ଶୁନ୍ମା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ ରିଲେ କରି ପ୍ରସାର କରୁଛୁଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

0: दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। यह कार्यक्रम आकाशवाणी के दिल्ली केंद्र से प्रसारित किया गया।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
2: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର। ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର। ସତ୍ ଶ୍ରୀ ଅକାଲ।
3: ନମସ୍କାର ସାର୍।
4: ନମସ୍କାର ସାର୍।
2: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
3: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
2: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
4: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲ

0: ଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ, ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟିଏ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମାଆ ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
0: ହଁ ସାର୍, ଆମର ହେଉଛି ଗୋଟିଏ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ୁଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା କୁରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର। ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶଜୀ,
2: ସାର୍, 2021 ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳ ଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ

0: ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେସର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁ, କ'ଣ ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏ ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି, ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଶୁଣୁଥିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟାରେ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ପୁଣି ଥରେ କିଛି ନୂଆ କଥା ଆଉ କିଛି ମନ ଛୁଆଁ ଗୀତ ସହିତ ଆସି ପହଞ୍ଚିଗଲିଣି ଆପଣଙ୍କ ପସନ୍ଦର କାର୍ଯ୍ୟକ୍ରମ ସହିତ ବାତାୟନରେ। କଥା ତ ଅନେକ ଅଛି, କିନ୍ତୁ ପ୍ରଥମେ କଥାଚିତ୍ର ଜୁଲିର ଏ ଗୀତଟି ଶୁଣି ନିଅନ୍ତୁ। କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଶ୍ରୋତାବନ୍ଧୁ, ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଓଃ କି ଗରମ! ସତରେ ଏ ବର୍ଷ ସ୍ୱାଭାବିକଠାରୁ କିଛି ଅଧିକ ଗରମ ପଡ଼ିଛି। କିନ୍ତୁ ଯଦି ଗୋଟିଏ ପଟୁ ଭାବିବା, ତାହେଲେ ଏସବୁ ପାଇଁ ଆମେ ନିଜେ ହିଁ ଦାୟୀ। ପ୍ରକୃତି ପ୍ରତି ଆମେ ଅନେକ ଅବିଚାର କରିଆସିଛୁ। ପ୍ରକୃତି ବୋଧେ ଆମ ପ୍ରତି କ୍ଷୁବ୍ଧ ହୋଇ ତାର ପ୍ରତିଫଳନ ହିଁ ଆମକୁ ଫେରାଇ ଦେଉଛି। କିନ୍ତୁ ଯଦି ଆମେ ଏବେ ବି ନ ଚେତିବା, ତେବେ ଆମର ଏ ସୁନ୍ଦର ପ୍ରକୃତି ଯେ ଦିନେ ମରୁଭୂମିରେ ନ ପାଲଟିଯିବ, ସେ କଥା କହିହେବ ନାହିଁ। ତେଣୁ ଆମେ ଆସନ୍ତୁ ଆଜି ହିଁ ପ୍ରତିଜ୍ଞା କରିବା, ଜୀବନକାଳ ମଧ୍ୟରେ କିଛି ଗଛ ପ୍ରତ୍ୟାରୋପଣ ନିଶ୍ଚୟ କରିବା। ଆମେ ହିଁ ଆମ ବ୍ୟବହାରରେ ପରିବର୍ତ୍ତନ କରି ଏ ଅତ୍ୟଧିକ ତାପନରୁ ପ୍ରକୃତିକୁ ରକ୍ଷା କରିପାରିବା। ଏଥର କଥାଚିତ୍ର କଟି ପତଙ୍ଗର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ନିଜର ବ୍ୟବହାର ପରିବର୍ତ୍ତନ ତ ଭବିଷ୍ୟତର ପରିକଳ୍ପନା, କିନ୍ତୁ ବର୍ତ୍ତମାନ ଏ ଯେଉଁ ଗରମ ପଡ଼ିଛି ସେ ପ୍ରତି ଯଦି କିଛି ସାବଧାନତା ଅବଲମ୍ବନ କରିବା, ତେବେ ନିଜକୁ ତଥା ନିଜ ପରିଜନଙ୍କୁ ଆମେ ଅଂଶୁଘାତରୁ ରକ୍ଷା କରିପାରିବା। ଏଇ ଖରାଦିନେ ଅଂଶୁଘାତ ହିଁ ହେଉଛି ଗୋଟିଏ ବଡ଼ ବିପଦ। ଅଂଶୁଘାତ ଯେ କେବଳ ଖରାରେ ବୁଲିଲେ ହୁଏ ସେ କଥା ନୁହେଁ, ବରଂ ଛାଇରେ ଥାଇ ମଧ୍ୟ ଯଦି ଅତ୍ୟଧିକ ଝାଳ ବାହାରି ଦେହରୁ ଜଳାଂଶ କମିଯାଏ ତେବେ ମଧ୍ୟ ଅଂଶୁଘାତ ହେବାର ସମ୍ଭାବନା ରହିଛି। ତେଣୁ ସର୍ବପ୍ରଥମେ ଆମକୁ ଶୋଷ ନ ଲାଗିଲେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ପିଇବା, ଯଥେଷ୍ଟ ପରିମାଣର ଋତୁକାଳୀନ ଫଳର ସେବନ କରିବା, ଆଉ ଖାଇବାରେ ଲବଣ ଅଂଶ ଟିକିଏ ଅଧିକ ରଖିବା। କଥାଚିତ୍ର ପ୍ରେମ ଗୀତର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଜଗଜିତ ସିଂ, ଗୀତ ରଚନା ଇନ୍ଦିୱର, ସଙ୍ଗୀତ ନିର୍ଦ୍ଦେଶନା ଜଗଜିତ ସିଂ।

ଯଦି ଅଧିକ ଦରକାର ନଥାଏ ତେବେ ଦିନ 11ଟାରୁ 3ଟା ମଧ୍ୟରେ ବାହାରକୁ ବାହାରନ୍ତୁ ନାହିଁ। ଯଦି ସମ୍ଭବ ହୁଏ ତେବେ ବାହାର କାମକୁ ସକାଳୁ କିମ୍ବା ସନ୍ଧ୍ୟାରେ କରନ୍ତୁ। ଆଉ ଯଦି ଅତି ଦରକାର ପଡ଼େ ତେବେ ବାହାରକୁ ଯିବା ଆଗରୁ ଯଥେଷ୍ଟ ପରିମାଣରେ ପାଣି ପିଇ ଘରୁ ବାହାରନ୍ତୁ ତଥା ଆସିବା ପରେ ମଧ୍ୟ ପାଣି ପିଅନ୍ତୁ। ଦେହକୁ ପୁରା ମାତ୍ରାରେ ଘୋଡ଼ାଉଥିବା ଢିଲା ସୂତା ପୋଷାକ ପରିଧାନ କରନ୍ତୁ। ମୁଣ୍ଡରେ ଟୋପି ଛତା ପାଦରେ ଜୋତାର ବ୍ୟବହାର କରନ୍ତୁ। କଳା ଚଷମା ପିନ୍ଧନ୍ତୁ। ସାଙ୍ଗରେ ଗୋଟିଏ ପାଣି ବୋତଲ ନିଶ୍ଚିତ ନେଇ ବାହାରନ୍ତୁ। ଯଦି ସମ୍ଭବ ହୁଏ ଗ୍ଲୁକୋଜ୍ ପାଣି ଲେମ୍ବୁ ପାଣି ଘୋଳ ଦହି ଲସି ତୋରାଣି ଇତ୍ୟାଦିର ବ୍ୟବହାର କରନ୍ତୁ। କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ଅମର ପ୍ରେମର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଆଜି ତ ସମୟ ହୋଇଗଲାଣି, ପୁଣି ଦେଖା ହେବ ଆର ଥରକୁ କିଛି ନୂଆ କଥା ଆଉ ନୂଆ ମନଛୁଆଁ ଗୀତ ସହିତ। ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।

ଏଥର ଶାନ୍ତନୁ କୁମାର ସିଆଙ୍କୁ ଶୁଣନ୍ତୁ। ଗୀତ ରଚନା ପୁଷ୍ପକ ପରିଡ଼ା, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ କୁମାର ସିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପାଇଁ କଣ୍ଠ ଦେଇଛନ୍ତି ଅବିନାଶ ଦାସ, ଗୀତ ରଚନା ଧନଞ୍ଜୟ, ସଙ୍ଗୀତ ନିର୍ଦ୍ଦେଶନା କୁମାର ଜ୍ୟୋତି।

ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସୁମିତ ଦୀକ୍ଷିତ।

କାର୍ଯ୍ୟକ୍ରମ ଶେଷରେ ଋତୁରାଜ ମହାନ୍ତିଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଶେଖର।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ଏଥର ଜିତେନ୍ଦ୍ର ହରିପାଲଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।

ନିର୍ମଳା ପଣ୍ଡାଙ୍କ ଗୀତ ରଚନାରୁ ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ମିନତୀ ପାଣିଗ୍ରାହୀ ଏବଂ ଜିତେନ୍ଦ୍ର ହରିପାଲ। ଶ୍ରୋତାମାନଙ୍କୁ ଆମେ ଏଠାରେ ଜଣାଇ ଦେଉଛୁ ଯେ ଆଜି ଦିନ 1:14 1:16 ପର୍ଯ୍ୟନ୍ତ ଆମର ଟ୍ରାନ୍ସମିଟରଠାରେ ବିଦ୍ୟୁତ୍ ସରବରାହର ବ୍ୟତିକ୍ରମ ଯୋଗୁଁ ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ସତରେ ଭଉଣୀ, ନାରୀ ଜୀବନଟା କେବଳ କର୍ତ୍ତବ୍ୟ, ସେବା, ସ୍ନେହର ସମାହାର ନା କ'ଣ କହୁଛନ୍ତି? ସକାଳ ହେଲା ମାତ୍ରେ ନାରୀର ଚିନ୍ତା ଥାଏ ତା ପରିବାର ପ୍ରତି। କେମିତି ପରିବାର ଭଲରେ ସ୍ୱାଦଯୁକ୍ତ ସୁଷମ ଖାଦ୍ୟ ଖାଇପାରିବ, ଆଉ ସେଇ ଖାଦ୍ୟରେ ଖାଲି ତାର ପରିବାରର ପେଟ ନୁହେଁ, ମନ ମଧ୍ୟ ଫରିଯିବ। କାହିଁକିନା ସେ ଖାଦ୍ୟାଭ୍ୟାସ ହିଁ ଗଠନ କରିବ ଶରୀର ଆଉ ମାନସିକ ଚିନ୍ତାକୁ। ସେ କଥା ନାରୀ ବହୁତ ଭଲ ଭାବରେ ବୁଝିପାରିଛି। ନାରୀ ହିଁ ପରିବାରର ମଙ୍ଗଳକର୍ତ୍ତୀ। ସେଥିପାଇଁ ତ ସକାଳୁ ଉଠି ଘରଦ୍ୱାର ପରିଷ୍କାର କରି ଗାଧେଇ ପାଧେଇ ଠାକୁରଙ୍କ ପାଖରେ ଧୂପ ଲଗେଇ ପ୍ରାର୍ଥନା କରି ପରିବାରର ମଙ୍ଗଳ ପାଇଁ। ସେଇ ଧାରାକୁ କାର୍ଯ୍ୟକ୍ରମରେ ଆମେ କେମିତି ଏଡ଼େଇ ପାରିବା କହିଲେ? ସାରା ସଂସାରର ମଙ୍ଗଳ କାମନା କରି ଜଗତ ଠାକୁରଙ୍କ ପାଦ ତଳେ ପ୍ରଥମେ ଏ ଅର୍ଘ୍ୟଟି ବାଢ଼ି ତାପରେ କାର୍ଯ୍ୟକ୍ରମ ଆଗକୁ ବଢ଼େଇବା। ନନ୍ଦିତା ବୋଷଙ୍କ କଣ୍ଠରେ ଏ ଅର୍ଘ୍ୟଟି ବନମାଳୀଙ୍କ ଲେଖନୀରୁ।

0: ନନ୍ଦିତା ଭଉଣୀଙ୍କ କଣ୍ଠରେ ଗୀତଟି ତ ଶୁଣିଲେ। ଏଇ ଟିକିଏ ଆଗରୁ ଆମେ ଖାଦ୍ୟାଭ୍ୟାସ ଉପରେ କଥା ହେଉଥିଲେ ନା। ବର୍ତ୍ତମାନ ସମାଜରେ ପ୍ରାୟ ଅଧିକାଂଶ ଲୋକ ସାମୟିକ ମାନସିକ ଶାନ୍ତି ପାଇଁ ଟୋବାକୋ ବା ଏହାର ଅନ୍ତର୍ଭୁକ୍ତ ନିଶା ସେବନ କରିବାରେ ଅଭ୍ୟସ୍ତ। ଏହି ଟୋବାକୋ ନିକୋଟିନ୍ ସାମୟିକ ସୁଖ ପ୍ରଦାନ କଲେ ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରେ ଏହାର ନିୟମିତ ଅଭ୍ୟାସ। ଟିକେ ଟିକେ ମଜାରେ ଗ୍ରହଣ କରି ଏହା କେତେବେଳେ ମଣିଷକୁ କବଳିତ କରିନିଏ ତାହା ଜାଣିହୁଏ ନାହିଁ। ଯେତେବେଳେ ଏ ଅଭ୍ୟାସ ଜୀବନ ନେବାକୁ ଆଗେଇ ଆସେ ସେତେବେଳେ ଯାଇ ଚେତେ ମଣିଷ, କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହଣୀକୁ ବହିସାରିଥାଏ, ଆଉ କିଛି ନଥାଏ। ଏହି ଟୋବାକୋ ନିକୋଟିନ୍ର ଅଭ୍ୟାସ ମଣିଷକୁ ଦିଏ କ୍ୟାନ୍ସର, ହୃଦଘାତ ଭଳି ଜୀବନଘାତକ ରୋଗ। ତେଣୁ ପ୍ରଥମରୁ ହିଁ ଏ ଟୋବାକୋ ବ୍ୟବହାରକୁ ନା କହିବା ଦରକାର। ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସୃଷ୍ଟି କରିବାକୁ ପଡ଼ିବ ଜନସଚେତନତା, ନହେଲେ ସାରା ବିଶ୍ୱକୁ ଖୋଳ କରିଦେଇ ଦେଶକୁ ଦୁର୍ବଳ ରୋଗିଣା କରିଦେବ ଏଇ ଟୋବାକୋ ନିକୋଟିନ୍। ଏଥିରେ କୌଣସି ଦ୍ୱିମତ ନାହିଁ। ଏକଥାକୁ ଅନୁଭବ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜିର ଦିନ ମେ 31 ଘୋଷଣା କରିଛି ୱାର୍ଲ୍ଡ ନୋ ଟୋବାକୋ ଡେ ଭାବରେ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କ ମଧ୍ୟରେ ଟୋବାକୋ ବ୍ୟବହାର ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା। ଅନୁଶୀଳନରୁ ଜଣାଯାଏ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଦେଶ ଏ ଟୋବାକୋ ସେବନରେ। ବର୍ଷକୁ ପ୍ରାୟ 1.35 ମିଲିୟନ୍ ମୃତ୍ୟୁ ଏହି ଟୋବାକୋ ସେବନ ଦ୍ୱାରା ହେଉଥିବା ବେଳେ 27% କ୍ୟାନ୍ସରର ବି କାରଣ ହୋଇଥାଏ ଏ ଟୋବାକୋ ସେବନ। ଫୁସ୍ଫୁସ୍ ଆଉ ମୁଖଗହ୍ୱର କ୍ୟାନ୍ସର ସହିତ ହୃଦରୋଗର ମୁଖ୍ୟ କାରଣ ହୋଇଥାଏ ଏହି ଟୋବାକୋ ସେବନ। ସରକାର ମଧ୍ୟ ଏ ପ୍ରତି ସଚେତନ ହୋଇ ଗୁଟ୍କା, ପାନ୍ ମସଲା, ସିଗାରେଟ୍ ଇତ୍ୟାଦି ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗେଇଥିଲେ ମଧ୍ୟ କିଛି ଲାଭଖୋର ବ୍ୟବସାୟୀ ଲୁଚାଛପା ଭାବରେ ଏ ବ୍ୟବସାୟ ଜାରି ରଖିଛନ୍ତି। ଧୂମ୍ରପାନ କରୁଥିବା ବ୍ୟକ୍ତି ନିଜେ ଯେତିକି ପ୍ରଭାବିତ ହୋଇଥାଏ ତାଠାରୁ ଅଧିକ ପ୍ରଭାବ ପକାଇଥାଏ ପରୋକ୍ଷ ଭାବରେ ଏ ଧୂଆଁ ଗ୍ରହଣ କରୁଥିବା ବ୍ୟକ୍ତି ଉପରେ। ସେଥିପାଇଁ ତ ସର୍ବସାଧାରଣ ସ୍ଥାନରେ ଏ ଧୂମ୍ରପାନକୁ ବାରଣ କରି ଫାଇନ୍ ଆଦାୟର ମଧ୍ୟ ବ୍ୟବସ୍ଥା ରହିଛି। ଆଜିର ଦିବସରେ ଆମେ ସମସ୍ତେ ପଣ କରିବା ଟୋବାକୋକୁ ନା କହି ଜୀବନକୁ ବାଛିବା। ଆମ ପରିବାରରେ ଛୋଟଦିନୁ ପିଲାମାନଙ୍କୁ ଟୋବାକୋ ସେବନର କୁପରିଣାମ ବିଷୟରେ ବୁଝେଇ ସଚେତନ କରାଇ ପୁରା ପରିବାରକୁ ଟୋବାକୋ ସେବନଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିବା। ଆମେ ଯଦି ନିଜେ ନିଜକୁ ଆମ ପରିବାରକୁ ସୁଧାରିବା ତେବେ ଯାଇ ରାଜ୍ୟ, ଦେଶ, ଏ ପୃଥିବୀ ସୁଧୁରିଯିବ। ଭଉଣୀ, ଆସନ୍ତୁ ପ୍ରଗତିରେ ଏବେ ଫ୍ୟାସନ୍ ଡିଜାଇନ୍କୁ ପେଶା ଭାବରେ ଆପଣେଇଥିବା ଶାନ୍ତା ପଣ୍ଡାଙ୍କୁ ଭେଟିବା।
1: ନମସ୍କାର ଶ୍ରୋତା ଭଉଣୀ। ନାରୀ ଯେଉଁଠି ସେଇଠି ଘରକରଣା କଥା ଉଠେ। ନାରୀମାନଙ୍କର କଥା ଯେତେବେଳେ ଉଠେ ସୁନ୍ଦର ଜିନିଷକୁ ଆହୁରି ସୁନ୍ଦର କରିବା ପାଇଁ ସେମାନଙ୍କର ପ୍ରୟାସ, ସେ କଥା ବି ଚର୍ଚ୍ଚା ହେବାଟା ସ୍ୱାଭାବିକ କଥା। ତେବେ ଖଣ୍ଡେ କନାକୁ ଯେ ବିଭିନ୍ନ ଆକୃତି ଦିଅନ୍ତି ଆଉ ସୁନ୍ଦର ଲୁଗା ସବୁ ତିଆରି କରନ୍ତି, ସିଏ ଆମେ ପିନ୍ଧୁଥିବା ବ୍ଲାଉଜ୍ ହଉ, ଡ୍ରେସ୍ ହଉ, କିମ୍ବା ଡିଜାଇନର୍ ଶାଢ଼ୀ ହଉ, ସେମିତିଆ ଜଣେ ଶିଳ୍ପୀ ଆମେ କହିପାରିବା ତାଙ୍କୁ ଆଜି ଆମ ଗହଣରେ ପାଇଛୁ, ଶାନ୍ତା ପଣ୍ଡା, ସମ୍ବଲପୁର ଅଧିବାସୀ। ଆସନ୍ତୁ ତାଙ୍କ ସହିତ କିଛି କଥା ହେବା, ତାଙ୍କଠାରୁ ଜାଣିବା ତାଙ୍କ ବିଷୟରେ

0: ଥିଲେ ତ ତାଙ୍କୁ ଉତ୍ତରୀୟ ଗୁଡ଼ା ମିଳୁଥିଲା, ସେଇଟା କାଟି ପିଟିକି ମୁଁ ଡ୍ରେସ୍ ବନେଇଦେବି, ସ୍କର୍ଟ ବନେଇଦେବି, କିଛି କିଛି ଗୋଟେ କରୁଥିଲି ଘରେ, ସେଇଟା
1: ଆଚ୍ଛା
0: ଥିଲା ପଢ଼ାପଢ଼ି ସାଙ୍ଗରେ ସେଇଟା ଗୁଡ଼ା ଚାଲିଥାଏ। କିନ୍ତୁ ଆମ ସମୟରେ ସେଇ ଜିନିଷରେ ଗୋଟେ କରିୟର ବନା ହେଇପାରିବ କି ତା ପାଇଁ କିଛି ଗୋଟେ ଆନୁଷ୍ଠାନିକ ସୁବିଧା ଅଛି ବୋଲି ଆମର ଏତେ ନଲେଜ ନଥିଲା, ବିକଜ ଆମେ ଏଇ ସମ୍ବଲପୁରରେ ଓଡ଼ିଶାରେ ଥିଲୁ, ଫ୍ୟାସନ୍ ଡିଜାଇନିଂ ବହୁତ ଦୂରରେ ଥିଲା ସେଥିରୁ। କିନ୍ତୁ ପାଠପଢ଼ା ସାଙ୍ଗେ ସାଙ୍ଗେ ଇନଫର୍ମେସନ୍ ମିଳିବାଟା ସବୁପଟୁ ଆସିଲା।
1: ଆଜ୍ଞା।
0: ତାପରେ ମୁଁ ଭାବିଲି କି ଯୋଉଟା ମୋର ନିଜର ସୌକ ଆଉ ଯୋଉଟା ମୋର ପ୍ୟାସନ୍ କହନ୍ତି, ସେଇଟାକୁ ଯଦି ମୋର ପ୍ରଫେସନ୍ ହିସାବରେ ନେବି ତାହେଲେ ମୁଁ ଖୁସିରେ ବି ଆଉ ସବୁଦିନ ପାଇଁ ସେ କାମ କରିପାରିବି, ମୋତେ ରିଟାୟାରମେଣ୍ଟର ଦରକାର ହବ ନାହିଁ।
1: ଆଜ୍ଞା, ଖୁବ୍ ସୁନ୍ଦର କଥାଟିଏ କହିଲେ ଯେ ଯାହା ମନକୁ ଖୁସି ଦଉଛି, ରୁଚି ଯୋଉ କାମରେ ରହିଛି, ସେ କାମଟିକୁ ଆମେ ଯଦି ଆମର କ୍ୟାରିୟର ଭାବେ ଗ୍ରହଣ କରିନବା ଆଉ ସେଇ କାମକୁ ଆମେ ଯେତିକି ଖୁସିରେ କରିବା ସେଇ କାମରେ ଆମକୁ ସଫଳତା ମଧ୍ୟ ସେତିକି ମିଳେ। ଏଇ କଥାଟି ଖୁବ୍ ପ୍ରେରଣାଦାୟୀ। ମ୍ୟାଡମ୍, ମ୍ୟାଡମ୍ ଆପଣ ପାଠ କୋଉଠି ପଢ଼ିଲେ, ଫ୍ୟାସନ୍ ଡିଜାଇନିଂ ପାଇଁ କି ପାଠ କୋଉଠି ପଢ଼ିଲେ, ଆଉ ସେଇଥିପାଇଁ ଆପଣଙ୍କୁ ସେ ସମୟରେ କେମିତି ମାନସିକ ପ୍ରସ୍ତୁତି କରିବା ପାଇଁ ପଡ଼ିଥିଲା?
0: ମୁଁ ଯେତେବେଳେ ଏଇଠି ସମ୍ବଲପୁରରେ ମୋର 10th ପରେ ପ୍ଲସ୍ ଟୁ ସାରିଲି, ମୁଁ ଇଞ୍ଜିନିୟରିଂ ମେଡିକାଲ ଜମାରୁ ପଢ଼ିବି ନାହିଁ ବୋଲି ମନସ୍ଥ କରିସାରିଥିଲିଣି।
1: ଆଜ୍ଞା।
0: ତାପରେ ମୁଁ କିଛିଟା ଗୋଟେ ଅନ୍ୟ କିଛି କରିବି ଯୋଉଥିରେ ମୋର ରୁଚି ରହିବ, ମୋର କ୍ରିଏଟିଭିଟି ରହିବ ବୋଲି ମୋର ଇଚ୍ଛା ଥିଲା, ବାକି ଫ୍ୟାସନ୍ ଡିଜାଇନିଂର ମନସ୍ଥ କରିନଥିଲି। ତାପରେ ମୁଁ ଦିଲ୍ଲୀ ଯାଇକି ସେଇଠି ପାଠ ପଢ଼ିବା ପାଇଁ ଭାବିଲି, ଦିଲ୍ଲୀ ଗଲି, ସେଇଠି ମୁଁ ଗୋଟେ ଦୁଇଟା କ୍ୟାରିୟର ଉପରେ ଇଣ୍ଟରେଷ୍ଟ ନେଇକି ସେଠି ପଢ଼ି ଷ୍ଟାର୍ଟ କଲି।
1: ଆଜ୍ଞା।
0: ତାପରେ ମୁଁ ଗୋଟେ ଭଲ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟେକ୍ନିକ ଫର୍ ଓମେନ୍, ସେଇଥିରେ ଫ୍ୟାସନ୍ ଡିଜାଇନିଂ କରୁଥିବା କିଛିଟା ଛୁଆ ସାଙ୍ଗରେ ମୋର ସାଙ୍ଗ ହେବାର ସୁଯୋଗ ମିଳିଥିଲା। ସେଇଠୁ ମୁଁ ଜାଣିଲି ଯେ ଫ୍ୟାସନ୍ ଡିଜାଇନିଂ ଗୋଟେ ଖାଲି ସୌକ ନୁହେଁ, ଏଇଟା ଗୋଟେ ଟେକ୍ନିକାଲ ଷ୍ଟଡି, ଏଇଥିରେ କରିୟର ବନେଇ ପାରିବ, ଏଇଥିରେ ଆପଣ ପଇସା ଅର୍ଜନ କରିପାରିବେ, ନାଁ ଅର୍ଜନ କରିପାରିବେ, ଏଇଟାକୁ ବିରାଟ ଆକାର ଦେଇ ହେବ ଫ୍ୟୁଚରରେ ବୋଲି ମୁଁ ସେଇଠୁ ଖବର ପାଇବା ପରେ ମୁଁ ତାପରେ ଦିଲ୍ଲୀରେ ଫ୍ୟାସନ୍ ଡିଜାଇନିଂ ପଢ଼ିଲି।
1: ଆଜ୍ଞା।
0: ତାପରେ ସେଇଠି ମୁଁ ଫ୍ୟାସନ୍ ଡିଜାଇନିଂ ସାରିଲା ପରେ ଫ୍ୟାସନ୍ ଟେକ୍ନୋଲୋଜିରେ କିଛି କିଛିଟା ପୁଣି ପରସ୍ୟୁ କଲି, ଆକୁ କୋର୍ସ ଗୁଡା କଲି, ବିକଜ ଫ୍ୟାସନ୍ ଓ ଟେକ୍ନୋଲୋଜି ଜଏଣ୍ଟ ହେବାର ଗୋଟେ କାରଣ ଆସିଲା ସେ ସମୟରେ। ମୁଁ ଆପଣଙ୍କୁ କଥା କହୁଛି 1999ର କଥା, ଫ୍ୟାସନ୍ ଡିଜାଇନିଂ ଥିଲା, କିନ୍ତୁ ଫ୍ୟାସନ୍ ଡିଜାଇନିଂ ମାନେ ତାର ହିଷ୍ଟ୍ରିକୁ ଯଦି ଆମେ ଯିବା, ଆମେ ଦେଖିବା ଫ୍ୟାସନ୍ ଗୋଟେ ହେଉଛି ଲାଟିନ୍ ଶବ୍ଦ, ଫ୍ୟାସନ୍ ମାନେ ହେଉଛି ଦୁଇଟା ଜିନିଷକୁ ମିଶେଇବା, ସେ ଜିନିଷର ସୁନ୍ଦରତାକୁ ବଢ଼େଇବା ପାଇଁ ତାକୁ ମିଶା ହେଇଥାଏ, ସେଇ ମିଶ୍ରଣକୁ ଫ୍ୟାସନ୍ କୁହାଯାଉଥିଲା। ସେଇଟା ଯେତେବେଳେ ବ୍ରିଟିଶ ମାନେ ଆଡପ୍ଟ କଲେ, ଆସିଲା ବ୍ରିଟିଶକୁ, ସେ ୱାର୍ଡଟା ଫ୍ୟାସନ୍ରୁ ଫ୍ୟାସନ୍ ହେଇଗଲା। ତ ଫ୍ୟାସନ୍ ମାନେ ହେଉଛି ବ୍ଲେଣ୍ଡିଂ, କିନ୍ତୁ ଆପଣ ଯଦି ଇତିହାସକୁ ଯିବେ ଏହାର ପ୍ରଚଳନ କୋଉ ଲକ୍ଷ ଲକ୍ଷ ଯୁଗ ଆଗରୁ ହେଉଛି।
1: ନିହାତି ଭାବରେ ଆମେ କହିପାରିବା ଯେତେ ଦିନଠୁ ମାନବ ସଭ୍ୟତା ଗୋଟିଏ ସଂସ୍କୃତି ସମ୍ପନ୍ନ ହେଇସାରିଛି ସେତେବେଳ ଠାରୁ ହିଁ ଆମେ ପୋଷାକ ପରିଚ୍ଛଦକୁ ସେତିକି ଗୁରୁତ୍ୱ ଦେଇ ଆସିଛୁ, ନିଜର ପିନ୍ଧା ବସନକୁ। ମୁଖ୍ୟତଃ ନାରୀମାନଙ୍କ କଥା ଯଦି କହିବା, ସେମାନେ ଖୁବ୍ ସତର୍କ ଥାନ୍ତି ସେଥିପ୍ରତି। ତେବେ ମ୍ୟାଡମ୍, ଆପଣ ଯୋଉ ଏତେ ପାଠ ପଢ଼ିଲେ, ଏତେ ଜାଗା ବୁଲିଲେ, ତାପରେ ପୁଣି ଆସିକି ସମ୍ବଲପୁରରେ କେମିତି?
0: ନିହାତି ଭାବେ ଏଇଟା ଗୋଟେ ପ୍ରଶ୍ନ ମୋ ପାଇଁ ସବୁଦିନ ପ୍ରଶ୍ନବାଚୀ ହେଇ ରହିଥାଏ, ଯିଏ ବି ପ୍ରଥମ ଥର ଦେଖେ ମୋତେ ଏଇଠି ମୋ ସାଙ୍ଗେ ମିଶେ, ମୋ କଳାକୁ ଜାଣେ, ଏଇ କ୍ୱେଶ୍ଚନ୍ ନିଶ୍ଚୟ ପଚାରେ କି ମ୍ୟାଡମ୍ ଆପଣ ଫ୍ୟାସନ୍ର ସମୁଦ୍ର ଯୋଉଟା କହନ୍ତି ଦିଲ୍ଲୀ ଛାଡ଼ିକି ଆସିକି ଏଇ ଛୋଟ ସହରରେ ନିଜର ଏତେ କଷ୍ଟରେ ଏତେ ଫାଇଟ୍ କରିକି ଏତେ ଷ୍ଟ୍ରଗଲ୍ କରିକି କାହିଁକି କଲେ ସବୁ ଜିନିଷ? ମୋର ସବୁବେଳେ ଇଚ୍ଛା ଥିଲା ସ୍ୱାବଲମ୍ବୀ ହେବାର।
1: ଆଜ୍ଞା।
0: ସ୍ୱାବଲମ୍ବୀ ହେବାର ମାନେ ହେଉଛି ଆପଣ ଅନିଚ୍ଛା ସତ୍ତ୍ୱେ କାମ କରିବାକୁ ପଡ଼ିବା କଥା ନୁହେଁ। ତ ସେଇଟା ଏକ୍ୱାୟାର କରିବା ପାଇଁ ଆପଣଙ୍କୁ ନିଜର ଅନୁଷ୍ଠାନ ବନେଇବା ଦରକାର। ତ ମୁଁ ବହୁତ ବେଶୀ ଆଟାଚ୍ ମୋର ଭିଟାମାଟି ପ୍ରତି, ମୋର ଲୋକଙ୍କ ପ୍ରତି, ଆଉ ଏଇଠି ମୁଁ ଦେଖିଛି କି ବହୁତ ଟ୍ୟାଲେଣ୍ଟ ଅଛି ଲୋକଙ୍କ ଭିତରେ।
1: ଆଜ୍ଞା।
0: କିନ୍ତୁ ଯେହେତୁ ସେଗୁଡ଼ା ପ୍ରସ୍ଫୁଟିତ ହେଇପାରୁନାହିଁ, କାରଣ ସୁଯୋଗ ନାହିଁ, ତାର ମାର୍କେଟ ନାହିଁ, ତାକୁ ପ୍ରୋତ୍ସାହିତ କରିବା ଏମିତି ସଂସାଧନ ନାହିଁ। ସେଇ ସମୟରେ ଯେବେ ମୁଁ ଏଠିକୁ ଆସିଲି 2007-8 ସମୟରେ, ମୁଁ ଆସିଲି ଦେଖିଲି ସମ୍ବଲପୁରରେ ବହୁତ କଷ୍ଟ ମୋତେ ହେଇଥିଲା ସେ ସମୟରେ, ବାକି ମୋର ସେ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ଭଗବାନଙ୍କ ଆଶୀର୍ବାଦରୁ ପରିବାରର ବହୁତ ପ୍ରୋତ୍ସାହନ ଲାଗି ମୁଁ ଏଠି ଏଷ୍ଟାବ୍ଲିଶ କରିପାରିଲି।
1: ଆଜ୍ଞା, ଖୁବ୍ ସୁନ୍ଦର କଥା କହିଲେ ଯେ ମା ମାଟି ପ୍ରତି ଆପଣଙ୍କର ଆଗ୍ରହ ରହିଛି, ଭଲ ପାଇବା ରହିଛି, ନିଜ ଲୋକଙ୍କ ପ୍ରତି ଆଗ୍ରହ ରହିଛି। ଆଉ ଯୋଉ କଥା କହିଲେ ମ୍ୟାଡମ୍, ଛୋଟିଆ ସହର, ସେଇଠି ପୃଷ୍ଠପୋଷକତାର ଘୋର ଅଭାବ ରହିଛି, ଆଉ ସେଇଠି ଲୋକଙ୍କ ଭିତରେ ଯାହା ଅନ୍ତର୍ନିହିତ କଳା ରହିଛି ତାକୁ ଆପଣ ପୂର୍ଣ୍ଣ ମାତ୍ରାରେ ନିଜ କାମରେ ଆପଣ ଉପଯୋଗ କରିଛନ୍ତି। ଆଉ ଖୁବ୍ ସୁନ୍ଦର ଆପଣଙ୍କର ଯାହା ଆମେ ଦେଖିଛୁ ଜାଣିଛୁ ଆପଣଙ୍କର କାରୁକାର୍ଯ୍ୟ, ଆଉ ତାକୁ ନେଇକି ଆପଣଙ୍କର ସ୍ୱତନ୍ତ୍ର ପରିଚୟ ସମ୍ବଲପୁର ସହରରେ। ଖୁବ୍ ଖୁସି ଲାଗୁଛି ଯେ ଆମର ଗୃହିଣୀ ଭଉଣୀମାନେ

0: ମଧ୍ୟ ଯେଉଁମାନେ ଶୁଣୁଥିବେ ସେମାନଙ୍କ ମଧ୍ୟରେ ତାଙ୍କ ମନରେ ସେ ଆଗ୍ରହ ନିହାତି ରହିବ ଯେ ସେମାନେ ମଧ୍ୟ ଆପଣଙ୍କୁ ଗୋଟେ ପ୍ରେରଣା ଭାବରେ ଗ୍ରହଣ କରିବେ। ତେ ମ୍ୟାଡ଼ାମ କଥା ହେବା ପରିବାର ବିଷୟରେ, ପରିବାରରେ ଆଉ କିଏ କିଏ ଅଛନ୍ତି?
1: ମୁଁ ଯୌଥ ପରିବାରରୁ ଆସିଛି ଏବଂ ବାହା ହୋଇକି ଯୌଥ ପରିବାରକୁ ହିଁ ଯାଇଛି। ପରିବାରରେ ମୋର ଶ୍ୱଶୁର ଅଛନ୍ତି, ଯା ମାନେ ଅଛନ୍ତି, ଛୁଆମାନେ ଅଛନ୍ତି, ହଜବେଣ୍ଡ ଅଛନ୍ତି, ତ ସମସ୍ତେ ଆମେ ମିଶିକି ରହୁ।
0: ଆଜ୍ଞା, ଇଏ ବି ଗୋଟେ ସୁନ୍ଦର କଥା ଯେ ଯୌଥ ପରିବାରର ବହୁଟିଏ ନିଜେ ସ୍ୱାବଲମ୍ବୀ ହେଇ ସମାଜ ଆଖିରେ ସିଏ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଆଉ ନିଜ ପରିବାର ପାଇଁ ନିଜ ପାଇଁ ସୁନାମ ଆଣିପାରିଛି। ଇଏ ମଧ୍ୟ ଗୋଟେ ପ୍ରେରଣାଦାୟୀ କଥା। ମ୍ୟାଡ଼ାମ ଆପଣଙ୍କୁ ମୋର ପରବର୍ତ୍ତୀ ପ୍ରଶ୍ନ ରହିବ ଯେ ଆପଣଙ୍କ ସମୟରେ ଯାହା ନଥିଲା ବର୍ତ୍ତମାନ କ'ଣ ଆପଣ ଆପଣଙ୍କ ନଜରରେ ଦେଖନ୍ତି ଆବଶ୍ୟକତା ରହିଛି ଯାହା କ୍ୟାରିୟର କରିବା ପାଇଁ ପିଲାମାନଙ୍କୁ ଆହୁରି ବାଟ କଢ଼େଇବ ଆଗକୁ?
1: ଏଇଟା ଆପଣ ଗୋଟେ ବହୁତ ଜରୁରୀ କ୍ୱେଶ୍ଚିନ୍ଟେ କଲେ, ଯେଉଁଥିରୁ ମୁଁ ଆରମ୍ଭ କରିବି। ମୋ ସମୟ ଥିଲା 1995-96, ଯେତେବେଳେ ମୁଁ ମୋର ପାଠପଢ଼ା ଏଇଠି ସାରିକି ଦିଲ୍ଲୀ ଗଲି। ସେ ଟାଇମ୍ରେ ମୋର ଦିଲ୍ଲୀ ଯିବାଟା ଗୋଟେ ଚହଳ ପକାଇ ଦେଇଥିଲା ଆମ ଅଞ୍ଚଳରେ। ଏକ ତ ଆମେ ଏକାଡେମିକ ପରିବାରରୁ, ବାପା ଜଣେ ପ୍ରଫେସର, ଭଉଣୀ ଜଣେ ଡକ୍ଟର, ଭାଇମାନେ ବି ସବୁ ସେତେବେଳେ ପଢ଼ୁଥାନ୍ତି, ଛୋଟ ଛୋଟ ଥାନ୍ତି, ତ ଝିଅକୁ ସେଇଠି ଛାଡ଼ିବ, କ'ଣ କରିବ, ସେ କେମିତି କରିବ, ବହୁତ ଚିନ୍ତା ଥିଲା। ସେତେବେଳେ ଇଣ୍ଟରନେଟ୍ ନଥିଲା, ମୋବାଇଲ୍ ନଥିଲା, ଆମକୁ ଯାହା ଦୂରରୁ ଖବର ମିଳେ ସେଇଥିରୁ ଜାଣୁ ଆମେ। ଆଉ ସେ ସମୟରେ ବହୁତ କଷ୍ଟ କରିକି ଗୋଟେ ଗୋଟେ ଛୋଟ ଛୋଟ ଛୋଟ ଛୋଟ ଜିନିଷ ମିଶେଇକି କରିୟରକୁ ବନେଇବାକୁ ପଡ଼ିଥିଲା ମୋତେ। ଆଉ ସେଥିପାଇଁ ମୁଁ ମୋର ବାପା ମାଆଙ୍କ ପ୍ରତି ବହୁତ ଆଭାରୀ କି ସେମାନଙ୍କର ସେଇ ପ୍ରଗାଢ଼ ବିଶ୍ୱାସ ମୋ ଉପରେ ଥିଲା କି ସେ ଯାଇକି ନିଶ୍ଚୟ ସଫଳ ହେବ ଆଉ ସେ ତାର ସ୍ୱପ୍ନର ଜୀବନ ବନେଇକି ଦେବ ବୋଲି। ଆଜିର ଛୁଆଙ୍କୁ ମୁଁ କହିବି, ପ୍ୟାରେଣ୍ଟସ୍କୁ ବି ବେସିକାଲି କହିବି, ଛୁଆମାନେ ଯେଉଁ ଜିନିଷଟା ଚାହୁଁଛନ୍ତି, ଯେଉଁଥିରେ ତାଙ୍କର ନିପୁଣତା ଅଛି, ସେଇ ଜିନିଷକୁ ପ୍ରୋତ୍ସାହନ କରିବାର ପ୍ୟାରେଣ୍ଟସ୍ର ବହୁତ ବଡ଼ କର୍ତ୍ତବ୍ୟ। ପ୍ରଥମେ ତାକୁ ସେ ଦେଖିବା କଥା, ଛୁଆ କେଉଁଥିରେ ପାରିବ କେଉଁଥିରେ ନାହିଁ। ଆଉ ସ୍ପେଶାଲି ମୁଁ ମୋର ପ୍ରଫେସନ୍ ଉପରେ କହିବାକୁ ଚାହିଁବି, ଆପଣ ଯଦି ଫ୍ୟାସନ୍ ଡିଜାଇନିଂ ପାଇଁ ରୁଚି ଅଛି, ଫ୍ୟାସନ୍ ଡିଜାଇନିଂ କେଉଁ ଇନଷ୍ଟିଚ୍ୟୁଟ୍ କେବେ ଗୋଟେ ଡିଜାଇନର୍ ବନାଇ ନେଇଥାଏ।
0: ଆଜ୍ଞା,
1: ଡିଜାଇନର ଯିଏ ଥାଏ ଏଇଟା ଗୋଟେ କଳା ଯେଉଁଟା ଆପଣଙ୍କର ଇନଭନ୍ ଥାଏ, ଅନ୍ତର୍ନିହିତ କଳା ଥାଏ, ତାକୁ ଆମେ ଯେମିତି ସୁନାକୁ ପଲିସ୍ କରାହେଇକି ଚମକ କରାଯାଏ, ତାକୁ ଯାଇକି ଆମେ ଚମକ କରାଇପାରିବା ଇନଷ୍ଟିଚ୍ୟୁଟ୍ସକୁ ଗଲେ। ତ ଏବେ ତାର ବିଶାଳ ବଡ଼ ପ୍ରୋସ୍ପେକ୍ଟ ଅଛି, ତାର ବହୁତ ଡିମାଣ୍ଡ ଅଛି। ତ ଛୁଆ ଯଦି ସେ ପ୍ରତି ରୁଚି ରଖୁଛନ୍ତି, ପ୍ଲସ୍ ଟୁ ପରେ ଗୁଡ଼ାଏ ଏଣ୍ଟ୍ରାନ୍ସ ଅଛି NIFT ପାଇଁ, JD ଫ୍ୟାସନ୍ ଇନଷ୍ଟିଚ୍ୟୁଟ୍, ଏବେ ଅନାମ ଧାମ ଏକଦମ ବହୁତ ହେଇଗଲାଣି। ଆପଣ ଡିଗ୍ରୀ ପାଇଁ ବି ପୁରା 3-4 ବର୍ଷର କୋର୍ସ ନେଇପାରିବେ, ଆଉ ଯଦି କ୍ରାଶ କୋର୍ସ କରିବେ ଆପଣଙ୍କ ପାଇଁ ଡିପ୍ଲୋମା ଗୁଡ଼ାକ ଅଲସୋ ଆର୍ ଆଭେଲେବୁଲ। ତ ସେଇଟା କରିକି ଆପଣ, ମୁଁ ପର୍ସନାଲି କହିବାକୁ ଚାହିଁବି, ପାଠ ପଢ଼ିସାରିଲା ପରେ ନିଶ୍ଚୟ ଆପଣ ଇଣ୍ଡଷ୍ଟ୍ରିରେ ଏକ୍ସପୋଜ୍ ହେବେ। ନିଜର କିଛି ଆରମ୍ଭ କରିବା ଆଗରୁ ଆପଣଙ୍କୁ କର୍ମକ୍ଷେତ୍ରରେ, ପୃଷ୍ଠଭୂମିରେ ଆପଣଙ୍କୁ ଏକ୍ସପିରିଏନ୍ସଟା ନିହାତି ଜରୁରୀ।
0: ନିଜର ଦକ୍ଷତା ସେମାନେ ଜାଣିସାରିଲା ପରେ ତାକୁ ସେମାନେ ପ୍ରତିପାଦନ କରିବେ ନିଜ ଇଚ୍ଛା ମୁତାବକ, ସେଥିପାଇଁ ସମୟର ଆବଶ୍ୟକତା ରହିଛି
1: ନିହାତି।
0: ଏଇଠି ମ୍ୟାଡ଼ାମ ଆପଣଙ୍କୁ ଆଉ ଗୋଟେ କଥା ପଚାରିବା ପାଇଁ ଚାହିଁବି ଯେ ସମ୍ବଲପୁରର ପୋଷାକ, ସମ୍ବଲପୁରୀ ଲୁଗା ବିଶ୍ୱ ଦରବାରରେ ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ତାକୁ ନେଇ ଆପଣ କ'ଣ ସବୁ ନୂଆ କାମ କରିଛନ୍ତି, ଆଉ ସେଥିପାଇଁ କ'ଣ ଆପଣଙ୍କୁ ମିଳିଛି, କେଉଁଠୁ ପୁରସ୍କାର ମିଳିଛି କିମ୍ବା କୌଣସି ପ୍ରକାର ଆପଣଙ୍କୁ ପ୍ରୋତ୍ସାହନ ମିଳିଛି?
1: ମୁଁ ସମ୍ବଲପୁରୀ କପଡ଼ାକୁ ଗୋଟେ କପଡ଼ା ହିସାବରେ କେବେ ବି ଗ୍ରହଣ କରିନି। ସେଇଟା ଆମର ସଂସ୍କାର, ସେଇଟା ଆମର ଅନ୍ତର୍ନିହିତ ପ୍ରେମ, ତାକୁ ଧରିଲେ ଲାଗେ ମୁଁ ପୁରା ସମ୍ବଲପୁରକୁ, ମୋର ଐତିହ୍ୟ, ମୋର ଏକ୍ଜିଷ୍ଟେନ୍ସକୁ ଜାବୁଡ଼ି ଧରିଛି। ତ ଏଇ ମାତ୍ରାରେ ପ୍ରେମ ମୋର ସମ୍ବଲପୁରୀ କପଡ଼ା ପାଇଁ
0: ନିହାତି ରହିବା କଥା ମଧ୍ୟ। ଆଜ୍ଞା,
1: କପଡ଼ା ଯେଉଁ ସମ୍ବଲପୁରୀ ଆପଣ ପିନ୍ଧୁଛନ୍ତି, ତା ପଛପଟକୁ ଯାଇକି ଏବେ ଷ୍ଟୋରୀ ଦେଖିବାକୁ, ତାର ଜର୍ନି ଦେଖିବାକୁ ନିଶ୍ଚୟ ଚେଷ୍ଟା କରିବେ। ସିଏ ଗୋଟେ କମୋଡିଟି ନୁହେଁ, ସେ ଗୋଟେ ଦ୍ରବ୍ୟ, ଗୋଟେ ଜିନିଷ ନୁହେଁ, ସେ ଗୋଟେ କାହାଣୀ, ତାର ଲମ୍ବା ଯାତ୍ରା ଥାଏ। ସେ କେଉଁ କପାରୁ ସୂତା ବାହାରିଲା, ବୁଲିଲା, ତାକୁ ରଙ୍ଗ କରାହେଲା, ତାକୁ ଶୁଖା ହେଲା, ତାକୁ ଏଇ ଯେଉଁ ଟାଇ ଏଣ୍ଡ ଡାଇ କହୁଛୁ, ଯେଉଁଟା ଇକତ ବୋଲି ଆଜି ପପୁଲାର, ସେଇଟା ହେଉଛି ବାନ୍ଧ କଳା। ତାକୁ ବାନ୍ଧିକି ଗୋଟେ ଗୋଟେ ସୂତା ଗଣି ଗଣି ବାନ୍ଧିକି ଗୋଟେ ଗୋଟେ ଯେଉଁ ମୋଟିଭ୍ ବନା ହୁଏ, ସେଇଟା ଏପଟ ସେପଟ ନ ହେଇକି ଯେଉଁ ପ୍ରପର ଜାଗାରେ ରହେ, ସେଇ ସବୁ ବହୁତ ହିଁ ନିଖୁଣତା ଦରକାର। ଆଉ ଏଇଥିରେ ଯେଉଁମାନେ ସଂଶ୍ଳିତ ଅଛନ୍ତି, ସେଇ ପରିବାର ଗୁଡ଼ାକ ସେଇଥିରେ ଖାଉଛନ୍ତି, ସେଇଥିରେ ଜିଉଁଛନ୍ତି, ସେମାନଙ୍କର ଜୀବନଶୈଳୀ ତ କହିପାରିବିନି, ତାଙ୍କର ନିଶ୍ୱାସ ପ୍ରଶ୍ୱାସ ଭାବେ ଗ୍ରହଣ କରିଛନ୍ତି। ତ ଯେତେବେଳେ ବୁଣକାର ସାଙ୍ଗେ ଆମର ମିଳାମିଶା ହୁଏ, ଯେତେବେଳେ ଆମେ ଆମ ହିସାବରେ ବୁଣେଇବାକୁ ଦଉ ଜିନିଷ ଗୁଡ଼ା, କଷ୍ଟମାଇଜ୍ ୱିଭିଂ ଯେଉଁଟା କୁହାଯାଏ, ସେଇ ଟାଇମ୍ରେ ଆମେ ଜାଣିପାରୁ କି ସମ୍ବଲପୁରୀ ଗୋଟିଏ ଲୁଗା ନୁହେଁ ଯାହାକୁ ଆମେ ବିକି ଦେଇକି ଖାଲି ମୁନାଫା ଆଣିକି ଖୁସି ହେଇଯିବୁ। ତାର ପ୍ରଚାର ପ୍ରସାର, ତାର ମହାତ୍ମ୍ୟ, ସେ ସବୁ ବିଶ୍ୱ ଦରବାରରେ ଜଣେଇବା ଆମର କର୍ତ୍ତବ୍ୟ ନିହାତି ଭାବରେ।
0: ଆଜ୍ଞା, ଆଉ ଯେହେତୁ ଆପଣ ସେଇ ଧାରାରେ ନିଜକୁ ନିୟୋଜିତ କରିସାରିଛନ୍ତି,
1: ଆଜ୍ଞା,
0: ଆପଣଙ୍କର କର୍ମସଂସ୍ଥାନ ରହିଛି,
1: ଆଜ୍ଞା,
0: ଅନ୍ୟମାନଙ୍କୁ ଆପଣ ନିୟୋଜିତ କରିଛନ୍ତି, ତେବେ ନିହାତି ଭାବରେ ଆଶା ମଧ୍ୟ କରାଯାଇପାରେ ଯେ ଆପଣ ସେଇଥିରେ ଆହୁରି ସୁନ୍ଦର ଠାରୁ ଆହୁରି ସୁନ୍ଦର ଜିନିଷ ସବୁ ତିଆରି କରିକି ଲୋକଙ୍କୁ, ଆପଣ ନିଜର ଯାହା ଅନ୍ତର୍ନିହିତ ଗୁଣ ରହିଛି ତାକୁ ତ ଦେଖାଉଛନ୍ତି, ତା ସହିତ ଆମର ସମ୍ବଲପୁରୀ କନାର ଚାହିଦା ଲୋକଙ୍କ ପାଖରେ ବଢୁଛି। କୋଉଠୁ ଆପଣ ମ୍ୟାଡ଼ାମ ପୁରସ୍କାର ପାଇଛନ୍ତି ନା ପ୍ରୋତ୍ସାହନ ପାଇଛନ୍ତି, ସରକାରୀ କ୍ଷେତ୍ରରେ ହଉ କିମ୍ବା ବେସରକାରୀ କ୍ଷେତ୍ରରେ?
1: ମୋତେ କିଛିଟା ମନେ ଅଛି, ସବୁ ତ ମନେ ପଡ଼ୁନି, ଲମ୍ବା ଜର୍ଣ୍ଣି ହେଇଗଲାଣି ମୋର ଏଇଠି। ତ ଏବେ ଗତ ବର୍ଷ ହିଁ ମୋତେ ପ୍ରଧାନମନ୍ତ୍ରୀଙ୍କ ଥ୍ରୁରୁ ବିଶ୍ୱକର୍ମା ଆୱାର୍ଡଟା ଦିଆ ହେଇଥିଲା। ତା ଆଗରୁ ମୁଁ ନିଜେ ଚେଷ୍ଟା କରିକି ବିଶ୍ୱ ସ୍ତରରୁ ୟୁନିଡୋ, ୟୁନାଇଟେଡ୍ ନେସନ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବୋଲି ଗୋଟେ ଆମର କାଉନସିଲ ଅଛି, ସେଟା ୱାର୍ଲଡ ସାରାର ଯେତେ କାରିଗର ଅଛନ୍ତି ଆଉ ଯେତେ ହ୍ୟାଣ୍ଡମେଡ୍ ହ୍ୟାଣ୍ଡଲୁମ୍ ହେଲା, ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ମାନେ ଯୋଉ ଗୋଟେ କଳାର ଇଣ୍ଡଷ୍ଟ୍ରିଆଲାଇଜେସନ ହେଇପାରିବ ତାର ଡେଭଲପମେଣ୍ଟର ଫୋରମ, ସେଇଥିରୁ ମୁଁ ଗୋଟେ ପ୍ରୋଜେକ୍ଟ ଆଣିକି ପାଖାପାଖି 72 ଝିଅଙ୍କୁ ନେଇକି ମୁଁ ବରପାଲି ପାଖରେ କାମ କରିଥିଲି, ସେମାନଙ୍କୁ ଆଣିକି ସମ୍ବଲପୁରରେ ମୁଁ ଘର ଦ୍ୱାର ଦେଇକି ରଖିକି ତାଙ୍କୁ ଟ୍ରେନିଂ ଦେଇଥିଲି, କର୍ମଶାଳା ଦେଇଥିଲି। ଆଉ ସେ ଛୁଆମାନେ ଏତେ ଏତେ ବର୍ଷ ପରେ ମୋତେ ଦେଖା କରିବାକୁ ଆସନ୍ତି, ଆଉ ମୁଁ ବରପାଲି ଏରିଆ ଗଲେ ତାଙ୍କୁ ଦେଖା କରିବାକୁ ଯାଏ। ସେମାନେ ସ୍ୱାବଲମ୍ବୀ, ସେମାନେ ପଇସା ରୋଜଗାର କରିକି ସେମାନେ ପିଲା ରଖିକି କାମ କରୁଛନ୍ତି, ସେଇଥିରୁ ବଡ଼ ମୋତେ ଉପଲବ୍ଧି ଅଲଗା କିଛି ଆୱାର୍ଡ ଆଉ ଅନ୍ୟ କିଛି ଲାଗେଇ ନାହିଁ।
0: ତ
1: ସେତେବେଳେ ମ୍ୟାଡ଼ାମ ମୁଁ ଗୋଟେ ପର୍ଟିକୁଲାର ଜିନିଷ ମୋ ମାଇଣ୍ଡରେ ରଖିକି ସେ ଝିଅ ଗୁଡ଼ିକୁ ବାଛିକି ନେଲି କି ସେମାନେ ବୁଣକର ପରିବାରରୁ ହେଇନଥିଲେ ଭଲ ବୋଲି ଭାବିଲି, କାହିଁକିନା ବୁଣକାରମାନଙ୍କ ଠୁ ବେଶୀ ଆମେ ଶିଖେଇ ପାରିବୁନି। ଆଉ ଯେଉଁମାନେ ବୁଣକାର ପରିବାରର ନୁହନ୍ତି ଆଉ ଡିପ୍ରାଇଭ୍ ଯେଉଁଟା କହନ୍ତି, ସେଇ ପିଲାଗୁଡ଼ାକୁ ମୁଁ ବେଶୀ ବାଛିଥିଲି, କିନ୍ତୁ ସେଇ ଏରିଆର ସେଇ କାମ ଦେଖୁଥିବା, ସେଇ କାମ ଭିତରେ ବଞ୍ଚି ରହୁଥିବା ଛୁଆଙ୍କୁ ନେଇଥିଲି। ତ ମୋତେ ବହୁତ ଖୁସି ଲାଗିଲା କି ମୁଁ ସେ ବୁଣକର ପରିବାରକୁ ଏକ୍ସଟେଣ୍ଡ କରିପାରିଲି।
0: ଖୁବ୍ ସୁନ୍ଦର କଥା କହିଲେ ମ୍ୟାଡ଼ାମ, ଯେ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ସହିତ ଅନ୍ୟକୁ ସ୍ୱାବଲମ୍ବୀ କରେଇବାର ଯେଉଁ ଉପଲବ୍ଧି ଆପଣ ପାଇଛନ୍ତି, ତାଠାରୁ ବଡ଼ ପୁରସ୍କାର ନାହିଁ।
1: ଧନ୍ୟବାଦ।
0: ତ ସେଇଥିପାଇଁ ଆମେ ଆପଣଙ୍କୁ ସାଧୁବାଦ ଜଣାଉଛୁ ମ୍ୟାଡ଼ାମ, ଆପଣ ଆମର ଏଇ ଘର ସଂସାର କାର୍ଯ୍ୟକ୍ରମରେ ଆସିଲେ, ଆମର ଶ୍ରୋତା ଭଉଣୀମାନେ ଆପଣଙ୍କୁ ଶୁଣିଲେ, ଆପଣ ଯିବା ପୂର୍ବରୁ ସେମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ମୁଁ ପ୍ରଥମେ ବାର୍ତ୍ତା ତ ଆପଣଙ୍କୁ ଦେବି କି ଆପଣ ଏତେ ସୁନ୍ଦର ସଂସ୍ଥାଟି ଏଇଠି ଆପଣ ମୋତେ ଖୋଜି ପାଇଛନ୍ତି, ଆଉ ଆପଣଙ୍କର ବିଶ୍ୱାସ ଯେ ମୋ ଦ୍ୱାରା ଆଉ କିଛିଟା ଆମର ନାରୀ ଭଉଣୀମାନେ ଉପକୃତ ହେବେ ବୋଲି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ କହିବି କେବେ ବି ନିଜକୁ ମାନେ ତରାସିବା ଆଗରୁ ମୂଲ୍ୟାଙ୍କନ କରନ୍ତୁ ନାହିଁ, କୋଇଲା ଭିତରେ ହୀରା ଥାଏ, କୋଇଲା ଯଦି କୋଇଲାକୁ ନିଜକୁ ଯଦି କହିଦେବ ମୁଁ କୋଇଲାଟା ମୋର କିଛି ହେଇପାରିବନି, ସେ ହୀରା ପର୍ଯ୍ୟନ୍ତ ଯେଉଁ ଯାତ୍ରା ସେଇଟା ସେ ବ୍ୟତୀତ କରିପାରିବ ନାହିଁ।
0: ଖୁବ୍ ସୁନ୍ଦର କଥା।
1: ତ ସେଥିପାଇଁ ସବୁବେଳେ ନିଜର ଯାହା ବି ଆପଣଙ୍କର ଇଚ୍ଛା ଅଛି, ଯାହା ଆପଣଙ୍କର କଳା ଅଛି, ତାକୁ ମାଜୁଥାନ୍ତୁ, ସେ ଦିନେ ନା ଦିନେ ଆପଣଙ୍କୁ ସାଟିସ୍ଫାକ୍ସନ୍ ଦେବ, ଦିନେ ନା ଦିନେ ସେ ଆପଣଙ୍କ ଜୀବନରେ ରଙ୍ଗ ଆଣିକି ଆସିବ।
0: ଖୁବ୍ ସୁନ୍ଦର କଥା କହିଲେ ମ୍ୟାଡ଼ାମ, ସୁନ୍ଦର ବାର୍ତ୍ତା ଆପଣ ଦେଇଛନ୍ତି ଯେ କୋଇଲା ଠାରୁ ହୀରା ପର୍ଯ୍ୟନ୍ତ ଯାତ୍ରା ନିହାତି ଭାବରେ ଆମର ଶ୍ରୋତା ଭଉଣୀମାନେ ତିଆରି କରିବାର ଯେଉଁ ମାନସିକ ପ୍ରସ୍ତୁତି ଆରମ୍ଭ କରିସାରିବେଣି, ଏଇଆ ଆମର ଆଶା। ଆପଣ ଆପଣଙ୍କର ବ୍ୟସ୍ତତା ଭିତରେ ସମୟ କାଢ଼ିଲେ ଆମ ପାଇଁ ଆଉ ଏଠିକି ଆସିଲେ, ସେଇଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
1: ନମସ୍କାର।
2: ସାନ୍ତା ଭଉଣୀଙ୍କୁ ତ ଆମେ ଭେଟିଲେ, କାର୍ଯ୍ୟକ୍ରମ ସରିବା ପୂର୍ବରୁ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଲାଲ ରତ୍ନାକର ସିଂଙ୍କ ରଚନାରୁ ଏ ଗୀତଟି ଶୁଣନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା, କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏଗା ତ ଲସି ମିଲ ଯାଏଗୀ, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତରପ୍ରଦେଶ ମେ ସତୁ କା ସରବତ, ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଔର ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର ସମ୍ବାରମ ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ର କି ପରମ୍ପରା କା ହିସ୍ସା।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4ଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ।

0: ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
1: ଅନିମେଶ ଜୀ ନମସ୍କାର।
2: ନମସ୍ତେ ସାର୍, ମେ ନାମ ଅନିମେଶ କୁଜୁର ହେ। ମେ 200 ମିଟର ଔର 400 ମିଟର କା ନ୍ୟାସନାଲ ରେକର୍ଡ ହୋଲ୍ଡର ହୁଁ। ଏଣ୍ଡ ମେ ଛତିଶଗଡ଼ ସେ ବିଲଙ୍ଗ କରତା ହୁଁ ସାର। ଏଣ୍ଡ ଅଭି ମେ ଓଡ଼ିଶା ସେ ଖେଲତା ହୁଁ। ମେ ଲାଷ୍ଟ ଇୟର ଏସିଆନ ମେଡଲ ଔର ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡଲ ଲେକେ ଆୟା। ଏଣ୍ଡ ମେ ଆଥଲେଟିକ୍ସ 2021 ସେ ଚାଲୁ କିଆ। ଜବ ମେ ସ୍କୁଲ ସେ ପାସ୍ ଆଉଟ ହୁଆ, ମେ ସୈନିକ ସ୍କୁଲ ଅମ୍ବିକାପୁର ସେ ପାସ୍ ଆଉଟ ହୁଁ। ଏଣ୍ଡ ମେ ପହଲେ ଫୁଟବଲ ଖେଳା କରତା ଥା। ଏଣ୍ଡ ମେରେ ପେରେଣ୍ଟସ କୋଭିଡ କେ ସମୟ ମୁଝେ ଥୋଡ଼ି ବହୁତ ଛୁଟ ଦେତେ ଥେ କି ତୁ ଯାକେ ବାହାର ଦୌଡ଼ ଲେ ୟା ଖେଲ ଲେ। ତୋ ଜବ କୋଭିଡ ଖତମ ହୋନେ ଲଗା ତୋ ମେରେ ଫୁଟବଲ କେ ଯୋ ଫ୍ରେଣ୍ଡସ ଥେ ଉନ୍ହୋନେ ମୁଝେ ବୋଲା କି ଷ୍ଟେଟ ମିଟ ହୋନେ ବାଲା ଯାକି ତୁ ପାର୍ଟିସିପେଟ କର।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,69,166 ଜଣ ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 29 ତାରିଖରେ ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦଇତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,
3: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
0: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଉସ୍ତାଦ ସୁଲତାନ ଖାନ, ଶଙ୍କର ମହାଦେବନ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା ମେହବୁବ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

0: ଆପଣ କଣ 17 ବର୍ଷ ପ୍ଲସ ଆର ବର୍ଷକୁ 18 ହବ ନା?
1: ତେବେ ଆପଣ ନିଜର ନାଁ ଭୋଟର ତାଲିକାରେ ସାମିଲ କରିବାକୁ ପ୍ରସ୍ତୁତ ରୁହନ୍ତୁ।
0: 1 ଜାନୁଆରୀ, 1 ଏପ୍ରିଲ, 1 ଜୁଲାଇ କିମ୍ବା 1 ଅକ୍ଟୋବର 2023 ମସିହାର କୌଣସି ମାସର 1 ତାରିଖ ସୁଦ୍ଧା ଯଦି ଆପଣଙ୍କର ବୟସ 18 ବର୍ଷ ହେଉଛି, ତେବେ ଆପଣ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାଁ ଅନ୍ଲାଇନ୍ରେ ଆଗୁଆ ପଞ୍ଜୀକରଣ କରିପାରିବେ 9 ନଭେମ୍ବର 8 ଡିସେମ୍ବର 2022 ମଧ୍ୟରେ।
1: ଏଥିପାଇଁ ଆପଣ ଭୋଟର ହେଲ୍ପଲାଇନ୍ ଆପ୍ କିମ୍ବା NVSP.in ଅଥବା voterportal.eci.gov.in ଜରିଆରେ ଆବେଦନ କରିପାରିବେ।
0: ଏବେ ଜାଣିବା କୋଉ ଫର୍ମରେ କଣ ହୁଏ। ଫର୍ମ 6 ରେ ନାମ ପଞ୍ଜୀକରଣ ଏବଂ ଫର୍ମ 6B ରେ ଭୋଟର ଆଇଡି ସହିତ ଆଧାର କାର୍ଡର ସଂଯୋଗୀକରଣ।
1: ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ, ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ।
0: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜନହିତରେ ଜାରି।
2: ଉସ୍ତାଦ ବଡ଼େ ଗୁଲାମ ଅଲି ଖାନ ଏବଂ ଶ୍ରେୟା ଘୋଷାଲ କଣ୍ଠଦାନ କରିଥିବା ଡେଲି 6 ଚଳଚ୍ଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ପରସୁନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ। ଆଉ କିଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଆଜି ଦିନ 3:30 ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: कचन खरीदार का गोल्लू कचन खरीदार
1: मल्ला एमआई बदले लेकिन एक्चुअली पूरा कुन्हा कचन खरीदम और बाहरी तरफ जदी भोलू के सबरत चले तहां वहां संडी कचन खरा खतरी
0: हां आ त नाम है बन
1: बलदास नाम के तास गणित जनता हाली उड़िया रसल त उड़िया कथा कचन खरोय हई सादरी वाला सबरत चलत सादरी वाला ही लग गई
0: हई
1: लेकिन निजे राज के माने के निजे निजे भाषा बन निजे ही कुन्हाती कथा कचन खरा खतरी हां
0: हां ହେଲେ ଇନ୍ନେ ଗୋଟିଏ ଏରା ଖାତିର ପଦାନ ଗୋଟିଏ ଯେ ଆଗଲି ଯେନ୍ତା ନାମେ ସମ୍ପ୍ରଦାୟର ନାମେ କଠାନୁ ରାଲ କାରର ହେଲେ ନାମେ କୁଣ୍ଠତି ଯେତିକି ଫସାଲିଆର ଆକୁ ଧୀରେ ଧୀରେ ଆର୍ପାନୁ ଗୁଠି ଭି ଗୋଲୁ ଫସାଲନର ହନ୍ନେ ନିମେ ପଦାନୁ ମାନାଲିକା
1: ମାଲା ଏକ୍ଚୁଆଲି ବାହାରି କେକୁନ ବାହାରି କଥା କଥା ନେଖାନା କଥା ଲେକିନ ପାଡ଼ା ରଚକୁନ ତ ପାଡ଼ା ଅନ୍ତା ହିସାବନୁ ଚଲରନା କଥା
0: ହେଲେ ନିମି ନିମି ଆର୍ପାନୁ ତ ତେଙ୍ଗାଲଦାର ବୋଲିକି ମାନେ ବାଜକାର କୁର୍ତ୍ତି ଫସଦାର
1: ମାଲା ତ କୁଣା ତିନ ଲଗଦା
0: ହଁ ହଁ ନାଇଁ ନାଇଁ ଆତଲା ନିମି ଆର୍ପାନୁ
1: ଏମାର୍ପନୁ ହାତ ଦୂର ମୁଣ୍ଟା ତ ନାଇଁ ବହ ଯୋଡ଼େ ଆର ଏମ୍ ପାଞ୍ଚ ପାଚକିନ୍ ଦୁଇ ଲୋକ ତ ହଁ ହଁ
0: ହଁ ଏମିତି ନା ନା ନୁହେଁ ଭାଦୁ ବଚୁର
1: ହାଦୁ ବଚର ବାଚକିନ୍ ହୋ ଏଡ଼ପା ଗୋଟେ ଯୁଡ଼େ ମିସ୍ତ୍ରୀ ହଁ
0: ହଁ ହଁ
1: ଖେତୀ ବାଡ଼ି ଟିକେ କାମ ହେଲା ବିଲାତି ଭେଟାଙ୍ଗ ଯେନ୍ଟା ମହାଗି ନକରି ଚକରି ତ ମାଲା ହେଲେ ନିର୍ କାମ ହଁ
0: ନକରି ଚାକିରି ତ ଅଲଗା କଥା ହେଲେ ବି ଏତେ ନା ମତଲବ ମଞ୍ଚା ଯେ ନା ମାଡ଼ପାନୁ ଯେ ନଥିଲା ଯେତେ ମିଶି ମିଳି ମିଶିକିରି ଆତଲା ସୁନ୍ଦର ଭାବେ ଆତଲା ତା କାମ
1: ହଁ
0: ହଁ ଇଦା ଦିନଟା ବାଡ଼ି ଟିକେ କଥା ଦୁ ଆରୁ ହନେ ଏର ଥିଲେ ନାମେ ଆଦିବାସୀ ସମ୍ପ୍ରଦାୟର କଠା ହେଇକିରି ରାନା ବନ ପସନ୍ଦ ନାନ୍ନାର ଆଉ ଏକତା ହେଇକିରି ରାନା ବନ ଭଲ ଆଖନାର ଆର୍ପାନୁ ଯଦି ନାମ ଆଦୁ ବଚୋର ହେଡ଼ ବହ ଯେତେ ଯଦି ଅଣ୍ଟାନୁ ଆତଲଦାତାରୁ ଠିକ୍ କିରି ଆତଲଦା ହେଲେ ଆଦା ଦିନଟା ବାଡ଼ିଟି ଜିନିଷ ନାମ ହେଲା କାଁ
1: ହଇ
0: ହେଲେ ଆର୍ ଥରେ ନିମେ
1: ତହଣେ
0: ତହଣେ ବନ ଟିକେ
1: ବିଲକୁଲ ଚୋତ ଟିକେ
0: ହଁ ବହୁତ ସୁନ୍ଦର ଏନା ବାର୍ଜକାର ଆଉ ନିମେ ତହଣେ ଉର୍କାର ତହଣେକେ ତାଙ୍କେ ଇତିହାସ ବନ୍ଭି ତାଙ୍କର ହେଲେ ନାମ ଆଶା ନାନ ଯେ ନାମେ ଯେତ୍କି ବି ଭାଇ ଭଉଣୀ ଗୋଟିଏ ମେନାଲା ନାମେ ଏକାନେ ପରମ୍ପରା ରାଜା ନାମେ ଏକାନେ ଗୋଟିଏ ସଂସ୍କୃତି ଆସିଲି ନାମେ ବାଦ୍ୟଯନ୍ତ୍ର ଏକାନେ ଗୋଟିଏ ଆସିଲି ଆଉ ନାମ ଧୀରେ ଧୀରେ ଏକାନେ କିରି ଇଦ୍ଗେସ୍ତି ଆଗଲି ବୁଙ୍ଗାଲ ଦାତ ନାମ ଉନ୍ନତି ନାନାଲ ଦାତ ବାଲ ଦାତ ସିନେ କିନ୍ତୁ ପାଛିଲି ପାଛିଲି ବହୁତଟି ଜିନିଷ ଆମ୍ବା ଚାଲଦାତ ଆବନି ସାଙ୍ଗେନ ଧରିକିରି କାନା କଥା ଦେନେ ସବୁବେଳେ ନାମେ ସାଙ୍ଗନ ମାଇକୁ ହିଁ ନାମେ ଚାହାନୁ ଇ ଆଗେ ଲଗାନ ଚେଷ୍ଟା ନାନତ ଇ ଆଶା ସାଙ୍ଗେ ଇନା ବାର୍ଜକାର ଆରୁ ଅନେକ କଥା ତାଙ୍କର ନିମାନ ଆକାଶବାଣୀ ଜାତି ଅଶେଷ ଧନ୍ୟବାଦ ଜୁହାର ହଁ ନାଇଁ ଏର ଥିଲେ ନାମେ ଜିଆବଧ ଯେନ୍ତା ନାମ କାଚ ନିଖରାଲ କାତ ଯେ ସୁଖ ଆଉ ଦୁଃଖ ଯୋଡ଼େ ଦିନ ସାମାନ ହିସାବନୁ ବାରାଲି ନାମେ ଜିଆବନ ନାମ ଏକାନେକିରି ଉଜ୍ଜତ ନାମ ଏକାନେକିରି ଏକା ପାବୁନୁ କତ ଯେ ଜିଆନୁ ଜହ ଟିକେ ନାମ ଖୁସିବାସିନୁ ରା ଅଙ୍ଗତ ଆ କଥାନ୍ ନିଜେ ଚିନ୍ତା ନାନ୍ନା କଥା ଆରୁ ହୁ ହିସାବନୁ ନାଲକୁଭି ନାନ୍ନା କଥା ତାମାନ ନାମେ ଆଲାର ହୁର୍ମି ବାକେନ୍ ଚିନ୍ତା ନାନ୍ନାର ଯେ ଯାହା ଭିଲ୍ ମାନ୍ନା ମହାପୁର ଭଗବାନ ଆତିଲି ଧାର୍ମେ ବେଲା ସତଲ ଦାସ ଆସ ଆର୍ଗାଲ ଦାସ ଏତାଲ ଦାସ ଯେତେରି ନେହେରାଲ ଦାସ ନ୍ୟାୟ ଅନ୍ୟାୟ ଏକାବଧ ଏକାନେଦୁ ଯେତେ ତାନ୍ ବିଚାର ନାନାଲ ଦାସ ଆ ପ୍ରକାର ନାମେ ଭାବନା ଆତିଲି ତା ଆତିକି ଲଗାନ ନାମ ନେଖେ ଅନିଷ୍ଟ ମାଲମାନ ଆ ପ୍ରକାର ଚିନ୍ତାଧାରା ନାନ୍ଦାତ ଆରୁ ନାମ ଏକା ନେଇକିରି ଜହ ଜହ ଯେତେର ଗାନେ ମିଶ୍ରତ ଆଉ ଜହକିରି ନାମ ଖୁସିବାସିନୁ ରଥ ଆ କଥାନ୍ ନାମ ନାମେ କୁଣ୍ହା ଲାର୍କାଇ କିଷାନ ସମ୍ପ୍ରଦାୟର ଯେତେ ନାମ ଚିନ୍ତା ନାନ୍ଦାତ ଆଦ୍ଗେ ଲଗାନ୍ତା ନାମ ଭିନ୍ ଭିନ୍ ସାମିଆନୁ ଗୀତ ବାଦ୍ୟ ସାଙ୍ଗେ ନାମ ନାଲଦାତ ତାହନେ ଫେର୍ ଘାଏ ନାମ ଆର୍ ପଦେ ଗୀତୁ ମେନତ ଆ ଗୀତୁ ବହି ପାଡ଼କାନାର ବୁଦ୍ଧଦେବ ବୁଦ୍ଲା ଆରୁ ତମେ ଦଲ ଆରୁ ଇନୁ ନେନେ ଭାଗଚକାନାର ଆବଡ଼ାର ମଞ୍ଜାର ସୁମତି ବାଘ ମାଧୁରୀ ମିଞ୍ଜ କୁଠୁ ଲାକ୍ରା ଉର୍ଦ୍ଧବ ଲାକ୍ରା ଆଉ ଲୁଟନ କିଷାନ

0: ଆପଣ କଣ 17 ବର୍ଷ ପ୍ଲସ ଆର ବର୍ଷକୁ 18 ହବ ନା?
1: ତେବେ ଆପଣ ନିଜର ନାଁ ଭୋଟର ତାଲିକାରେ ସାମିଲ କରିବାକୁ ପ୍ରସ୍ତୁତ ରୁହନ୍ତୁ।
0: 1 January, 1 April, 1 July କିମ୍ବା 1 October 2023 ମସିହାର କୌଣସି ମାସର 1 ତାରିଖ ସୁଦ୍ଧା ଯଦି ଆପଣଙ୍କର ବୟସ 18 ବର୍ଷ ହେଉଛି ତେବେ ଆପଣ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାଁ ଅନ୍ଲାଇନ୍ରେ ଆଗୁଆ ପଞ୍ଜୀକରଣ କରିପାରିବେ 9 November to 8 December 2022 ମଧ୍ୟରେ।
1: ଏଥିପାଇଁ ଆପଣ ଭୋଟର ହେଲ୍ପଲାଇନ୍ ଆପ୍ କିମ୍ବା nbsp.in ଅଥବା voterportal.eci.gov.in ଜରିଆରେ ଆବେଦନ କରିପାରିବେ।
0: ଏବେ ଜାଣିବା କୋଉ ଫର୍ମରେ କ'ଣ ହୁଏ। ଫର୍ମ 6 ରେ ନାମ ପଞ୍ଜୀକରଣ ଏବଂ ଫର୍ମ 6B ରେ ଭୋଟର ଆଇଡି ସହିତ ଆଧାର କାର୍ଡର ସଂଯୋଗୀକରଣ।
1: ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ, ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ।
0: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜନହିତରେ ଜାରି।
2: କଥାଚିତ୍ର ଜିନ୍ଦଗୀ 50-50ର ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ରେଖା ଭରଦ୍ୱାଜ। ଗୀତ ରଚନା ସବିର ଅହମ୍ମଦ। ସଙ୍ଗୀତ ନିର୍ଦ୍ଦେଶନା।

ଏଥର ଦେବଦାସ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଜସ୍ପିନ୍ଦର ନରୁଲା ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

में आई झील मिलाती जुगनू की बारात। सबके होठों में

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର କଲିୟୁଗର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ରାହତ ଫତେ ଅଲ୍ଲୀ ଖାନ, ଗୀତ ରଚନା ଅସୀମ ରଜା, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର ମୁଖ୍ୟାଂଶ।

0: ଆକାଶବାଣୀ ସମ୍ବଲପୁର ଏହାଛିନିର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଖରାନୁ ରକ୍ଷା ପାଇବାର୍ ଲାଗି ଜାରି ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଥି ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀମାନଙ୍କର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥି ଚାଷୀମାନଙ୍କର ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ। 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପନା ଆଉ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପ୍ରଧାନମନ୍ତ୍ରୀ ନିଃଶୁଳ୍କ ବିଜୁଳି ଯୋଜନା ଅଧୀନଥି ଗଲା ଶୁକ୍ରବାର 15,000 ଛାଦ ଉପରେ ସୌର ପ୍ରକଳ୍ପ ହେଲା ସ୍ଥାପନା ସୂଚନା ଦେଲେ ନୂତନ ନବୀକରଣ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ସ୍ନାନଯାତ୍ରା ନୀତିକାନ୍ତି ନେଇକରି ଜିଲ୍ଲା ପୁଲିସ୍ ପ୍ରଶାସନ ତରଫୁ ବୈଠକ ହେଲା ଅନୁଷ୍ଠିତ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ଲାଗି ଆଜି 4:30 ଛତିଶା ନିଯୋଗର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବା ଅନୁଷ୍ଠିତ। ରାଜ୍ୟର ସବୁ ବିଧାନସଭା ମଣ୍ଡଳୀଥି ଗଲାକାଲିନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆନୁଷ୍ଠାନିକ ଭାବେ ହେଉଛେ ମୂଲ। ପହିଲା ଦିନେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘର ଘର ଯାଇକରି 2,59,166 ଜଣ ଭୋଟରଙ୍କୁ ବାଣ୍ଟିଲେ ପରିଗଣନା ଫର୍ମ। ନିକୋଟିନ୍ ଆଉ ତମାଖୁ ନିଶା ବିରୋଧୀ ମୁକାବିଲା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟିଙ୍କର ପୋଲିସ ସହାୟକ ଏଡିସି ଭାବେ ଆଇପିଏସ୍ ଅନନ୍ୟା ଅବସ୍ଥିଙ୍କୁ ମିଳିଲା ନିଯୁକ୍ତି। ପହିଲା ମହିଳା ଭାବେ ଏହି ସମ୍ମାନଜନକ ପଦବୀଥି ରାଜ୍ୟପାଳ ଦେଲେ ନିଯୁକ୍ତି। ଆଇପିଏଲ୍ କ୍ରିକେଟର ଟାଇଟଲ ହାସଲ ଲାଗି ଆଜି ବେଲବୁଡ଼େ ଗୁଜରାଟ ଟାଇଟନ୍ସ ଆଉ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ଫାଇନାଲ ମ୍ୟାଚ୍। ରାଜ୍ୟ କାଲବୈଶାଖୀ ପ୍ରଭାବଥି ଭିନ୍ ଭିନ୍ ଜାଗାନୁ ଜବର ଧୋକାଗୋଡ଼ି ଆଉ ବର୍ଷା ହୋଇଯାଇଛି। ଆଇବା 2 ଦିନ ତକ କାଲବୈଶାଖୀ ବର୍ଷା ଲାଗି ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା ଆଉ ତା ଋତୁରୁ ଫେର୍ ବଢ଼ବାର ସମ୍ଭାବନା ରହିଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଚିହ୍ନର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ
2: ଆରମ୍ଭ କରୁଛୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଉପସ୍ଥାପନା ଦାୟିତ୍ୱରେ ମୁଁ ସ୍ୱିଟି ପାଢ଼ୀ। ବୈଷୟିକ ସହାୟତା କରିଛନ୍ତି ସତ୍ୟରଞ୍ଜନ ପଣ୍ଡା ଏବଂ ପ୍ରକାଶ ଛତ୍ରିଆ।
3: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: आकाशवाणी संबलपुर, हेलो, अनुरोध कार्यक्रम। हेलो,
1: हेलो। हाँ मैडम, नमस्कार। मैडम
0: नमस्कार। आज्ञा, केनु कहुचन के
1: मैडम मु
0: कहुचन?
1: शशिभूषण कौर कहुथिली, रोहनमाल पाटनागर ब्लक ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଆପଣ ହଉଛନ୍ ଆଜିର ଆମର ଫାର୍ଷ୍ଟ କଲର। ଆପଣଙ୍କୁ
1: ଜି
0: ବହୁତ
1: ମ୍ୟାମ୍।
0: ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମ କେ। ଆଜ୍ଞା,
1: ଆଜ୍ଞା
0: ତ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣିବାକେ ଚାହୁଁଛନ୍?
1: ମ୍ୟାଡ଼ାମ, ହିନ୍ଦୀ ଫିଲ୍ମ ହିରୋ ହିରୋ ଫିଲ୍ମର ତୁ ମେରା ହିରୋ ତୁ ମେରା ଜାନୁ ଇ ଗୀତଟା।
0: ବହୁତ ସୁନ୍ଦର ଗୀତଟେ ବାଛିଲେ ଆଜ୍ଞା। ଆପଣ ଅନୁରାଧା ପଡ଼ୱାଲଙ୍କୁ ଶୁଣିବାକେ ଚାହୁଁଛନ୍? ଆଉ କହୁନ ଆଜ୍ଞା, ଆପଣ କେନ୍ତା ଅଛନ୍?
1: ମ୍ୟାଡ଼ାମ ମୁଇଁ ଭଲ ଅଛେ। ମ୍ୟାଡ଼ାମ ଆପଣ କେମିତି ମ୍ୟାମ୍?
0: ବହୁତ ବଢ଼ିଆ, ବହୁତ ଭଲ ଅଛୁ। ଆପଣମାନଙ୍କର କଲ୍ ଆସିଲେ ଆହୁରି ଭଲ ହେଇଯାଇସୁଁ।
1: ହଁ ମ୍ୟାଡ଼ାମ, ସମସ୍ତ ଶ୍ରୋତା ତ କଲ୍ କରୁଛନ୍ତି, ସେଟା ଗୋଟେ ଭଲ ଲାଗେ ମ୍ୟାଡ଼ାମ। ଆଉ
0: ଆଜ୍ଞା ଆଜ୍ଞା, ଆମେ ତ ଟାକିଥିସୁଁ ଏ ଶନିବାର ରବିବାର କି ଯେ ଆପଣଙ୍କ ସାଙ୍ଗେ ଆମେ କଥା ହେମୁ। ଆଉ ଆମର୍ ମନ୍କେ ବି ଭଲ୍ ଲାଗ୍ସି, ଆପଣମାନଙ୍କୁ ବି ଭଲ୍ ଲାଗ୍ସି ବୋଲି ଆମର ଆଶା। ଆଜ୍ଞା, ତ ଶୁଣି ନେମା ଆଜିର ଆମର ପହିଲା ଗୀତ୍କେ ଆପଣଙ୍କର ଆପଣଙ୍କର ପସନ୍ଦରେ। ଆପଣ ଡେଡିକେଟ୍ କରିବାକେ ଚାହୁଁଛନ୍?
1: ମଧୁକେଶ ନାରାୟଣ କଲିକେଶ ନାରାୟଣ।
0: ଠିକ୍ ଅଛି ଆଜ୍ଞା, ଆପଣ ଯାହା ଯାହା ନାଁ ଧରିଲେ ତାଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଡେଡିକେଟ୍ କରିଦେଉଛୁ। ଆଉ ଶୁଣିବା ଆପଣଙ୍କର ପସନ୍ଦର ଗୀତ୍କେ।
1: ମ୍ୟାଡ଼ାମ ନମସ୍କାର।
0: ନମସ୍କାର ଆଜ୍ଞା।

0: आकाशवाणी संबलपुर हेलो अनुरोध कार्यक्रम हेलो हेलो हाँ आज्ञा कहन नमस्कार आज्ञा किए कहन केनु कहन
1: समलपुर डिस्ट्रिक्ट रंगाली ब्लॉक राजापाली नु बुद्धिवंत तंडिया कहछे
0: आपन को बहुत बहुत स्वागत आज्ञा हमर कार्यक्रम के आपन को बहुत बहुत स्वागत हमर कार्यक्रम के
1: आज्ञा
0: आ कहन आज्ञा केनता अछन
1: भल आज्ञा
0: ଆଜ୍ଞା ଆପଣଙ୍କର ଆଡ଼େ ପାଗ କେନ୍ତା ହେଇଛି
1: କାଲି ତ 9 ବଜାରେ ଜୋର ଧୁକା ପବନ ବର୍ଷା ହେଲା
0: ଆଜ୍ଞା ଆଜ୍ଞା ହେତେ ଲାଗି ମୁଇଁ ପଚାରିଲି ଆଉ କହୁନ ଆଜ୍ଞା ଆଜି ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍
1: ମୁକେଶ ଗାଇଥିବା ପଲ ଦୋ ପଲ କା ସାୱର ହୁଁ ଦୋ ପଲ ମେରି କାହାନୀ ଲାଗୁ ପତା
0: ବହୁତ ସୁନ୍ଦର ଗୀତଟେ ବାଛିଲେ ଆଜ୍ଞା
1: ଆଜ୍ଞା
0: ଆପଣଙ୍କର ଆଡ଼େ କେତେ କ୍ଷତିଗ୍ରସ୍ତ ହେଇଛି କାଲି ଧୁକା ଲାଗି
1: ଗଛ ଖୁଟ ଭାଙ୍ଗି ଯାଇଛେ ଲାଇନ ନିତେଇ ଆସିଲା ସକାଳେ
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା ତ ଶୁଣି ନେମା ଆପଣଙ୍କର ପସନ୍ଦର ଗୀତ କେ
1: ଆଜ୍ଞା
0: କାହାକେ ଡେଡିକେଟ କରିବେ
1: ଆମର ଏଇ ଲୟାର ଶାଶ୍ୱତ ପଟେଲ ପସନ୍ଦ
0: ଆଜ୍ଞା ଆଜ୍ଞା ଠିକ ଅଛି ତାଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଡେଡିକେଟ କରିଦେଉଛୁ ଆଉ ଶୁଣମା ଆପଣଙ୍କର ପସନ୍ଦର ଗୀତ କେ
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହେଲୋ ଜୁହାର ଆଜ୍ଞା, କିଏ କହୁଛନ୍, କେନ କହୁଛନ୍, ଆମ ଶ୍ରୋତା ମାନଙ୍କୁ ଟିକେ କହିଦଉ। ଆଜ୍ଞା ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜ୍ଞା
1: ଏଇଟା ବହୁତ ଦିନ ମାନେ ଏଇଟା 8 ନମ୍ବର ପାଲି, ଆଜି ରବିବାର 8 ନମ୍ବର ପାଲି ହେ।
0: ଆଜ୍ଞା
1: ଏଇଟା ଆଜି ଲାଗିଛି।
0: ଆଜ୍ଞା ଆଜ୍ଞା, ହେନ୍ତା ତ ଲାଗୁଥିବା। ଆଜ୍ଞା ଆପଣ ଖାଲି ଚେଷ୍ଟା କରୁଥନ୍, କଣ କହୁଛନ୍? ଆଉ ଆପଣଙ୍କର ଆଡ଼େ ପାଗ କେନ୍ତା? ଆପଣଙ୍କର ଆଡ଼େ କାଲି ବର୍ଷା ହେଇଛି?
1: ହଁ, କାଲି ତ ଜୋରସୋର ବର୍ଷା ହେଇଛି ମାନେ ପାଣି ଯେନ୍ତା, ପବନ ବି ହେନ୍ତା, ଆଉ ଚଢ଼ ବି ହେନ୍ତା ମାନେ।
0: ଆଜ୍ଞା ଆଜ୍ଞା, ଟିକେ ନିଜକୁ ସୁରକ୍ଷିତ କରିକି ରଖିବେ ଆଜ୍ଞା, ହେତକି ଆମେ ଆଶା କରମୁ। ଆଉ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍? ବହୁତ ସୁନ୍ଦର ଗୀତ ବାଛିଲେ ଆଜ୍ଞା, ଆଇ ବହୁତ ସୁନ୍ଦର ଗୀତ ବାଛିଛନ୍। ହଁ ହଁ ଆଜ୍ଞା, କହୁନ। ବହୁତ ବହୁତ ଧନ୍ୟବାଦ।
1: ତାପରେ ପଣ୍ଡିର ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ,
0: ଆଜ୍ଞା,
1: ତାପରେ ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ସେବାରାମ ମେହର, ଗୋବିନ୍ଦ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ ପଣ୍ଡିଆର, ହରେଶ ପରୁଆ, ଲିଙ୍ଗରାଜ ମେହର, ସତ୍ୟଭାମା ମେହର, ସ୍ୱତନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଯୋଗପାଲ ବେହେରା, ତାପରେ କିଶୋର କୋଟା, ତାପରେ ଆମର ଅଛନ୍ ଶଙ୍କର ମେହର, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଗୈ, ଚିତ୍ରକନ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଦିଲେଶ୍ୱର ସାହୁ, ଆନନ୍ଦ ମେହର, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ନାନୀ ଆଉ ଲକ୍ଷ୍ମୀ ନାରାୟଣ ବାଘ।
0: ଆଜ୍ଞା, ଆପଣ ଯାହା ଯାହାଙ୍କ ନାଁ ଧରିଲେ ତାଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ, ଆଜ୍ଞା ଆଜ୍ଞା, ତାଙ୍କୁ ବି ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଏଇ ଗୀତଟା ଡେଡିକେଟ୍ କରିଦେଉଛୁ। ବହୁତ ସୁନ୍ଦର ଗୀତଟେ ବାଜିଛନ୍, ଆସୁନ୍ ଶୁଣି ନେବା ଆପଣଙ୍କର ପସନ୍ଦର ଗୀତକେ।

ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ, ନମସ୍କାର ଆଜ୍ଞା, କେନ୍ତା ଅଛନ୍? ବହୁତ ବଢ଼ିଆ। ଆପଣଙ୍କର ପରିଚୟ ଟିକେ ଦେଇଦଉନ୍। ଆଜ୍ଞା ଆଜ୍ଞା, ଆମେ ତ ଚିହ୍ନି ପାରିଲୁ ଆଜ୍ଞା, ଟିକେ ଶ୍ରୋତାମାନଙ୍କୁ ଟିକେ ଜନାବାର୍ ଲାଗି ପରିଚୟଟା ପଚାରି ଦେଲି। ଆଉ କହୁନ୍ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣିବାକେ ଚାହୁଁଛନ୍? ଜାନ ତେରେ ନାମ ର ଆଜ୍ଞା, ହଁ ଆଜ୍ଞା, ତାର କେନ୍ ଗୀତ ଶୁଣିବାକେ ଚାହୁଁଛନ୍ ଆପଣ? ଆଜ୍ଞା, ବହୁତ ବଢ଼ିଆ, କହୁନ୍।

0: ସୁନ୍ଦର ଗୀତ ବାଛିଲେ ଆଉ ବହୁତ ସୁନ୍ଦର ଗୀତ ଗାଇଲେ ବି ଆଜ୍ଞା। ଆଉ କହୁନ୍ କାକା କେ ଡେଡିକେଟ୍ କରିବେ କେ?
1: ଡେଡିକେଟ୍ କରମା ପ୍ରଥମେ ଆପଣଙ୍କୁ, ତାପରେ ଆଗାମୀ ସମ୍ବଲପୁର ସବୁ କର୍ମ କରିଦିଅନ୍ତୁ। ଆଉ ଆମର

0: କରମଚାନ୍ଦି ସାହୁ ଆମର ଘରେ ଯୋଡ଼େ ଭାଇ ରହୁଛନ୍, ସୁଭଦ୍ର ବାଘ ଆଉ ତେରମେଦ ଭାଇ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଯାହା ଯାହାଙ୍କ ନାଁ ଧରିଲେ ତାଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଡେଡିକେଟ୍ କରିଦେଉଛୁ। ଆଉ ଶୁନମା ଆପଣଙ୍କର ପସନ୍ଦର ଗୀତ କି?
0: ନମସ୍କାର ଆଜ୍ଞା।
1: ନମସ୍କାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହେଲୋ
1: ହ୍ୟାଲୋ
0: ହଁ ଆଜ୍ଞା
1: ଆଜ୍ଞା
0: ଆପଣ
1: ଜୁହାର
0: ଜୁହାର ଆଜ୍ଞା ଆପଣଙ୍କ ପରିଚୟ ଟିକେ ଦେବେ
1: ମୁଁ ଅଶ୍ୱିନୀ କୁମାର ସାହୁ ବରଗଡ଼ ଜିଲ୍ଲା ବିଜେପୁର ଭାଲୁ ବାହାରୁ କହୁଛେ
0: ଆଜ୍ଞା ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜ୍ଞା ଆଉ କହୁନ୍ ଆଜ୍ଞା କେନ୍ ଗୀତ ଆପଣ ଶୁଣବାକେ ଚାହୁଁଛନ୍ ହ୍ୟାଲୋ
1: ହଁ
0: ହ୍ୟାଲୋ ହଁ ଆଜ୍ଞା କହୁନ୍ ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍
1: ଜାନେ କାହାଁ ଗଏ ବୋ ଦିନ
0: ଆଜ୍ଞା ବହୁତ ସୁନ୍ଦର ଗୀତ ବାଛିଛନ୍
1: ମେରେ ନାମ ଜୋକର ଫିଲ୍ମର ଗୀତ ହେ
0: ଆଜ୍ଞା ଆଜ୍ଞା ମେରା ନାମ ଜୋକର କଥାଚିତ୍ରର ଗୀତ ମୁକେଶ ଗାଇଛନ୍ ସେ ଗୀତକେ ଆଉ କହୁନ୍ ଆଜ୍ଞା ଆପଣ କେନ୍ତା ଅଛନ୍
1: ଭଲ ଅଛୁ ଆଜ୍ଞା ଆପଣ
0: ବହୁତ ବଢ଼ିଆ ଅଛୁ ଆଜ୍ଞା ଆଉ କହୁନ୍ ଆଜ୍ଞା ଆପଣଙ୍କର ଆଡ଼େ ପାଗ ଆପଣଙ୍କର ଆଡ଼େ ପାଗ କେନ୍ତା ହେଇଛେ
1: ପାଗ ତ ବର୍ଷା ବହୁତ ହେଲା କାଲ ରାତି
0: ଆଜ୍ଞା ସବୁ ଶ୍ରୋତାମାନେ ଆମର କହୁଛନ୍ କାଲି ବହୁତ ଭୟଙ୍କର ଭାବେ ଧୁକା ଗଡ଼ି ଯାଇଥିଲା ଆଜ୍ଞା ଆଜ୍ଞା ଆଜ୍ଞା ଆଜି ହଉଛେ ବିଶ୍ୱ ତମ୍ବାକୁ ନିଷେଧ ଦିବସ ବୋଲେ ଆପଣ ତାର ଉପରେ ଟିକେ କିଛି କହିବାକେ ଚାହିଁବେ କେଁ
1: ତମ୍ବାକୁ ଦିବସ ହେଇ ନାଇଁ
0: ଆଜ୍ଞା ତମ୍ବାକୁ ନିଷେଧ ଦିବସ ହେ
1: ତମ୍ବାକୁ ଦିବସ ଯେହେତୁ ଆମେ ସେ ଦିବସ କେ ପାଳନ କରିଲେ ଆମେ ପ୍ରତ୍ୟେକ ଦିନ ଆମେ ତମ୍ବାକୁ ଦିବସ ହିଁ ପାଳନ କରିବା କଥା ସେ ତମ୍ବାକୁ କେ ଆମେ ଦୂର ରହିବାର କଥା ତମ୍ବାକୁ ଗୋଟେ ହାନିକାରକ ହେ ସେଥିଲାଗି ବହୁତ ଲୋକ ମରୁଛନ୍
0: ଆଜ୍ଞା
1: କେତେ ବେମାର ମନେ ହେଇକରି ମରୁଛେ ମରୁଛନ୍
0: ଆଜ୍ଞା
1: ଲୋକ ସେଥିଲାଗି ଆମେ ସେଟାକେ ସତର୍କ ରହିବା କଥା ସେତାନୁ ମାଦକ ଦ୍ରବ୍ୟ ହିଁ ନିଛିବାର କଥା ଆମେ
0: ଆଜ୍ଞା ଆଜ୍ଞା ଠିକ କଥା କହୁଛନ୍ ଆଜ୍ଞା ଧୂମ୍ରପାନଟା ବି ଖରାପ ହେ ତମ୍ବାକୁ ବି ଖରାପ ହେ ଯେନ୍ଟାକି ଆମକୁ ସବୁଥିରୁ ଭୟଙ୍କର ରୋଗ ଯେନ୍ଟା କ୍ୟାନ୍ସର ସେଟା ସେ ତାର ମୁଖ୍ୟ କାରଣ ହିଁ ଆଏ ଇ ତମ୍ବାକୁଟା ଆଜ୍ଞା ତ ଆମେ ସମସ୍ତଙ୍କୁ
1: କବିତାଟେ କହିବା ଗୋଟେ ମହାନ ଲାଗି ଗୋଟେ କବିତାଟେ
0: ଆଜ୍ଞା ଆଜ୍ଞା ଠିକ ଅଛେ
1: ଶୁଣନ୍ ଟିକେ
0: ଆଜ୍ଞା କହୁନ୍
1: ଧରତି ନୁ ଭାରି କିଏ ତୋର ସରି ଧରତି ନୁ ଭାରି କିଏ ତୋର ସରି ଗୁଟେ ନ ଖର ନା ସେନ ସସେ ଭରା ମମତା ମୟୀ ତୁହି ଆଉ ମୋର ମା ସେନ ସସେ ଭରା ମମତା ମୟୀ ତୁହି ଆଉ ମୋର ମା ଦଶ ମାସ ବୁହି ଜନମ ଦେଲୁ ଗୋ ମା ସେକି ଦେଲୁ ଲମେଇ କୋଲ ଜହ୍ନ ମା ଖେଇ ଭାତ ଖୁଆଇ ଦଉ କରି କରି ଗୋଲ ଗୋଲ ପେଟେ ପିଠି ଅଣ୍ଟେ ବୁହି କରି ଗୋ ମା ପେଟେ ପିଠି ଅଣ୍ଟା ବୁହି କରି ଗୋ ମା ବଢେଇ ଚୁଲେ ଦୁଲେ ଦୁଃଖ ଦରଦ ଗୋ ମା ଛୁଏରାନେ ମାଡେ ଶୋଇଥିଲେ ତୋର କୁଲେ ଗନି ନାଇଁ ଜାନୁ କାଇଁ ଗୋ ମା ଗନି ନାଇଁ ଜାନୁ କାଇଁ ଗୋ ମା ତୁଇ ଦେଇ ଦେସୁ ଜହ ଜହ ଜାନସୁ କି ନାଇ ଜାନୁ ୱାନ କରି କହ ଗୋ ମା ଟିକେ କହ ଜାନସୁ କି ନାଇ ଜାନୁ ୱାନ କରି କହ ଗୋ ମା ଟିକେ କହ ଚଟେ ମାଗଲେ ଦୁଇ ଚଟୁ ଦେସୁ ଚଟେ ମାଗଲେ ଦୁଇ ଚଟୁ ଦେସୁ ମୁଠେ ମାଗଲେ ଅଟେ ଘର ସେ ମାଗଲେ କୁଲେ ବସେଇ ଗୋ ମା ଖୁଇ ଦେସୁ ଗୋ ମା ପେଟେ ଧୁଇଲ ବାୟଲ ଯଦି ଟିକେ ଲାଗିଗଲେ ପନ୍ତେ ଦେସୁ ଗୋ ଝାରି ହିଟି ହୁଟା ପଲେ ମୁଇଁ କେନ୍ ଠାନେ ତୁଇ ହେସୁ ପିଟି ମାରି ଘରୁ ବାହାରିଲେ ଆର ଥର ଲେଖା ବାଟ ଘାଟ ଯାଉ ଦେଖି ଘରୁ ବାହାରିଲେ ଆର ଥର ଲେଖା ବାଟ ଘାଟ ଯାଉ ଦେଖି ଶୁଭେ ଯୋଉ ପୁଅ ଶୁଭେ ଆସୁ ବୋଲି ଭାବନାଟେ ମନେ ରଖି ଏକ କେ ଯେନ୍ତା ଏକ ପତା ଯୁଗି ଥିସି ଏକ କେ ଯେନ୍ତା ଏକ ପତା ଯୁଗି ଥିସି ମତେ ହେନ୍ତା ଯୁଗି ଥିସୁ ତୁଇ ତୋର ଭାବନା କେ ବୁଝି ପାରମି ଗୋ ମା ତୋର ଭାବନା କେ ବୁଝି ପାରମି ଗୋ ମା ଯଦି ମନୁଷ ହେଇଥିମି ମୁଇଁ ଯଦି ମନୁଷ ହେଇଥିମି ମୁଇଁ ଯଦି ମନୁଷ ହେଇଥିମି ମୁଇଁ
0: ବହୁତ ସୁନ୍ଦର ଆଜ୍ଞା ବହୁତ ସୁନ୍ଦର ମାଙ୍କ ତୁଳନା କେନ୍ସିନ ନାଇଁ ନ ଆଜ୍ଞା ଆପଣ କବିତା ମାଧ୍ୟମତି ଯେତ୍କି ବି କହୁଛନ୍ ସେଟା ବି ମାଆ ଲାଗି ବହୁତ କମ୍ ହେ ନା କାଣା ଆଜ୍ଞା ଆଜ୍ଞା ତ ଠିକ୍ ଅଛେ ଆଜ୍ଞା ଶୁଣି ନେମା ଆପଣଙ୍କର ପସନ୍ଦର ଗୀତ କେ
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା ନମସ୍କାର
1: ଜୁହାର
0: ଜୁହାର।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମରେ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ। ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଏବଂ ପ୍ରକାଶ ଛତ୍ରିଆ।
1: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5:00 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର ମୁଖ୍ୟାଂଶ।
2: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଚଲତି ଖରା ମାସେ ଦେଖାଦେଇଥିବାର ଜବର ଗରମ ଗୁଲଗୁଲି ସମ୍ୟାଥି ଅତ୍କା ସତର୍କତା ରହିବାର ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ର 134 ନମ୍ବର ସଂସ୍କରଣଥି ଖରାନୁ ରକ୍ଷା ପାଇବାର ଲାଗି ସରକାରୀ ବିଭାଗ ତରଫୁ ଜାରି ନିର୍ଦ୍ଦେଶାବଳୀକେ ପାଳନ କରବାର ଲାଗି କହିଲେ ପ୍ରଧାନମନ୍ତ୍ରୀ। କୃଷି ଅର୍ଥନୀତିକେ ଗତିଶୀଲ କରବାରଥି ଆମ୍ ଚାଷ ଖୁବ୍ ସହାୟକ ହୋଇଛେ। ଗାଁ ଇଲାକାର ଆମ୍ ବିଶ୍ୱ ଦରବାରଥି ପହଞ୍ଚି ପାରିଛେ। ଆମ୍ ଚାଷ ସହିତ ଜଡ଼ି ଚାଷୀମାନଙ୍କର ଉଦ୍ୟମକେ ପ୍ରଶଂସା କରିକରି କହିଲେ ପ୍ରଧାନମନ୍ତ୍ରୀ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାର ଖେଳାଳିମାନଙ୍କୁ ଶ୍ରୀ ମୋଦି ଜଣାଲେ ଅଭିନନ୍ଦନ। 100 ମିଟର ଦୌଡ଼ ପ୍ରତିଯୋଗିତାଥି ନୂଆ ରେକର୍ଡ ସ୍ଥାପନା କରିଥିବାର ଗୁରିନ୍ଦର ବୀର ସିଂ ଆଉ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ଜବର ଗରମ ସମିଆଥି ବେଲପନା ସ୍ୱାସ୍ଥ୍ୟ ଲାଗି ହିତକାରକ ଓଡ଼ିଶାର ବେଲପନାକେ ପ୍ରଶଂସା କରିକରି କହିଲେ ପ୍ରଧାନମନ୍ତ୍ରୀ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ପ୍ରଧାନମନ୍ତ୍ରୀ ନିଶୁଳ୍କ ବିଜୁଳି ଯୋଜନା ଅଧୀନଥି ଗଲା ଶୁକ୍ରବାର ରେକର୍ଡ ସଂଖ୍ୟକ 15,000 ଛାଦ ଉପରେ ସୌର ପ୍ରକଳ୍ପ ହୋଇଛି ସ୍ଥାପନା। ସୂଚନା ଦେଲେ ନୂତନ ଆଉ ନବୀକରଣ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ରାଜ୍ୟର ସବୁ ବିଧାନସଭା ମଣ୍ଡଳୀଥି ଗଲାକାଲିନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆନୁଷ୍ଠାନିକ ଭାବେ ହୋଇଛି ମୂଲ। ପହିଲା ଦିନେ ବିଏଲ୍ଓମାନେ ଘରକେ ଘର ଯାଇକରି 2,59,066 ଜଣ ଭୋଟରଙ୍କୁ ବାଣ୍ଟିଲେ ପରିଗଣନା ଫର୍ମ। ବୌଦ୍ଧ ଜିଲ୍ଲାନୁ ଏସ୍ଆଇଆର୍ କାର୍ଯ୍ୟକ୍ରମକେ ଜନସାଧାରଣ ଭିତରେ ସଚେତନତା ବଢ଼ବାର ଉଦ୍ଦେଶ୍ୟ ଆଜି ଖାସ୍ ପ୍ରଚାର ରଥର କରାଗଲା ଶୁଭାରମ୍ଭ। ସମ୍ବଲପୁର ଜିଲ୍ଲାନୁ ମୂଲ ହେଲା ଏସ୍ଆଇଆର୍ କାର୍ଯ୍ୟକ୍ରମ। ବିଏଲ୍ଓମାନଙ୍କୁ ସହଯୋଗ କରିକରି ସଠିକ୍ ତଥ୍ୟ ଦେଇକରି ନିର୍ଭୁଲ ଭାବେ ଭୋଟର ତାଲିକା ପ୍ରସ୍ତୁତି ସହଯୋଗ କରିବାର ଲାଗି ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଲେ ସମ୍ବଲପୁର ଜିଲ୍ଲାପାଳ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଏହାଦେ ଚାଲିଛେ ଛତିଶା ନିଯୋଗର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଣିଙ୍କ ଅଧ୍ୟକ୍ଷତାରେ ଚାଲିଛେ ବୈଠକ। ଏହା ଛିନ୍ନ ମୁଖ୍ୟ ଖବର ନୁଶେଷ ହେଲା। ଆଇତାର ପରର ମୁଖ୍ୟ ଖବର ଶୁଣିପାରିବେ 6:05।
3: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ।

0: ଏକଲା ଅଛି, ଠିକରେ ଥିବ କି ନାହିଁ, ସବୁ ପ୍ରକାର ଭୟ ରହୁଛି। ତ ତାଙ୍କୁ ଲାଗୁଛି କି ବାହା କରିଦେଲେ ଗୋଟେ ବହୁତ ବଡ଼ ଦାୟିତ୍ୱ ତାଙ୍କର ସରିଯିବ ବୋଲି। ତ ସେସବୁ ବିଷୟକୁ ତାକୁ ଯଦି ସେତିକି ଭାବରେ ଆମେ ତାକୁ ମାନସିକ ଭାବେ ଶାରୀରିକ ଭାବେ ସୁଦୃଢ଼ କରିବା, ତାହେଲେ ସିଏ ବି ଜାଣିପାରିବ ଯେ ମୋର ସୁରକ୍ଷା ବ୍ୟବସ୍ଥା ମାଆ ବାପାଙ୍କ ଉପସ୍ଥିତିରେ ବି ଅଛି, ଅନୁପସ୍ଥିତିରେ ବି ଅଛି। ତ ସେହିସବୁ ଦୃଷ୍ଟିରୁ ଛୁଆଟାକୁ ସବୁ ଦୃଷ୍ଟିରୁ ଶିଳ୍ପାଞ୍ଚଳର ଦାୟିତ୍ୱ ରହୁଛି ଯେ ଆମେ କେମିତି ତା'ର ସୁରକ୍ଷା ବ୍ୟବସ୍ଥା, ଖାଲି ଯେ ନୁହେଁ ମାନେ ପୁଅଟେ ଅଛି ଆଉ ପୁଅର ସୁରକ୍ଷା ବ୍ୟବସ୍ଥା, ଝିଅର ବି ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟର ବ୍ୟବସ୍ଥା, ଶିକ୍ଷାର ବ୍ୟବସ୍ଥା, ତାଙ୍କର ବଞ୍ଚିବାର ବ୍ୟବସ୍ଥା, ଏ ସବୁ ଦୃଷ୍ଟିକୁ ସେମାନେ ଟିକେ ଆହୁରି ବିଶେଷ ବିଶେଷ ଧ୍ୟାନ ଦେଲେ ବହୁତ ଭଲ ହେବ।
1: ନିଶ୍ଚିତ ଭାବରେ, କିନ୍ତୁ ବେଳେବେଳେ ଦେଖାଯାଏ ଯେ ଯେଉଁଠି ଶିଳ୍ପ କାରଖାନା ଗଢ଼ି ଉଠେ ତା'ର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ କର୍ତ୍ତୃପକ୍ଷ ମଧ୍ୟ କାର୍ଯ୍ୟ କରନ୍ତି ଏବଂ ତାକୁ ଆଧାର କରିକି ଆଖପାଖ ଅଞ୍ଚଳରେ ଆହୁରି ଗୋଟିଏ ବସ୍ତି ଗଢ଼ି ଉଠେ ଏବଂ ଗୋଟିଏ ରୋଜଗାରର ପନ୍ଥା ମଧ୍ୟ ସୃଷ୍ଟି ହୁଏ, ଅନେକ ଦୋକାନ କରନ୍ତି, ଅନେକ ବ୍ୟବସାୟ କରନ୍ତି। ତ ଏଭଳି ଭାବରେ ଗୋଟିଏ ଆର୍ଥିକ ଉନ୍ନତି ଘଟିବାର ସମ୍ଭାବନା ଥାଏ ସେ ଅଞ୍ଚଳରେ। କିନ୍ତୁ ପରୋକ୍ଷରେ ଯଦି ଦେଖିବା ଯେ ସେଇଥିପାଇଁ ସେ ଅଞ୍ଚଳର ଶିଶୁମାନେ ନିୟୋଜିତ ହୁଅନ୍ତି ସେ ପ୍ରକାର ଗୋଟିଏ ବ୍ୟବସ୍ଥା ଭିତରେ, ଏବଂ ତାଙ୍କର ଯେଉଁ ଅଧିକାର କଥା ଆପଣ ଯେଉଁ କହୁଛନ୍ତି, ଶିକ୍ଷା ପାଇବାର ଅଧିକାର କିମ୍ବା ସ୍ୱାସ୍ଥ୍ୟକର ପରିବେଶରେ ରହିବାର ଯେଉଁ ଅଧିକାର କିମ୍ବା ଯେଉଁ ସୁରକ୍ଷିତ ଭାବରେ ରହିବାର ଅଧିକାର, ତାହା ବାଧାପ୍ରାପ୍ତ ହୁଏ। ତ ସେସବୁ ଜିନିଷକୁ କିଭଳି ଭାବରେ ସେମାନେ ପାଇପାରିବେ ଏବଂ ତା'ର ଫାଇଦାଟା ନେଇ କି ନିଜ ଜୀବନକୁ ଗଢ଼ିପାରିବେ, ସେ ଦିଗରେ ଆମ ସମସ୍ତଙ୍କର କ'ଣ କର୍ତ୍ତବ୍ୟ ହେବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ଆଇନ କ'ଣ କହୁଛି?
0: ପ୍ରଥମତଃ ହେଉଛି ଆମର ଗୋଟେ ଭାରତୀୟ ନାଗରିକ ହିସାବରେ, ଆଉ ଆମ ଦେଶର ଆମେ ନାଗରିକ ହିସାବରେ ଆମମାନଙ୍କର ବହୁତ ବଡ଼ ଦାୟିତ୍ୱ ହେଉଛି ଯେ ଆମେ ଶିଶୁମାନଙ୍କୁ ଆମର ସୁରକ୍ଷା ପାଇଁ, ଶିକ୍ଷା ପାଇଁ ସବୁ ବିଷୟରେ ଆମମାନଙ୍କର ନିଜ ନିଜର କିଛି କିଛି ଦାୟିତ୍ୱ ରହିଛି। ଆମମାନେ ଭାବିବୁନି ଯେ ଆମ ଘରେ ଖାଲି ଛୁଆ ଅଛନ୍ତି ଆଉ ଆମ ଛୁଆକୁ ଆମେ ପାଠ ପଢ଼େଇଦେଲୁ, ତାକୁ ମଣିଷ କରିଦେଲୁ, ତାକୁ ଛାଡ଼ିକିରି ବି ଆମର ପାରିପାର୍ଶ୍ୱିକ ପରିବେଶ ଭିତରେ ଯେଉଁ ଛୁଆମାନେ ଅଛନ୍ତି ତାଙ୍କର ପଢ଼ା ପ୍ରତି ଯଦି ଆମେ ସମସ୍ତେ ଟିକେ ଟିକେ ଧ୍ୟାନ ଦେବୁ, ଶିଳ୍ପାଞ୍ଚଳର ବୃଦ୍ଧି ସାଙ୍ଗେ ସାଙ୍ଗେ ପାଖଆଖ ଲୋକଙ୍କୁ କାର୍ଯ୍ୟରତ କିଛି କିଛି ସେମାନଙ୍କୁ ଦୋକାନ କରିବାକୁ ସୁଯୋଗ ମିଳୁଛି, ଆଉ ସେମାନେ ସେଥିରେ ତାଙ୍କର ଆର୍ଥିକ ସାହାଯ୍ୟ ସେମାନଙ୍କୁ ହେଉଛି, ଆଉ ସେମାନେ ତାଙ୍କର ନିଜ ଜୀବନକୁ ବି ଅର୍ଥର ସାହାଯ୍ୟରେ ନିଜର ଜୀବନକୁ ବି ସେମାନେ ସେଠି କାର୍ଯ୍ୟରତ ରହିକି କିଛି କିଛି କରିପାରୁଛନ୍ତି। କିନ୍ତୁ ଗୋଟେ ଜିନିଷ ହେଉଛି ସେମାନେ ସେଇ ସ୍ଥାନର ନଥାନ୍ତି। ପ୍ରଥମ ଜିନିଷ, ଯେଉଁ ଲୋକମାନେ ବିସ୍ଥାପିତ ହୋଇକରି ସେଇ ଜାଗା ଛାଡ଼ିକି ଯାଇଥାନ୍ତି, ସେ ଜାଗାରେ ଅଲଗା ଲୋକମାନେ ଆସିକି ରହନ୍ତି, ତ ସେଇଥିରେ କ'ଣ ହୁଏ, ବିସ୍ଥାପିତ ଲୋକଙ୍କର ଯେମିତି ସ୍ଥାନାନ୍ତର ହେଲେ ବହୁତ, ଗୋଟେ ବହୁତ ସାଧାରଣ ଉଦାହରଣ ଦେଉଛି, ଏବେ ଆମେ ଆମ ନିଜ ଘର ଛାଡ଼ିକି ଯେତେବେଳେ ନୂଆ ଜାଗାଟାକୁ ଯାଉ, ଆମକୁ ସେ ଜାଗା ସାଙ୍ଗରେ ମିଳି ମାନେ ଲୋକଙ୍କ ସାଙ୍ଗେ ମିଳିମିଶି ରହିବା ପାଇଁ ଆମକୁ ଯେମିତି ବହୁତ ସମୟ ଲାଗେ, ମାନସିକ ଭାବେ ଶାରୀରିକ ଭାବେ ଆମେ ସେ ସ୍ଥାନ ସାଙ୍ଗରେ ଆଡ଼ଜଷ୍ଟ ହେବାଟା ଆମ ଲାଗି ବହୁତ ସମୟ ଲାଗେ, ଠିକ୍ ସେଇ ଜିନିଷ ଛୁଆଟା ଲାଗି ବି ହୁଏ। କିନ୍ତୁ ଛୁଆଟା ଯେହେତୁ କହିପାରେନି, ତା'ର ମନର ଭାବ ସେ ପ୍ରକାଶ କରିପାରେନି, ସେଇଟା ସେଇ ପରିବେଶର ଲୋକମାନଙ୍କୁ ସେସବୁ ଜିନିଷ ଜାଣିବା ଦରକାର, ଆଉ ସେମାନଙ୍କୁ ସେଇ ଅନୁସାରେ ସେଇ ଯେଉଁ ପାଖଆଖ ଅଞ୍ଚଳରେ ଯେଉଁ ଲୋକମାନେ ଥାଆନ୍ତି, ଯେଉଁ ଛୁଆମାନଙ୍କୁ ନେଇକି କାମ କରାନ୍ତି, ସେମାନେ ତାଙ୍କର ସ୍ୱାର୍ଥ ପାଇଁ କରନ୍ତି, ସେମାନେ ତାଙ୍କ ସୁବିଧା ଯେ କମ୍ ଦରମାରେ ଛୁଆଟା କିଛି କହିପାରିବନି, ତା ଘରର ଆର୍ଥିକ ଅବସ୍ଥା ଠିକ୍ ନାହିଁ, କମ୍ ଦେଲେ ବି ସେ କହିବନି। ତ ସେଇ ଜିନିଷଟା ଯଦି ତାଙ୍କ ଘର ସାଙ୍ଗରେ କି ସେମାନଙ୍କ ସାଙ୍ଗେ ସେଇଠ ଲୋକମାନେ ଯଦି ମାନେ ପାଖଆଖ ଅଞ୍ଚଳର ଯେଉଁ ନ ବିସ୍ଥାପିତ ହୋଇଥିବା ଲୋକମାନେ ଯଦି ସେଇ ପ୍ରକାର ବ୍ୟବହାର କରିବେ, ତାହେଲେ ତାଙ୍କର କ'ଣ ଅବସ୍ଥା ହେବ? ଆମର ସେଇ ଜିନିଷଟା ବି ଜାଣ, ଆମର ଯାହା ଆମ ଭିତରେ ଆମେ ମାନେ ବଡ଼ମାନେ ଆମେ କହିଦେଉଛୁ, ଶିଶୁମାନେ କହିପାରନ୍ତି ନାହିଁ। ଇଣ୍ଡିଭିଜୁଆଲ ରାଇଟ୍ସ, ଗୋଟେ ଛୁଆର ଇଣ୍ଡିଭିଜୁଆଲ ରାଇଟ୍ସ ବି ଅଛି, ସେ ନିଜର ମନର ମାନେ ନିଜେ ମନେ ଭାବିପାରିବ କେଉଁଟା ତାକୁ ଠିକ୍ ଲାଗୁଛି କି କେଉଁଟା ଭୁଲ ଲାଗୁଛି, କେଉଁଟା ଭଲ ଲାଗୁନି କେଉଁଟା ଖରାପ ଲାଗୁନି, ସେ ଜିନିଷ ବି ଅଛି। ଆଉ ଗୋଟେ ଅଛି ଫ୍ରିଡମ୍ ଫ୍ରମ୍ ଫିୟର୍, ଯେଉଁଟାକି ତାକୁ କୌଣସି ବିଷୟ ଭୟ ଯେମିତି ଦେବନି, ଆଉ ସେ ପରିବେଶ ଭିତରେ ସେ ରହୁଥିବ ସବୁବେଳେ ଭୟରେ ବଞ୍ଚୁଥିବ, ସେହି ପରିସ୍ଥିତିରେ ସେମାନଙ୍କ ଲାଗି ଏଠି ଆମର ଜଣାତରେ ହଉ ଅଜଣାତରେ ସେଠି ତ ଅଧିକାର କ୍ଷୁର୍ଣ୍ଣ ହେଉଛି,
1: ନିଶ୍ଚିତ ଭାବରେ କ୍ଷୁର୍ଣ୍ଣ ହେଉଛି। ତ ଏଇ ଯେଉଁ ଅଧିକାର କ୍ଷୁର୍ଣ୍ଣ ହେଉଛି ଯେ ସେମାନେ ତାଙ୍କର ସ୍ୱଚ୍ଛଳ ସୁନ୍ଦର ଭାବରେ ନିଜର ଜୀବନକୁ ସ୍ୱତନ୍ତ୍ର ଭାବରେ ବଞ୍ଚିବାର ଯେଉଁ ଅଧିକାର ରହିଛି ସେଠୁ ମାନେ ସେମାନେ ବଞ୍ଚିତ ହେଲେ, ତା ସହିତ ଭୟର ବାତାବରଣ ଭିତରେ ସେମାନଙ୍କୁ ରହିବାକୁ ପଡ଼ିଲା। ତ ଏସବୁ ଜିନିଷ କିଭଳି ଭାବରେ ସେମାନେ ଜାଣିପାରିବେ ଏବଂ ସେଇ ଯେଉଁ ଅଧିକାର ଗୁଡ଼ିକୁ କିଭଳି ଭାବରେ ତାଙ୍କୁ ଦିଆଯାଇପାରିବ ସେଥିପାଇଁ କ'ଣ ସବୁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ଯଦ୍ୱାରା ସେମାନେ ଜାଣିପାରିବେ ଏବଂ ତାଙ୍କ ଜୀବନକୁ ଠିକ୍ ଢଙ୍ଗରେ ସେମାନେ ବଞ୍ଚିପାରିବେ?
0: ଏଥିପାଇଁ ଆମକୁ ପ୍ରଥମେ ତ ଆମେମାନେ ଗୋଟେ ଗୋଟେ କମିଟି ବନା ହେବ, ଗ୍ରାମୀଣ ସ୍ତରରେ ଯେଉଁ କମିଟି ବନା ହେବ, ଗାଁର ଜଣେ ମୁଖିଆ ରହିବେ, ଗୋଟେ ସେଇଥିରେ ଗାଁର ଗୋଟେ ଯେଉଁ ଶିକ୍ଷିତ ଥିବା ଟିକେ ଶିଶୁ ଗୋଟେ ରହିବ, ଗାଁର ସେ ଆଙ୍ଗନବାଡ଼ି ଦିଦି ରହିବ, ସେଥିରୁ ଆଶା ୱାର୍କର ରହିବେ, ସେଇଥିରୁ ଆଉ କିଛି ବୟସ୍କ ଲୋକ ସେଇଥିରେ ସେ କମିଟିର ମେମ୍ବର ହେବେ। ଏଇଟା ଗଲା ଗ୍ରାମୀଣ ଲେବୁଲ୍ ମାନେ ଗ୍ରାମ ଲେବୁଲ୍
1: ଗ୍ରାମାଞ୍ଚଳରେ
0: ଗ୍ରାମାଞ୍ଚଳରେ। ଦ୍ୱିତୀୟରେ ହେଲା ପଞ୍ଚାୟତ ଲେବୁଲ୍ରେ, ପଞ୍ଚାୟତ ସ୍ତରରେ ଯେଉଁଟା ହେଲା ସେଥିରେ ସରପଞ୍ଚ ରହିବେ, ସେଥିରେ ବି ଆଙ୍ଗନବାଡ଼ି ଦିଦି ଦୁଇ ଜଣ ରହିବେ, ଆଶା ଦିଦି ରହିବେ, ଜଣେ ଶିକ୍ଷକ ରହିବେ, ସେଥିରେ ଗୋଟେ 6-12 ଭିତରେ ଗୋଟେ ଛୁଆ ରହିବେ ସ୍କୁଲର, ତାଙ୍କର UP ସ୍କୁଲର ଜଣେ ଶିକ୍ଷକ ଆଉ ହାଇସ୍କୁଲର ଜଣେ ଶିକ୍ଷକ ରହିବେ। ସେମାନେ ପ୍ରତ୍ୟେକ 3 ଥରେ ତାଙ୍କର ମିଟିଂ କରିବେ। ଗାଁର ଯଦି ଆହୁରି କୌଣସି ଲୋକ ସେଥିରେ ବସିକରି ଛୁଆମାନଙ୍କର ସମସ୍ୟା ବିଷୟରେ ସେମାନେ ଯଦି କିଛି ଚର୍ଚ୍ଚା କରିବେ, ସେଇ ଚର୍ଚ୍ଚାରେ ସେମାନେ ତାଙ୍କର ଗ୍ରାମର ମୁଖ୍ୟ ବିଷୟ, ଶିଶୁମାନଙ୍କର କେଉଁ କେଉଁ ସ୍ତରରେ ସମସ୍ୟା ଅଛି ସେସବୁକୁ ସେମାନେ
1: ଚିହ୍ନଟ କରିବେ
0: ଆଉ ତାଙ୍କର ସେ ସମସ୍ୟାର ସମାଧାନର ସେମାନେ ସେଠି ବାଟ ଖୋଜିକି ବାହାର କରିବେ। ଆଉ ସେଇଟାର ପ୍ରସ୍ତାବ ଆଣିକି ଜିଲ୍ଲା ସ୍ତରରେ ଯେଉଁ ଅଛି ଆମର ଅଫିସ, ସେଠି ଆସିକି ସେମାନେ ଦେବେ।
1: ତ ସେଇଠି ଶିଶୁ ସୁରକ୍ଷା ଅଧିକାରୀ ଭାବରେ ଆପଣଙ୍କର କ'ଣ କର୍ତ୍ତବ୍ୟ ରହିଛି ଯେ କିଭଳି ଭାବରେ ଶିଶୁମାନେ ସୁରକ୍ଷିତ ଆକାରରେ ରହିପାରିବେ, ସେ ଦିଗରେ କ'ଣ ପଦକ୍ଷେପ ନିଆଯାଏ?
0: ସେଇଠି ଆମେ କ'ଣ, ସେଇ ଜାଗାରେ ଆମେ କ'ଣ କରୁ, ସମସ୍ତେ ଯାଇକିରି ଆମେ ସେ କମିଟିର ମିଟିଂ ହୁଏ, ଗାଁ ସ୍ତରରେ ଆମମାନେ ସେସବୁ ଲିପ୍ଲେଟ୍ ସବୁ ବଣ୍ଟା ହେଉଛି ଏବେ, ଆଉ ଗାଁ ସ୍ତରରେ ଆଙ୍ଗନବାଡ଼ି ଦିଦିମାନଙ୍କର ଯେଉଁ ତାଙ୍କର ସେକ୍ଟର ମିଟିଂ ହେଲା ସେଠିକୁ ଯାଉ, ସ୍କୁଲମାନଙ୍କର ଆମର କ୍ୟାମ୍ପ କରାହୁଏ, ସ୍କୁଲମାନଙ୍କରେ ଯାଇକି କ୍ୟାମ୍ପ କରୁ ଆମେ। କ୍ୟାମ୍ପ ସେମିତି କ୍ୟାମ୍ପ କଲେ ତ ଛୁଆମାନେ ଏତେ ଜଲ୍ଦି ଧରିପାରିବେନି, ଚିତ୍ରାଙ୍କନ ପ୍ରୋଗ୍ରାମ କରାହେଲା କି କୌଣସି ପ୍ରକାର ଗୀତ କମ୍ପିଟିସନ୍ ହେଲା କି ନାଚ କମ୍ପିଟିସନ୍ ହେଲା, ଏମିତି ମାଧ୍ୟମ କରାହେଇଛି, କିଛି କିଛି ପ୍ରୋଗ୍ରାମ କରିକି ସେ ପ୍ରୋଗ୍ରାମ ମାଧ୍ୟମରେ ଆମେ ଶିଶୁମାନଙ୍କର ଅଧିକାର, ଶିଶୁମାନଙ୍କର କ'ଣ ତାଙ୍କର ଦାୟିତ୍ୱ କ'ଣ ଅଛି, ସେମାନଙ୍କର କେଉଁ କେଉଁ ବିଷୟରେ କେଉଁଟା ଭଲ କେଉଁଟା ମନ୍ଦ ସେ ବିଷୟରେ ଜାଣିବାର, କେଉଁ କେଉଁ ଜାଗାରେ ତାଙ୍କର ଅଧିକାର ଅଛି, ସେମାନେ କେଉଁ କେଉଁ ଜାଗାରେ କହିବାର ଦରକାର ଅଛି, ସେସବୁ ବିଷୟ ସେମାନଙ୍କୁ ଦିଆଯାଉଛି ଶିକ୍ଷା।
1: ଏଇଠି ଆଉ ଗୋଟେ କଥା କହିବେ ଯେ ଧରନ୍ତୁ ଯେକୌଣସି ଗୋଟେ ଜାଗାରେ ଜଣେ ଯଦି ଶିଶୁ ଏ ପ୍ରକାର ପରିବେଶରେ ପଡ଼ିକି ତାର ଯେଉଁ ଅଧିକାର ସବୁ କ୍ଷୁର୍ଣ୍ଣ ହେଉଛି ଏବଂ ଯେଉଁ ଅଧିକାର ସେ ପାଇବା କଥା ସବୁବେଳେ ସେ ଶୋଷିତ ହେଲା ଏବଂ ତାର ଅଧିକାରରୁ ବଞ୍ଚିତ ହେଲା, ଏଭଳିଆ ଯଦି ଆପଣଙ୍କ ପାଖରେ ଯଦି କିଛି ଦୃଷ୍ଟିଗୋଚର ହୁଏ ତେବେ ଆପଣଙ୍କର କ'ଣ ପଦକ୍ଷେପ ରୁହେ ଏବଂ କିଭଳି ଭାବରେ ସେ ତାର ସୁରକ୍ଷିତ ଆକାରରେ ରହିପାରିବ, ସେ ଦିଗରେ ଆପଣଙ୍କର କ'ଣ କାର୍ଯ୍ୟପନ୍ଥା ରହିଥାଏ?
0: ଆମର ଏଇଥିରେ ମାନେ ଗୋଟେ ଚାଇଲ୍ଡ ଲେବର ରେସ୍କ୍ୟୁ ଟିମ୍ ଗୋଟେ ବନା ହେଇଛି, ସେ ଟିମ୍ରେ ଆମେ ଅଛୁ କିଛିଟା ମେମ୍ବର, ସେଥିରେ ଲେବର ଅଫିସର ବି ଅଛନ୍ତି, ଆଉ ଆମର ଚାଇଲ୍ଡ ଲାଇନ୍ ଯେଉଁ ଅଛି 1098 ସେ କାର୍ଯ୍ୟ କରୁଛନ୍ତି। ସେମାନେ ଯଦି କେଉଁଠୁ ଖବର ପାଇଲେ କି ଆମର କର୍ମକର୍ତ୍ତାମାନେ କିଏ ଯଦି କୌଣସି ଖବର ପାଇଲେ ସାଙ୍ଗେ ସାଙ୍ଗେ ଆମେ ଏଇ ଜିନିଷଟାକୁ ଲେବର ଅଫିସରଙ୍କ ପାଖରେ ପ୍ରସ୍ତାବ ଦିଆଯାଏ। 24 ଭିତରେ ଆମେ ଏଇଟାକୁ ପୁରା ସର୍ଟ ଆଉଟ୍ କରିକି ଛୁଆକୁ, ଆଗ ପ୍ରଥମ କାର୍ଯ୍ୟ ହେଲା ଆମେ ଛୁଆକୁ ରେସ୍କ୍ୟୁ କରିକି ଆଣିବୁ, ଛୁଆକୁ ସେଠୁ ସୁରକ୍ଷିତ ଅବସ୍ଥାରେ ଆଣିସାରିଲା ପରେ ଆମର ଯେଉଁ ଏଠି ହୋମ୍ ସବୁ ଅଛି, ଆମର ଏଠି 5 ହୋମ୍ ଅଛି ଶିଶୁମାନଙ୍କର, ଚିଲ୍ଡ୍ରେନ୍ ହୋମ୍ ଅଛି ଏଠି, ସେଇ ହୋମ୍ରେ ଆମେ ତାଙ୍କୁ ନେଇକି ରଖୁ, ସେଇଠି ତାର ଖାଇବା ପିଇବା ରହିବାର ସମସ୍ତ ବ୍ୟବସ୍ଥା ଅଛି।
1: ଏଇଠି ଆଉ ଗୋଟେ କଥା କହିବେ ଯେ ତ ଯେଉଁ ଶିଶୁ ମାନେ ଶୋଷିତ ହେଉଥିଲା ଏବଂ ଯିଏ ଶୋଷଣ କରୁଥିଲା, ତ ସେଇ ଯେଉଁ ଲୋକ ଏଇ ଛୋଟ ଛୋଟ ଶିଶୁମାନଙ୍କୁ ମାନେ ଗୋଟେ ହାଜାରସ୍ କାମରେ ଲଗାଉଥିଲେ କିମ୍ବା ତାଙ୍କର ଫାଇଦା ପାଇଁ ଏମାନଙ୍କୁ ବ୍ୟବହାର କରୁଥିଲେ, ତ ସେମାନଙ୍କ ପ୍ରତି କ'ଣ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତି?
0: ଆଇନ ଅନୁସାରେ ଆମର ଯାହା ଯାହା ଅଛି ଆଇନ ପଦକ୍ଷେପ ନେବାର, ସେମିତି ବହୁତ କଡ଼ା କେସ୍ ହେଇଛି ଯେଉଁଥିରେ କି ଆଇନରେ ପଦକ୍ଷେପ ନିଆହେଇଛି ଆଉ ସେମାନଙ୍କୁ ପୋଲିସ ନେଇଛି, ଆଉ ଏଥିପାଇଁ ଅଛି ତାଙ୍କର ଜୋରିମାନା ଅଛି, ତାପରେ ଜେଲ ଦଣ୍ଡ ଅଛି, ତ ସେଥିପାଇଁ କହିକି ସେମାନେ ଏଇସବୁ ଜିନିଷ ଜାଗୃତ ହେବାଟା ବହୁତ ଜରୁରୀ।
1: ହେଲେ ଏଇଠି ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଶିଳ୍ପ କାରଖାନାଟେ ଗଢ଼ି ଉଠୁଛି ସେ ଅଞ୍ଚଳରେ ଯେଉଁ ବସତି ଥାଏ ତାକୁ ବିସ୍ଥାପିତ ହେବାକୁ ପଡ଼େ, ତ ସେମାନେ ବିଭିନ୍ନ ପ୍ରକାର ଯେଉଁ ଅଧିକାର କଥା କହିଲେ ଛୋଟ ଛୋଟ ଶିଶୁମାନେ ସେଇଠୁ ବଞ୍ଚିତ ହେଉଛନ୍ତି, ଏବଂ ଆଉ ଗୋଟେ ମୁଖ୍ୟ ବିଷୟ ହେଉଛି ଯେ ସେ ଅଞ୍ଚଳର ଯେଉଁ ସଂସ୍କୃତିର ମଧ୍ୟ ବିଳୟ ଘଟିଯାଏ, ସେମାନେ ଯେଉଁ ପ୍ରକାର ସଂସ୍କୃତିରେ ଗୋଟିଏ ପରିବେଶରେ ବଞ୍ଚିଥାନ୍ତି ତାଙ୍କର ଯେଉଁ କ'ଣ କହିବା
0: ତାଙ୍କର ଶୈଳୀ,
1: ତାଙ୍କର ଶୈଳୀ ଯେଉଁ ଥାଏ କିମ୍ବା ତାଙ୍କର ଯେଉଁ ଆତ୍ମୀୟ ସ୍ୱଜନମାନଙ୍କ ସହିତ ଯେଉଁ ସଂସ୍କାରରେ ସେମାନେ ବଢ଼ିଥାନ୍ତି ସେ ସଂସ୍କାରଟି ମଧ୍ୟ ମାନେ କ୍ଷୁର୍ଣ୍ଣ ହୋଇଯାଏ। ତ ଏ ପ୍ରକାର ପରିସ୍ଥିତିରେ ସେଠିକାର ଯେଉଁ କର୍ତ୍ତୃପକ୍ଷର ସେଭଳିଆ ଗୋଟେ ଦାୟିତ୍ୱ ରହିଛି କି ଯେ ସେ ପ୍ରକାର ଗୋଟେ ପରିବେଶ ସୃଷ୍ଟି କରିକି ଗୋଟେ ସୁଯୋଗ ଦିଆଯିବାର ଗୋଟେ କର୍ତ୍ତବ୍ୟ ରହିଛି କି ନାହିଁ, ସେ ଦିଗରେ କ'ଣ କରିବାର ଆବଶ୍ୟକତା ରହିଛି?
0: ନିଶ୍ଚିତ ଭାବରେ ସେଇଥିରେ ମୁଁ ବିଶେଷ କରିକି କହିବି ଯେ ଯେଉଁ ଶିଳ୍ପାଞ୍ଚଳର ତାଙ୍କର ଯେଉଁ CSR ଅଛି କମ୍ୟୁନିଟି, ତାଙ୍କର
1: ଯେଉଁ
0: ସୋସିଆଲ ରେସ୍ପନ୍ସିବିଲିଟି ଯେଉଁ ଅଛି ସେଇଥିରେ ସେମାନେ ତାଙ୍କର ବିସ୍ଥାପିତ କଲା ପରେ ବି ତାଙ୍କୁ ଏପରି ଗୋଟେ ସ୍ଥାନ ତାଙ୍କ ଲାଗି ସେମାନେ ଗଢ଼େଇବା ଦରକାର ଯେଉଁ ପରିବେଶ ସେମାନେ ନିଜର ଜନ୍ମ ମାଟିରେ ପାଇଥିଲେ ସେମିତିକାର ପରିବେଶ ଭଳିଆ ଜାଗାକୁ, ତା ନା ତା ବଦଳରେ ଏବେ ଯେତିକି ମୋର ଦେଖିବା ଭିତରେ ଯେ ତା ବଦଳରେ ସେମାନେ ଗୋଟେ ଜାଗାଟା ଦେଇଦେଲେ ସେ ଜାଗା କେମିତିକାର କ'ଣ, ସେ ଲୋକ ସେ ଜାଗାରେ ଆଡ଼ଜଷ୍ଟ ହେଇପାରିବ କି ନ ପାରିବ ସେ ସମ୍ବନ୍ଧରେ ସେମାନେ କୌଣସି ସୂଚନା ରଖୁନାହାନ୍ତି, ତ ସେଇଟା ସେମାନେ କରିଦେଲେ ତାକୁ କିଛି ତା'ର ମାନେ ପଇସା ଦେବା କଥା, ତା'ର ବିସ୍ଥାପିତର କିଛି ପଇସା ଦେବା କଥା, ସେଇଟା ତାଙ୍କର ଦାୟିତ୍ୱ, ସେତିକିର ଦାୟିତ୍ୱ ସରେ ନେଇ ପ୍ରକୃତରେ ତାଙ୍କର ସାମାଜିକ ପରିସ୍ଥିତି, ତାଙ୍କର ଆର୍ଥିକ ପରିସ୍ଥିତି, ତାଙ୍କର ପାରିବାରିକ ପରିସ୍ଥିତି, ତାଙ୍କର ସବୁ ବିଷୟକୁ ସେମାନେ ଲକ୍ଷ୍ୟ ରଖିକି ତାଙ୍କର ଯାହା ମାନେ ତାଙ୍କର ଯାହା ପ୍ଲାନିଂ କରିବା କଥା CSR ହଉ କି ସେଇ ଶିଳ୍ପାଞ୍ଚଳର ଅଧିକାରୀମାନଙ୍କର ହଉ, ସେଟା କାର୍ଯ୍ୟରତ ଯେତେ ଅଛନ୍ତି ତାଙ୍କର ସମସ୍ତଙ୍କର ସେଥିରେ ଦାୟିତ୍ୱ ଅଛି।
1: ନିଶ୍ଚିତ ଭାବରେ
0: ଏତିକିରେ ସରିଯାଉନି ଯେ ଗୋଟେ ବିସ୍ଥାପିତ ହେଇଗଲା ପଇସା ଦେଇଦେଲେ ତାଙ୍କ ଘରଟା ଦେଇଦେଲେ ତାଙ୍କର କାର୍ଯ୍ୟ ସରିଗଲା, ସେତିକି ନୁହେଁ ତାଙ୍କର ପୁରା ମୂଳରୁ ସାମାଜିକଠୁ ଆରମ୍ଭ କରି ତାଙ୍କ ପାରିବାରିକ ପରିସ୍ଥିତି ପୁରା ମାନେ ଧ୍ୟାନରେ ରଖିକି ସେଇ ଅନୁସାରେ ସେମାନେ ପ୍ଲାନିଂ
1: କରିବାର କଥା ଏବଂ ସେ ଅନୁସାରେ ବ୍ୟବସ୍ଥା ମଧ୍ୟ କରିବାର ଆବଶ୍ୟକତା ରହିଛି। ତ ସେଥିରେ ଗୋଟେ କଥା କୁହନ୍ତୁ ଯେ ଆପଣ ଯେହେତୁ ଗୋଟେ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ ତୁଳାଉଛନ୍ତି, ଆପଣଙ୍କର ଅଭିଜ୍ଞତା ଅନୁଭୂତିରେ କୁହନ୍ତୁ ଯେ ଏଇ ଯେଉଁ ଶିଶୁମାନେ ରହିଛନ୍ତି ଯେଉଁମାନେ ତାଙ୍କର ଅଧିକାର କ'ଣ ଜାଣିପାରୁନାହାନ୍ତି ଏବଂ ଅଧିକାରରୁ ବଞ୍ଚିତ ହେଉଛନ୍ତି, ସେ ଦିଗରେ କ'ଣ କଲେ ଆଗାମୀ ଦିନରେ ଏଇ ଯେଉଁ ଶିଶୁମାନେ ଅଛନ୍ତି ତାଙ୍କର ଅଧିକାରକୁ ସେମାନେ ଜାଣିପାରିବେ ଏବଂ ଅଧିକାରକୁ ନେଇ ଗୋଟେ ଗର୍ବର ସହିତ ସେମାନେ ବଞ୍ଚିବାର ଗୋଟେ ସୁଯୋଗ ପାଇବେ ଏବଂ ଗୋଟେ ସୁସ୍ଥ ସୁନ୍ଦର ସମାଜ ଗୋଟେ ଗଠନ ହୋଇପାରିବ, ଏ ଦିଗରେ ଜନସାଧାରଣଙ୍କର କିମ୍ବା ଏଇ ଯେଉଁ ଗଣମାଧ୍ୟମର କିମ୍ବା ସରକାରଙ୍କର କ'ଣ ସବୁ ଦାୟିତ୍ୱ ହେବାର ଆବଶ୍ୟକତା ରହିଛି?
0: ବିଶେଷ କରିକି ଆଜିର ଦିନରେ ଯେଉଁ ଛୁଆମାନଙ୍କର ଅଧିକାର ତ ବହୁତ କ୍ଷେତ୍ରରେ କ୍ଷୁର୍ଣ୍ଣ ହେଉଛି, ଆମର ବିଶେଷ ସମସ୍ତଙ୍କର ଏଥିରେ ଦାୟିତ୍ୱ ଅଛି, ଖାଲି ସରକାରଙ୍କର ଆଉ ଆମର ସମାଜର ବି ମଧ୍ୟ ରହିଛି, ପରିବାରର ବି ମଧ୍ୟ ରହିଛି ଯେ ଛୁଆମାନଙ୍କର ଅଧିକାର ପାଇଁ କେଉଁ କେଉଁ କ୍ଷେତ୍ରରେ ଆମକୁ ପ୍ରଥମ ଧ୍ୟାନ ଦେବାକୁ ପଡ଼ିବ ସେ ବିଷୟ ଆମକୁ ଜାଣିବାକୁ ପଡ଼ିବ ପ୍ରଥମ ଜିନିଷ ହେଲା। ଦ୍ୱିତୀୟରେ ହେଲା ଆଜିର ଯେଉଁ ଭାବରେ ଆମର ମାନେ ଯେଉଁ ଗତିରେ ଆମର ସମାଜ ଗତିଶୀଳ ହେଉଛି ସେଇ ଗତି ଅନୁସାରେ ଛୁଆମାନଙ୍କର କ'ଣ କ'ଣ ଆବଶ୍ୟକତା ହେଉଛି ଆଉ ତାଙ୍କୁ ତା ଅନୁସାରେ କ'ଣ କ'ଣ ସଂସ୍କାର ଦେବା ଦରକାର ସେଇଟା ହେଉଛି ପରିବାରର ଦାୟିତ୍ୱ, ସଂସ୍କାର ଦେବା ଦାୟିତ୍ୱ, ସଂସ୍କାରଟା ହେଉଛି ପରିବାରର ଦାୟିତ୍ୱ ପ୍ରଥମ ଜିନିଷ ମୋର ଅନୁଭୂତିରୁ ମୁଁ କହୁଛି। ଦ୍ୱିତୀୟରେ ହେଲା ଯେଉଁ ଶିକ୍ଷାର ବ୍ୟବସ୍ଥା, ଯେଉଁ ଶିକ୍ଷାର ଯେଉଁ ବ୍ୟବସ୍ଥା ଅଛି ଆମର ସେ ଶିକ୍ଷାର ବ୍ୟବସ୍ଥାରେ ଆହୁରି କିଛି ଉନ୍ନତି ଦେବା ଦରକାର, ସେଇଥିରେ ଶିକ୍ଷକମାନଙ୍କର ବି ବହୁତ ବହୁତ ଗୁରୁଦାୟିତ୍ୱ ରହୁଛି, ତାପରେ ସମାଜର ବି ମଧ୍ୟ ଗୁରୁଦାୟିତ୍ୱ ରହୁଛି। ଆମର ଖାଲି ଯେ ମୋ ଘରର ଛୁଆ ବୋଲି ମୁଁ କୌଣସି ବିଷୟରେ ଛୁଆକୁ ଆକଟ କରିବି ସେଇଟା ନୁହେଁ। ଆଉ ଆମର ପଡ଼ିଶା ଓଡ଼ିଶା ପରିବେଶ ଭିତରେ ଯେଉଁମାନେ ଆମର ନିଜର ବନ୍ଧୁବାନ୍ଧବ ଚିହ୍ନା ପରିଚୟ ଯେଉଁମାନେ ଅଛନ୍ତି ସେମାନେ ବି ଛୁଆକୁ ଆକଟ କରିବା ଗୋଟେ ଜିନିଷଟା ସେମାନେ ଦେଖିଲେ ଛୁଆଟା ଗୋଟେ ଭୁଲ ବାଟରେ ଯାଉଛି କି ଭୁଲ ବିଷୟଟା ତା ପ୍ରତି ହେଉଛି ଆମର ବି ମୁଖ୍ୟ ଦାୟିତ୍ୱ ରହୁଛି ସେ ଜାଗାରେ ଆମେ ତାକୁ
1: ବାରଣ କରିବା
0: ଆଉ ତା ପ୍ରତି ଆମର କ'ଣ କ'ଣ ସେହିସବୁ ବିଷୟକୁ ନେଇକି ଆମର ଯାହା ଯାହା ଦାୟିତ୍ୱ ଅଛି ଆମେ ପ୍ରତ୍ୟେକ ନିଜ ନିଜର ଦାୟିତ୍ୱ କର୍ତ୍ତବ୍ୟ ଆମ ଦେଶ ପାଇଁ ଆମ ସମାଜ ପାଇଁ ଆଉ ଆମ ପରିବାର ପାଇଁ ଗୋଟେ ପରିବାରରୁ ଗୋଟେ ସମାଜ ହୁଏ ସମାଜରୁ ଦେଶ ହୁଏ ତ ଆମ ପ୍ରତ୍ୟେକ ସ୍ତରରେ ଆମ ସମସ୍ତଙ୍କର ଏଥିରେ ଦାୟିତ୍ୱ ଅଛି
1: ନିଶ୍ଚିତ ଭାବରେ। ତ ଆମେ ଆଶା କରିବା ଯେ ଏଇ କାର୍ଯ୍ୟକ୍ରମ ଜରିଆରେ ଯେଉଁ ଶ୍ରୋତବନ୍ଧୁମାନେ ଶୁଣୁଛନ୍ତି ସେମାନେ ନିଜର ଯେଉଁ ଦାୟିତ୍ୱକୁ ବୁଝିବେ ଏବଂ ଜାଣିବେ ଯେ ଶିଶୁମାନେ ଆଗାମୀକାଲିର ଭବିଷ୍ୟତ ସେମାନେ ତାଙ୍କ ହାତରେ ଆମର ଦେଶ ନିର୍ଭର କରେ। ତ ସେମାନେ ଯଦି ସୁରକ୍ଷିତ ଆକାରରେ ରହିବେ ଏବଂ ସୁନ୍ଦର ଜୀବନଯାପନ କରିବେ ତେବେ ଆମ ଦେଶ ମଧ୍ୟ ସମୃଦ୍ଧିର ପଥରେ ଆଗେଇ ଯିବ ଏବଂ ଗୋଟେ ସୁନ୍ଦର ଦେଶ ଗୋଟେ ଅଭିବୃଦ୍ଧିର ଦେଶ ଏବଂ ଗୋଟେ ସାମାଜିକ ସ୍ତରରେ ଅର୍ଥନୈତିକ ସ୍ତରରେ ଏବଂ ସବୁ କ୍ଷେତ୍ରରେ ଗୋଟେ ସମୃଦ୍ଧି ହାସଲ ହୋଇପାରିବ ଆମ ଦେଶରେ ସେ କଥାର ହୃଦବୋଧ କରିବାର ଆବଶ୍ୟକତା ରହିଛି। ଆପଣଙ୍କର ଏଇ ଉପସ୍ଥିତି ଏବଂ ଆପଣଙ୍କର ଏଇ ଅଭିଜ୍ଞତା ଅନୁଭୂତିରୁ କିଛି କଥା ଆମର ଶ୍ରୋତାବନ୍ଧୁମାନଙ୍କୁ କହିଲେ ସେଥିପାଇଁ ଆକାଶବାଣୀ ତରଫରୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛ ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ଯୁବବାଣୀର କ୍ୟାମ୍ପସ୍ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ କୁସୁମ। ତ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1510 ମସିହାରେ ବିଜାପୁରର ସୁଲତାନ ୟୁସୁଫ ଆଦିଲ ଶାହା ଗୋଆକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେବା ପରେ ପର୍ତ୍ତୁଗୀଜ କମାଣ୍ଡର ଗୋଆ ଛାଡ଼ି ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲେ। 1725 ମସିହାରେ ମାଲୱା ସାମ୍ରାଜ୍ୟର ମହାନ ମରାଠା ରାଣୀ ଅହଲ୍ୟାବାଇ ହୋଲକର ଜନ୍ମଗ୍ରହଣ କରିଥିଲେ। 1950 ମସିହାରେ ଜନପ୍ରିୟ ଭାରତୀୟ ଅଭିନେତା ପରେଶ ରାୱଲ ଜନ୍ମଗ୍ରହଣ କରିଥିଲେ। 1959 ମସିହାରେ ତିବତରୁ ଦଲାଇ ଲାମା ଆସାମ ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ତାଙ୍କର ଭାରତ ଆଗମନ ଆଞ୍ଚଳିକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। 2019 ମସିହାରେ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ଏ ତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ତ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ଗୀତ। କଥାଚିତ୍ର ଖଟ୍ଟା ମିଠା, କଣ୍ଠ ଦଲେର ମେହେନ୍ଦି ଓ କଳ୍ପନା ପଟୱାରୀ, ସଙ୍ଗୀତ ପ୍ରୀତମ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଏହି ଅନ୍ତିମ ପର୍ଯ୍ୟାୟରେ ଏତିକି କହିବାକୁ ଚାହିଁବି, ଜୀବନ ହେଉଛି ଅମୂଲ୍ୟ। ତମ୍ବାଖୁ ମୁହୂର୍ତ୍ତର ସୁଖ ଦିଏ, କିନ୍ତୁ ତାହାର ପରିଣାମ ହୋଇପାରେ ଜୀବନବ୍ୟାପୀ ଦୁଃଖ। ଆସନ୍ତୁ ଆଜି ଆମେ ସମସ୍ତେ ଏକ ଛୋଟ ସଂକଳ୍ପ ନେବା, ନିଜେ ତମ୍ବାଖୁଠାରୁ ଦୂରରେ ରହି ଅନ୍ୟମାନଙ୍କୁ ମଧ୍ୟ ଦୂରେଇ ରଖିବା। କାରଣ ଏକ ସୁସ୍ଥ ବ୍ୟକ୍ତି, ଏକ ସୁସ୍ଥ ପରିବାର ଓ ଏକ ସୁସ୍ଥ ସମାଜର ମୂଳଦୁଆ। ଏହି ଆଶା ଓ ବିଶ୍ୱାସ ସହିତ ବିଦାୟ ନେଉଛି। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ଜୀବନକୁ ଭଲ ପାଆନ୍ତୁ। ଆଉ ହଁ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଚିଠି ମାଧ୍ୟମରେ ଜଣାଇବେ। ଉପସ୍ଥାପନାରେ ମୁଁ କୁସୁମ। ନମସ୍କାର।

ଆକାଶବାଣୀ ସମ୍ବଲପୁର ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଶୁଣିପାରିବେ ଅହମିଆ ଭାଷାରେ ସଙ୍ଗୀତ ଶିକ୍ଷା। 6:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ ଗୀତିକାର ଅରୁଣ ମନ୍ତ୍ରୀଙ୍କ ରଚନାରୁ କେତୋଟି ଗୀତ। ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55 ସମୟରେ। 7:25 ଜିଲ୍ଲା ହାଲଚାଲ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ସଙ୍ଗୀତ ରୂପକ ମା ମାଏଟ, ରଚନା ଓ ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର। 8:00 ସମୟରେ ମନ୍ କି ବାତ୍ର ଓଡ଼ିଆ ରୂପାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 9:15 ସ୍ପଟ୍ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁଗୁଞ୍ଜ ଅଭିଲେଖର ରେକର୍ଡିଂ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ 9:30 ସମୟରେ। 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଂଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡ଼େରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4ଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଅ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ ତିନି ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ ତିନି ରଥର ଦୁଇଜୋଡ଼ା ନାହାକା ଚକରେ ଅଖଟେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଟେରା କାର୍ଯ୍ୟ ଶେଷ ହୋଇଛି। ତିନି ରଥର 77 ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡ଼ଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିଅନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 168,000 ଲାଭାଂଶ ହୋଇଛି। 2,299 ଚାଷୀଙ୍କୁ 7 ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134 ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: নূয়া কার চিঠি পার মৌকা
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମଣିଷ ଜୀବନରେ ହସ ନିଶ୍ଚିତ ଭାବେ ଏକ ମହୌଷଧି। ବଡ଼ପାଟିରେ ହସିବା ଯେଉଁଠି ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, ସେଠାରେ ଏକ ଛୋଟ ସ୍ମିତ ହାସ୍ୟ ମଧ୍ୟ ଶାନ୍ତ ଓ ଶାଳୀନ ଭାବ ସହ ଆତ୍ମବିଶ୍ୱାସର ପରିପ୍ରକାଶ କରେ। ଆଜି ବିଶ୍ୱସ୍ତରରେ ପାଳନ କରାଯାଉଥିବା ସ୍ମିତ ହାସ୍ୟ ଦିବସ ମଧ୍ୟ ମୁଖ ଓ ଦନ୍ତର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିଥାଏ। ଏହା ସହିତ ସାରା ଦେଶରେ ସମାଜର ଶେଷ ଧାଡ଼ିରେ ରହିଯାଉଥିବା ବଞ୍ଚିତ ସମୁଦାୟଙ୍କ ପାଇଁ ପରୋପକାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ, କାରଣ ଜଣଙ୍କ ମୁହଁରେ ଧାରେ ହସ ଆଣିଦେବା ଜୀବନ ସାର୍ଥକ କରିପାରେ। ଆଜିର ସ୍ମିତ ହାସ୍ୟ ଦିବସରେ ଛୋଟ ଛୋଟ ହସର କିଛି କିଛି କଥା ଜାଣିବା। ହସର ସୂତ୍ର ହେଉଛି 50-40-10। ଏହାକୁ ଖୁସିର ପାଇଚାର୍ଟ ବୋଲି କୁହାଯାଏ। ଏଥିରୁ ଜଣାଯାଏ 50% ଖୁସି ଆନୁବଂଶିକ ହୋଇଥିବା ବେଳେ 10% ଜୀବନର ପରିସ୍ଥିତିକୁ ଆଧାର କରି ମଣିଷ ହାସଲ କରିପାରେ, ତେବେ 40% ଜାଣତରେ କରିଥିବା ବିଭିନ୍ନ କାର୍ଯ୍ୟକଳାପରୁ ପ୍ରାପ୍ତ ହୋଇଥାଏ। ସୋନିଆ ଲ୍ୟୁବୋମିର୍ସ୍କିଙ୍କ ସମେତ ବହୁ ମନୋବୈଜ୍ଞାନିକ ଦ୍ୱାରା ବିକଶିତ ଏହି ସିଦ୍ଧାନ୍ତରୁ ଜଣାଯାଏ, ଆନୁବଂଶିକ ପ୍ରବୃତ୍ତି ଏବଂ ପରିସ୍ଥିତି ସତ୍ତ୍ୱେ ବ୍ୟକ୍ତି ନିଜର ଦୈନନ୍ଦିନ ସଚେତନକାରୀ ବିକଳ୍ପ ବା ନିଜ ମାନସିକତା ମାଧ୍ୟମରେ ନିଜ ପାଇଁ 40% ଖୁସି ଆଣିପାରନ୍ତି। ସ୍ମାର୍ଟଫୋନରେ ସୁଖଦ ବାର୍ତ୍ତା ପଠାଇବା ବେଳେ ସେଥିରେ ସ୍ମାଇଲି ଯୋଡ଼ିବାକୁ କେହି ଭୁଲନ୍ତି ନାହିଁ। ଏହି ସ୍ମାଇଲି ବାର୍ତ୍ତାର ଭାବକୁ ଆଗୁଆ ସ୍ପଷ୍ଟ କରିଦିଏ। ଏହି ପ୍ରତିଷ୍ଠିତ ହସିଲା ମୁହଁଟିକୁ ଡିଜାଇନ୍ କରିଥିଲେ ଗ୍ରାଫିକ୍ ଡିଜାଇନର ହାର୍ଭି ବଲ୍। 1963 ମାସାଚୁସେଟ୍ସର ୱର୍ସେଷ୍ଟରର ଷ୍ଟେଟ୍ ମ୍ୟୁଚୁଆଲ ଲାଇଫ୍ ଆସୁରାନ୍ସ କମ୍ପାନୀର ଏକ ବୀମା କମ୍ପାନୀ ପାଇଁ ସେ ଏହି ମୁହଁ ତିଆରି କରିଥିଲେ। ଏହାକୁ ପ୍ରାୟ 10 ମିନିଟ୍ ମଧ୍ୟରେ ଡିଜାଇନ୍ କରିଥିଲେ ହାର୍ଭି ଏବଂ ତାଙ୍କୁ ଏହି କାମ ପାଇଁ ମାତ୍ର $45 ଦିଆଯାଇଥିଲା। ସେ କିନ୍ତୁ ନିଜର ଏହି ଡିଜାଇନ୍କୁ ଟ୍ରେଡମାର୍କ କରିନଥିଲେ। ପରେ ତାଙ୍କ ସମ୍ପୃକ୍ତି ତଥା ସହମତି ବିନା ଅନ୍ୟମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥିଲେ ଏବଂ ଏହାକୁ ନେଇ ଭଲ ବ୍ୟବସାୟ ବି ହୋଇଥିଲା। ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହାର୍ଭି କହିଥିଲେ, ମୁଁ ହଳଦିଆ କାଗଜରେ ମୁହଁ ପାଇଁ ହସ ସହିତ ଏକ ବୃତ୍ତ ତିଆରି କରିଥିଲି, କାରଣ ଏହା ସୂର୍ଯ୍ୟକିରଣ ପରି ଉଜ୍ଜଳ ଦେଖାଯାଉଥିଲା। ହାର୍ଭିଙ୍କ ପୁଅ ଚାର୍ଲସ କହିଛନ୍ତି, ତାଙ୍କ ପିତା କେବେ ବି କପିରାଇଟ୍ ପଞ୍ଜୀକରଣ ନ କରିଥିବା ନେଇ ଅନୁତାପ କରିନଥିଲେ। ଦନ୍ତ ବିଶେଷଜ୍ଞଙ୍କ ମତରେ ହସ 3 ପ୍ରକାରର। ଯଦିଓ ଅନେକ ପ୍ରକାରର ହସ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଏକ ଅନନ୍ୟ ହସ ରହିଥାଏ, ସେଗୁଡ଼ିକ ଏହି 3ଟି ବର୍ଗ ମଧ୍ୟରୁ ଅନ୍ୟତମ, ଯେମିତିକି ସୂକ୍ଷ୍ମ ହସ। ଆକଳନ କରାଯାଇଛି ଯେ ଜନସଂଖ୍ୟାର ପ୍ରାୟ 1/3 ଲୋକଙ୍କ ମୁହଁରେ ସୂକ୍ଷ୍ମ ବା କ୍ୟୁସ୍ପିଡ୍ ହସ ଫୁଟିଥାଏ, ଯାହାକୁ ହୀରା ଆକୃତିର ବୋଲି ବର୍ଣ୍ଣନା କରାଯାଇପାରିବ। ଏହା କିପରି ଦେଖାଯାଏ ବୋଲି ଯଦିଓ କଳ୍ପନା କରିବା କଷ୍ଟକର ହୋଇପାରେ, ତେବେ ସୂକ୍ଷ୍ମ ହସ ଶୈଳୀର ସେଲିବ୍ରିଟିଙ୍କ ସର୍ବୋତ୍ତମ ଉଦାହରଣ ହେଉଛନ୍ତି ଆଞ୍ଜେଲିନା ଜୋଲି ଏବଂ ଜେନିଫର ଆନିଷ୍ଟନ୍। ଯଦି ଆପଣ ହସୁଥିବା ସମୟରେ ଆପଣଙ୍କ ପାଟିର କୋଣ ଉପରକୁ ଏବଂ ବାହାରକୁ ଗତି କରେ, ତେବେ ଆପଣ ନିଜ ହସକୁ ଏହି ପ୍ରକାରର ବୋଲି ଚିହ୍ନଟ କରିପାରିବେ। କମିସ୍ୟର ବା ସଂଯୋଗ ପ୍ରକାରର ହସ ସବୁଠାରୁ ସାଧାରଣ ପ୍ରକାର ବୋଲି କୁହାଯାଏ। ଏହା ବିଶ୍ୱର ପ୍ରାୟ 67% ଲୋକଙ୍କଠାରେ ଦେଖାଯାଏ। ଏହି ପ୍ରକାରର ହସ ଆକାରରେ ଧନୁ ଭଳି, ଏହାକୁ ମୋନାଲିସା ସ୍ମାଇଲ୍ ବୋଲି ମଧ୍ୟ କହିଥାନ୍ତି। ଯଦି ଏହି ପ୍ରକାର ହସକୁ କଳ୍ପନା କରିବା କଷ୍ଟକର ମନେ କରନ୍ତି, ତେବେ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଏପରିକି ବିରାଟ କୋହଲିଙ୍କ ହସ କଥା ମନେ ପକାଇପାରନ୍ତି। ଏହି ପ୍ରକାର ହସ ହାସଲ କରିବା ପାଇଁ ଓଠର କୋଣ, ଯାହାକୁ କମିସ୍ୱର ବୋଲି ଜଣାଯାଏ, ତାହା ହସୁଥିବା ସମୟରେ ବାହାରକୁ ଉଠି କାନର କୋଣ ଆଡ଼କୁ ବ୍ୟାପିଯାଏ, ଯାହା କୁହାଯାଏ କମିସ୍ୱର ବା ସଂଯୋଗକାରୀ ହସ ହେଉଛି କାନରୁ କାନ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ହସ। ସମ୍ଭବତଃ ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଯାହାଙ୍କର ହସ ଠିକ୍ ଏହିପରି ଥିଲା। ସବୁଠାରୁ ବିରଳ ପ୍ରକାରର ହସ ହେଉଛି ଜଟିଳ ହସ ବା କମ୍ପ୍ଲେକ୍ସ ସ୍ମାଇଲ୍, ଯାହା ଜନସଂଖ୍ୟାର ମାତ୍ର 2% ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ଆକଳନ କରାଯାଇଛି। ଏହାକୁ ବିରଳ ହସ ବୋଲି କୁହାଯିବାର କାରଣ ହସୁଥିବା ସମୟରେ ଏକକାଳୀନ 3ଟି ମାଂସପେଶୀ ଆବଶ୍ୟକ। ଏଥିପାଇଁ ତଳ ଓଠ ସହିତ କୋଣ ଏବଂ ଭିତର ଓଠର ମାଂସପେଶୀ ତଳକୁ ଟାଣି ହୋଇଯାଏ। ଯଦିଓ ଏହା କମିସର ସ୍ମାଇଲ୍ ସହିତ ସମାନ, ତଥାପି ଜଟିଳ ହସ ବହୁତ ଚଉଡ଼ା। ଏହି ପ୍ରକାରର ହସ ଥିବା ଲୋକମାନେ ସାଧାରଣତଃ ହସିବା ସମୟରେ ସେମାନଙ୍କର ଉପର ଏବଂ ତଳଦାନ୍ତ ଅଧିକ ପ୍ରକାଶ କରନ୍ତି। ଜଟିଳ ସ୍ମାଇଲ୍ର ପ୍ରସିଦ୍ଧ ଉଦାହରଣ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଖୁସି କପୁର ଆଦି ଅନ୍ତର୍ଭୁକ୍ତ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିଫ୍ ରିପୋର୍ଟର କୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ ଥି ଆମ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026କେ ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟଥି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉର୍ ତମାଖୁ ସେବନ ଆର୍ ତାର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ତମାଖୁ ବର୍ଜନ ଦିବସ। ଏଥର ପୁରା ଖବର। ଇ ବଛର ଖରା ମାସେ ଦେଖାଦେଇଥିବାର ଜବର ଗରମ ଆଉ ଗୁଲଗୁଲି ସମିଆଥି ସବୁନୁ ଅତ୍କା ସତର୍କ ରହିବାର୍ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକୁ ପରାମର୍ଶ ଦେଇଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 134 ନମ୍ବର ଅଧ୍ୟାୟ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିକରି ଶ୍ରୀ ମୋଦି କହିଛନ୍, ଖରାର ପ୍ରକୋପନୁ ରକ୍ଷା ପାଇବାର୍ ଲାଗି ଭିନ୍ ଭିନ୍ ସରକାରୀ ବିଭାଗ ତରଫୁ ଜାରି କରିଥିବାର ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ହେବା। ଭରପୁର ପାନ୍ ପିଇବାର ସହିତ ଜବର ଖରା ହେଉଥିବାର ସମିଆଥି ଘରୁ ବାହାରକେ ଗଲାବେଳେ ସତର୍କ ହେବାର୍କେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକେ ପ୍ରଶଂସା କରିକରି କହିଛନ୍, ଜବର ଗରମ ହେଉଥିବାର ବେଳେ ବେଲପଣା ବାଗିର ଥଣ୍ଡା ପିଇବାର ଦରଫ ଶରୀର ଲାଗି ବହୁତ ହିତକର ହେ।
1: ତ କାଫି ଜାଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଅର୍ ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ ଯାଏଗି, ବଡ଼େ ଗିଲାସ ବାଲି ଲସି। ରାଜସ୍ଥାନ ଅର୍ ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଅର୍ ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତ୍ତୁ କା ସରବତ ଉସକି ତ ବାତ ହି କ୍ୟା ହେ। ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଅର୍ ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ, ନିରମୋର ସମ୍ବାରମ ଅର୍ ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ର କି ପରମ୍ପରା କା ହିସ୍ସା।
0: ଖରା ମାସେ ଆମର ଆମର ଉତ୍ପାଦନ ଆଉ ତାର ଆଦର ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ସବୁ ଅଞ୍ଚଳନୁ ଉତ୍ପାଦିତ ହେଉଥିବାର ଆମର ଖାସ୍ ସ୍ୱାଦ ଆଉ ବାସ୍ନା ରହିଛି। ଏ ଅବସରରେ ସେ ଦେଶର ଭିନ୍ ଭିନ୍ ଜାଗାନୁ ଉତ୍ପାଦିତ ହେଉଥିବାର ଆମ ବାବଦେ କହିଛନ୍। ଆମ ଚାଷ କରୁଥିବାର ଚାଷୀମାନଙ୍କର ଉଦ୍ୟମକେ ପ୍ରଶଂସା କରିକରି ପ୍ରଧାନମନ୍ତ୍ରୀ କହିଛନ୍, କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥେ ଇଟା ବହୁତ ସାହାଯ୍ୟ କରୁଛେ। ଗାଁ ଇଲାକାନୁ ବାହାରୁଥିବାର ଆମ ଏହାଦେ ବିଶ୍ୱ ବଜାରନୁ ପହଞ୍ଚିଛେ। କିଛିଦିନ ତଲେ ନେଦରଲ୍ୟାଣ୍ଡସ୍ ଗସ୍ତ ବାବଦେ ଶ୍ରୀ ମୋଦି କହିଛନ୍, ଚୋଳ ଯୁଗର ପ୍ରାଚୀନ ତମ୍ବା ପାତ୍ରମାନଙ୍କୁ ଭାରତକେ ଫେରାଇ ଅଣାହିଛେ। ଇ ତମ୍ବା ଦରଫ ଚୋଳ ରାଜବଂଶର ସଫଳତା ବର୍ଣ୍ଣନା କରବାର ସହିତ ସେତେବେଳେ ନୌବାଣିଜ୍ୟ କେତେ ବର୍କସ୍ ଥିଲା ସେ ବାବଦେ ଦର୍ଶଉଛେ। ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କର ସହିତ ଚୋଳ ରାଜୁତି ବେଲର ସମ୍ପର୍କ ବାବଦେ ଶ୍ରୀ ମୋଦି ଆଲୋକପାତ କରିଛନ୍। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀମାନଙ୍କୁ ସଂରକ୍ଷିତ କରିକରି ରଖବାର୍ଥି ସରକାର ଅହର ଚେଷ୍ଟା ଜାରି ରଖିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରନ ହୋଇଥିବାର ଗୋଟିଏ ଜରୁରୀ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ଦେଇଛନ୍। ଷଷ୍ଠ ସପ୍ତମ ଶତାବ୍ଦୀଥି ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କର ସହିତ ଯୋଡ଼େ ତିନିଟା ବିରଳ ତମ୍ବା ଦରବ ମିଳିଛେ ବୋଲି ଶ୍ରୀ ମୋଦି କହିଛନ୍। ଝାଡ଼ଖଣ୍ଡର ରାଞ୍ଚିନ ହୋଇଥିବାର ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ତରଫୁ ହୋଇଥିବାର ପ୍ରତିଯୋଗିତା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଏଥି 800 ଖେଳାଳି ଭିନ୍ ଭିନ୍ ବର୍ଗନୁ ଭାଗ ନେଇଥିଲେ। 4 ଜାତୀୟ ରେକର୍ଡ ସ୍ଥାପନା କରିଥିବା ଖେଳାଳିମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍। 100 ମିଟର ଦୌଡ଼ ପ୍ରତିଯୋଗିତାଥି ନୂଆ ରେକର୍ଡ କରିଥିବା ଗୁରବିନ୍ଦର ବୀର ସିଂ ଆଉ ଓଡ଼ିଶାର ଖେଳାଳି ଅନିମେଶ କୁଜୁଙ୍କ ସଙ୍ଗେ ଶ୍ରୀ ମୋଦି କଥା ହୋଇଛନ୍। କାର୍ଯ୍ୟକ୍ରମ ସମିଆଥି ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।
2: ଅନିମେଶ ଜୀ ନମସ୍କାର।
3: ନମସ୍ତେ ସାର୍, ମେ ନାମ ଅନିମେଶ କୁଜୁର ହେ। ମେ 200 ମିଟର ଅର୍ 4x100 ମିଟର କା ନ୍ୟାସନାଲ ରେକର୍ଡ ହୋଲ୍ଡର ହୁଁ। ଏଣ୍ଡ ମେ ଛତିଶଗଡ଼ ସେ ବିଲଙ୍ଗ କରତା ହୁଁ ସାର୍। ଏଣ୍ଡ ଅଭି ମେ ଓଡ଼ିଶା ସେ ଖେଳତା ହୁଁ। ମେ ଲାଷ୍ଟ ଇୟର ଏସିଆନ ମେଡାଲ ଅର୍ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ଲେକେ ଆୟା। ଏଣ୍ଡ ମେ ଆଥଲେଟିକ୍ସ 2021 ସେ ଚାଲୁ କିଆ। ଜବ ମେ ସ୍କୁଲ ସେ ପାସ୍ ଆଉଟ୍ ହୁଆ, ମେ ସୈନିକ ସ୍କୁଲ ଅମ୍ବିକାପୁର ସେ ପାସ୍ ଆଉଟ୍ ହୁଁ। ଏଣ୍ଡ ମେ ପହଲେ ଫୁଟବଲ ଖେଳା କରତା ଥା। ଏଣ୍ଡ ମେରେ ପେରେଣ୍ଟସ କୋଭିଡ କେ ସମୟ ମୁଝେ ଥୋଡି ବହୁତ ଛୁଟ ଦେତେ ଥେ କି ତୁ ଯାକେ ବାହାର ଦୌଡ଼ ଲେ ୟା ଖେଲ ଲେ। ତ ଜବ କୋଭିଡ ଖତମ ହୋନେ ଲଗା ତୋ ମେରେ ଫୁଟବଲ କେ ଯୋ ଫ୍ରେଣ୍ଡସ ଥେ ଉନ୍ହୋନେ ମୁଝେ ବୋଲା କି ଷ୍ଟେଟ ମିଟ୍ ହୋନେ ୱାଲା ଯାକେ ତୁ ପାର୍ଟିସିପେଟ କର।
0: ପ୍ରଧାନମନ୍ତ୍ରୀ ଆହୁରି କହିଛନ୍, ଜ୍ୟୋତିର୍ବିଜ୍ଞାନ ସବୁବେଳେ ଜୁଆନ ପିଢ଼ିଙ୍କର ଲାଗି କୌତୁହଲ ସହିତ ଅନୁସନ୍ଧାନ ଦିଗେ ପ୍ରେରଣା ଦେଉଛେ। ଜ୍ୟୋତିର୍ବିଜ୍ଞାନ କ୍ଲବ ସାରା ଦେଶେ ଧୀରେ ଧୀରେ ଲୋକପ୍ରିୟ ହେଉଛି। ଜୁଆନ ପିଢ଼ିଙ୍କୁ ଏ କ୍ଲବ୍ଥି ସାମିଲ ହେବାର ସହିତ ଛୁଟି ଦିନମାନଙ୍କେ ପ୍ଲାନେଟୋରିୟମ୍ ବୁଲିଯିବାରକେ ସେ ଅନୁରୋଧ କରିଛନ୍। ଭିନ୍ ଭିନ୍ କ୍ଷେତ୍ରଥି ପ୍ରଶଂସନୀୟ କାମ କରିଥିବା ନାଗରିକମାନଙ୍କର ବାବଦେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମଥି କହିଛନ୍। ସମାଜ ଲାଗି ନିରନ୍ତର କାମ କରୁଥିବା ଲୋକମାନଙ୍କରନୁ ଶିଖିକରି ନିଜେ କିଛି ଭଲ କାମର ଭାଗିଦାରୀ ହେବାରକେ ପ୍ରଧାନମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ କୁଳପତି ସମ୍ମିଳନୀ 2026 ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଉଦ୍ଘାଟନ କରିଛନ୍। ଜାତୀୟ ଶିକ୍ଷାନୀତି 2020 ଡିଜିଟାଲ ଶିକ୍ଷା, ଦକ୍ଷତା ବଢ଼ାବାର, ନବସୃଜନ ଆଉ ଗବେଷଣାକେ ତହକାବାର ଆଉ କୌଶଳଭିତ୍ତିକ ଶିକ୍ଷା ଉପରେ ଜୋର୍ ଦିଆଯାଉଛେ ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟ ତିଆରି କରୁଥିବାର ଦକ୍ଷ ମାନବ ସମ୍ବଳ ଦେଶ ଆଉ ରାଜ୍ୟକେ ନୂଆ ରୂପରେଖ ଦେଶି କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍, ଜାତୀୟ ଶିକ୍ଷାନୀତି ଜୁଆନ ପିଢ଼ିଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ଦିଗେ ଗୋଟେ ମାଇଲ ଖୁଣ୍ଟା ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ସବୁନୁ ଭଲ ଆଉ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଦିଆଯିବାର ଲାଗି ଏଥି ଚେଷ୍ଟା କରାଯାଉଛି। ଓଡ଼ିଶା ଗୋଟେ ସମୃଦ୍ଧ ଶିକ୍ଷା କ୍ଷେତ୍ରଥି ନେତୃତ୍ୱ ନେଉଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
4: ଆଜି ଓଡ଼ିଶା ଶିକ୍ଷା କ୍ଷେତ୍ରରେ କେବଳ ଅନ୍ୟ ରାଜ୍ୟମାନଙ୍କ ସହିତ ଆମ ଓଡ଼ିଶା ସମକକ୍ଷ ହୋଇନାହିଁ, ବରଂ ଏକ ସମୃଦ୍ଧ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ନେତୃତ୍ୱ ନେଇକରି ଆଗକୁ ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷରେ ଆମ ରାଜ୍ୟ ସରକାର ଉଚ୍ଚଶିକ୍ଷା ବଜେଟ୍ରେ ଏବଂ ଶିକ୍ଷା ବଜେଟ୍ରେ ମଧ୍ୟ ଯେଭଳି ଭାବରେ ଆମେ ଏହାକୁ ବହୁତ ପ୍ରାଧାନ୍ୟ ଦେଇଛୁ, ଆର୍ଥିକ ବର୍ଷ 2025-26 ପାଇଁ ଯଦି ଆମେ ଦେଖିବା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପାଇଁ ସର୍ବାଧିକ ରେକର୍ଡ 31,997 କୋଟି ଟଙ୍କା ଏବଂ ଉଚ୍ଚଶିକ୍ଷା ବିଭାଗ ପାଇଁ 3,664 କୋଟି ଟଙ୍କା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପାଇଁ 1,823 କୋଟି ଟଙ୍କା, ବିଭିନ୍ନ ବିଭାଗର ଏ ଶିକ୍ଷା କ୍ଷେତ୍ରରେ ସମୁଦାୟ ବଜେଟ୍ର ପ୍ରାବଧାନ ଆଜି ଦିନରେ ରେକର୍ଡ 42,565 କୋଟି ଟଙ୍କାର ବଜେଟ୍କୁ ସମୁଦାୟ ବଜେଟ୍ର 13.7% ଆମେ ରଖିଛନ୍ତି।
0: କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ନିଯୁକ୍ତି, ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଆଉ ବିଶ୍ୱବିଦ୍ୟାଳୟମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରଥି ଆଗ୍କେ ନେବାର ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତିମାନେ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥିଙ୍କୁ ରାଜ୍ୟପାଳଙ୍କର ଏଡିସି ଭାବେ ନିଯୁକ୍ତି ଦେଇଛନ୍। ଏତାର ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କର ସମ୍ମାନଜନକ ଏଡିସି ପଦବୀଥି ନିଯୁକ୍ତ ହୋଇଥିବାର ପହିଲା ମହିଳା ଆଇପିଏସ୍ ଅଧିକାରୀ ହୋଇଛନ୍। ଲୋକଭବନ ହୋଇଥିବାର ଆନୁଷ୍ଠାନିକ କାର୍ଯ୍ୟକ୍ରମଥି ରାଜ୍ୟପାଳ ଅନନ୍ୟା ଅବସ୍ଥିଙ୍କୁ ନୂଆ ପୁଲିସ୍ ଏଡିସି ଭାବେ ସ୍ୱାଗତ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାଥି ପୁରୀ ନୀଳାଦ୍ରୀ ଭକ୍ତ ନିବାସନ ଛତିଶା ନିଯୋଗର ଜରୁରୀ ବୈଠକ ମୁଲ ହୋଇଛି। ବୈଠକଥି ଆଗ୍କେ ହେବାର୍କେ ଥିବାର ରାଜେନ୍ଦ୍ରାଭିଷେକ ଠାନୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇକରି ଅନୁମୋଦନ କରାଯିବା। ଏତାର ସହିତ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମିଆଥି ଭିନ୍ ଭିନ୍ ବ୍ୟବସ୍ଥା ଉପରେ ଭିଲ୍ ଆଲୋଚନା କରାଯାଇକରି ସେସବୁକେ ଅନୁମୋଦନ କରାଯିବା। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବା ଋତୁରୁ ନୀତି ସବ୍କମିଟି ବୈଠକ ହେବା। ତମାଖୁ ସେବନ ଓ ସ୍ୱାସ୍ଥ୍ୟ ଲାଗି ହେଉଥିବାର ଇତାର କୁପ୍ରଭାବ ବାବଦେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। 1988 ପାଳନ କରାଯାଉଥିବାର ଏହି ଦିବସର ଏ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକେ ଉଜାଗର କରବାର, ନିକୋଟିନ୍ ଆଉ ତମାଖୁ ବାଗିର ବଦଭ୍ୟାସର ମୁକାବିଲା କରବାର। ତମାଖୁତି ସାଧଜାନୁ ଅତ୍କା ବିଷାକ୍ତ ଦରବ ରହିଛି, ସେ ଭିତରୁ 60 କର୍କଟ ରୋଗ କରାସି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାନୁ 15% ଅତ୍କା 51% ପୁରୁଷ ଆଉ 26% ମହିଳା କେନ୍ସି ପ୍ରକାର ତମାଖୁ ସେବନ କରସନ୍। ଓଡ଼ିଶାକେ ତମାଖୁମୁକ୍ତ ରାଜ୍ୟ ବନାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସଟି ଆହ୍ୱାନ ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ ତମାଖୁ ସେବନର ଅପକାରିତା ବାବଦେ ନିଚେ ସଚେତନ ହେବାର ସହିତ ଅଲଗାମାନଙ୍କୁ ସଚେତନ କରବାର ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫୁ ଏସ୍ଆଇଆର୍ ବାବଦେ ବ୍ୟାପକ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫୁ ଗୋଟିଏ ଖାସ୍ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବାର ଏହି ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ, ପଞ୍ଚାୟତ ଆଉ ସହରାଞ୍ଚଳ ବୁଲିକରି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦେ ସଚେତନ କରାବା। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥି ଆମ୍ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026 ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମିଆଥି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉ ତମାଖୁ ସେବନ ଆଉ ତା'ର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। जुहार।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ, ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ବାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା ବିଦ୍ୟା, କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ, ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ଜଣ ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ବାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ 6 ଜଣ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ 13 ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫର୍ଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍କ୍ଲିସର୍ କହିଛନ୍ତି, ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି, ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ 5 ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା, ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ବନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣକାରୀ, ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ସୋଇବୁଲ ଫିକ୍ରି ଏବଂ ଫଜର ଆଲଫିଆନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। आईपीएल क्रिकेट रो चलित संस्करण रो फाइनल मैच आउ किसम परे अहमदाबाद रो नरेंद्र मोदी स्टेडियम ठारे गुजरात टाइटन्स और रॉयल चैलेंजर्स बेंगलोर मध्यरे हेबो। रॉयल चैलेंजर्स बेंगलोर टॉस जीती प्रथम बोलिंग करबाकु निष्पत्ति नेछि। उभय दल द्वितीय आईपीएल टाइटल पई लक्ष्य रखिछन्ती। मुख्य संवाद पुनी थारे ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍କାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1,25,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଜେଏସ୍ଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ସହକାରେ ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ ସମ୍ପର୍କରେ ୟୁନିୟନର ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡ଼ା କହିଛନ୍ତି,
5: ମୁଖ୍ୟମନ୍ତ୍ରୀ ପାରାଦ୍ୱୀପଠାରେ ଜେଏସ୍ଡବ୍ଲ୍ୟୁ ତରଫରୁ ସମନ୍ୱିତ ଇସ୍କାତ ପ୍ରକଳ୍ପର ଆରମ୍ଭ କଲେ ଏବଂ ଏହି ପ୍ରକଳ୍ପରେ ଜିନ୍ଦଲର ଯେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମହୋଦୟ ସେ ମଧ୍ୟ କିଛି ଏ ଅଞ୍ଚଳରେ ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଅଞ୍ଚଳର ତିନି ପଞ୍ଚାୟତ ଢିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ତିନି ପଞ୍ଚାୟତରୁ ଯେପରି ଅଧିକରୁ ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠି 80%ରୁ ଉର୍ଦ୍ଧ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
4: ଜଗତସିଂହପୁର ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ପ୍ରକ୍ରିୟା ଆରମ୍ଭ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଏଲ୍ଓ ବା ବୁଥ୍ ସ୍ତରୀୟ ଅଧିକାରୀମାନେ ଭୋଟରମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 9,74,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ବିଏଲ୍ଓମାନେ ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ବୁଥ୍ରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 ଜୁଲାଇ 1 ସୁଦ୍ଧା 18 ବର୍ଷ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6ରେ ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା ଜୁଲାଇ 5 ତାରିଖରେ ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି ସେପ୍ଟେମ୍ବର 2 ତାରିଖ ସୁଦ୍ଧା କରାଯିବ ଓ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ରରେ 1,026 ଜଣ ବିଏଲ୍ଓ ଓ 105 ଜଣ ବିଏଲ୍ଓ ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ ଏଇଆର୍ଓ ଏବଂ 4 ଜଣ ଇଆର୍ଓ ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସଙ୍ଗୀତ ରୂପକ ମା ମାଏଟ୍।

0: କେନ୍ତା କରି ତୁମର ଦେହେ ପାହା ନସି ଯାଉଛି ଯେ? ସବୁଯାକର କହ ଗୁମା, ଆମର ବୁତେ ଯାହା ହେବା ଆମେ ନିଶ୍ଚେ କରମୁ।
1: ଚାଷୀ ସଭାତି ହେଦିନ ଏଇ କୃଷି କର୍ମଚାରୀ ଆଜ୍ଞା ସବୁଯାକର ବୁଝେଇକିରି ନାଇଁ କହିଥିଲେ?
2: ମୁଇଁ ତ ସବୁଯାକର ବୁଝେଇଥିଲି ଗୋ। ହେ ବୋ ମଙ୍ଗଲୁ, ହେଦିନ ଯାହା ଯାହା ବୁଝେଇଥିଲି ସବୁଯାକର ପାସିରି ଦେଲୁ ନ କାଏଁ ବୋ?
0: ଥରକେ ସବୁଯାକର ସୋର ରହେସି କାଏଁ ଆଜ୍ଞା? ଥୁଡ଼େ ଥୁଡ଼େ ସୋର ଅଛି, ଆର୍ ଘେ ବୁଝେଇ ଦେତେ ବୋଲେ।
2: ହଉ ତେନେ, ଶୁନ ଶୁନ,

0: ଦେହେ ପାହା ନସବାର କାରଣ ସବୁ ଜାଣିଲୁ ତ?
1: ଜାଣିଲୁ ମା, ସବୁ ଜାଣିଲୁ।
0: ଯା ହଉ, ତମେମାନେ ମୋର କଥାକେ ବୁଝୁଛ, ଇଟା ଜାଣିକରି ମତେ ବହୁତ ଭଲ ଲାଗୁଛି।
2: ବୋଇଲେ କେନ୍ତା କେନ୍ତା କଲେ ତୁମର ଦେହେ ପାହା ନୁକରୁ ହେବା ଯେ କହ ଗୋ ମ୍ୟାଡ଼ମା, ତୁମେ ଯାହା ଯାହା କହିବ ସୋର ରଖିକରି ସବୁ କର୍ମୁ।
3: ହେଟା ମୁଇଁ କହୁଛେ, ଶୁନ

0: ଯେ ତମକୁ ତ ସରସ ରଖବାର୍ ଲାଗି ଖତସାର ଦେସୁଁ, ଘାସ ଆର୍ ପୋକ ବେମାରୀକେ ଆୟତ କରବାର୍ ଲାଗି ଉଷୋ କଷା ବି ପକାସୁଁ, ଆର୍ କାଇଁଟା କରମୁ ଯେ କହ ହେଲେ?
1: ହେଟା ତ ସତ କହିଲୁ, ହେଲେ ମାଏଟ ଯାଞ୍ଚ କରି କରି ଇ ଖତସାର ପକାଲେ ମାଏଟ ଅମ୍ଳ କି ଖାରି ହେବାର ଡର ନାଇଁ ଥାଏ, ଆର୍ ଖର୍ଚ୍ଚା ବି କମି ଯାଇଛି ବୋଲ ତ।
2: ଏ ପିଲେ ଜାଣିଛ,

0: ସେ ଯେନ୍ ଉଷ କଷାର ଲାଗି ଅସୁବିଧା ହଉଛେ ବୋଲି କହୁଛ?
1: ଶୁନ୍ ମଙ୍ଗଲୁ ଶୁନ୍, ଇ ସମନ୍ୱିତ ରୋଗ୍ ପୋକ୍ ନିୟନ୍ତ୍ରଣର ହିସାବେ ଖରାଟିଆ ଚାଷ୍, ବିହନ ବିଶୋଧନ, ନିମ୍ଫିରୁଆ ପକେଇ କରି ଆର୍ ଆମର୍ କ୍ଷେତର ସାହାଯ୍ୟକାରୀ କୀରାମାନଙ୍କର ସାହାଯ୍ୟ ନେଇକରି ପୋକ୍ ବେମାରୀକେ ଆମେ ଆୟତ୍ତ କରିପାର୍ମା। ଆର୍ ଯଦି ନିହାତି ଦରକାର ପଡ଼ୁଛେ ବୋଇଲେ କୃଷି ବିଶେଷଜ୍ଞମାନଙ୍କର ଉପଦେଶ ହିସାବେ ଉଷ କଷା ପକାମା। ଏନ୍ତା କଲେ ଖର୍ଚ୍ଚାକେ ଖର୍ଚ୍ଚା କମିଯିବା, ଆର୍ ଇ ବିଷମହରା ସବୁ ଛୁଛାଟାକେ ମା ମାଏଟ୍ର ଦି ଭିତର୍କେ ନାଇଯାଏ। ଇଥିନ ଆମର୍ ମଙ୍ଗଲ ଅଛେ, ଆର୍ ମା ମାଏଟ୍ର ବି ମଙ୍ଗଲ ହେବା।
2: ରହିତ ବାବୁ, ଇ ଉଷ କଷାର ଲାଗି ମୋର୍ କାଏଁଟା ଅସୁବିଧା ହଉଛେ ଯେ ଇମାନଙ୍କୁ ଦିପଦ କହିଦେସି।

0: ସବୁ ଦୁଃଖ ତୁମର ବୁଝୁଛୁ ଗୋ ମା, ହେଲେ ଏନ୍ତା ଭୁଲ ନାଇଁ ହୁଏ।
1: ତୁମର ଦୁଃଖ କଥା ଶୁଣିକରି ମୋର ମନଟା ମରି ଯାଉଛି ଗୋ। ଆମେ ତ ଚାଷ କାମେ ଏନ୍ତା ହଜି ଯାଇଥିଲୁ ଯେ ପଖନ ମିତାଲ ହେଇଯାଇଥିଲୁ।
2: ଆର ମନ ଦୁଃଖ ନାଇଁ କର ଗାପିଲେ, ଇହାଦେ ବି ସମିଆ ଅଛି, ଜହ ଡେରି ନିଆ ହୁଏ ତେଲ।
1: ହଏ ଗୋ ମାଖନୁର ବା, ଆଜ୍ଞା ଯେନ୍ ମୃତ୍ତିକା ସଂରକ୍ଷଣ ଆର ଫସଲ ଚାଷ କଥା କହୁଥିଲେ, ହେ ବିଷୟ ଟିକେ ପଚର ନିଜେ।
3: ତୋର କଥା ମୁଇଁ ଶୁଣୁଛେ ମାଲତୀ,

0: ତମେ ମୋର ଦୁଃଖ ବୁଝିବ ବୋଲି ଜାଣିଥିଲି, ହେତିର୍ ଲାଗି ତ ତମର ମାନଙ୍କର ଆଗେ ମୋର ଦେହେ ପାର କଥା ବଖାନି ବସଲି।
1: ଆମକେ ନାଇଁ କହିବ ଯେ ଆର କାହାକେ କହିବ ଗୋ।
2: ହଏ ବୋ ମଙ୍ଗଲୁ ମାଲତି, ଇଥରକ ସବୁ ଯାକର ବୁଝିଲ ତ?
1: ଯେନ୍ଟା ଅବୁଝା ରହିଯିବା ତମକୁ ନାଇଁ କହିକରି କାହାକେ କହିମୁ ଆଜ୍ଞା।
2: ଦେଖ ଇମାନଙ୍କର କଥା, ହଏ ବୋ ମୁଇଁ ତ ତୁମର ମାନଙ୍କର ଲାଗି ଇନେ ଅଛେ, ଯେତେବେଳେ ଯାହା ଚାଷ କାମତି ସୁବିଧା ଅସୁବିଧା ହେବା ମତେ ନାଇଁ କହିବ ଯେ ଆର କାହାକେ କହିବ ବୋ।
3: କହେମୁ ଆଜ୍ଞା, ନିଶ୍ଚୟ କହେମୁ। ଜୁହାର ଗୋ ମା ମାଇଟ, ଆମର ଭୁଲକେ ନାଇଁ ଧରବ ଗୋ।
1: ହଁ ମା, ତୁମର ଦେହ ପାକେ ହେତୁ ରଖିକରି ସବୁ କର୍ମୁ।
0: ହଉ ହଉ ଯାଅ ପୁତେ ଯାଅ, ତୁମର ସବୁ ମଙ୍ଗଲ ହଉ ରେ, ମଙ୍ଗଲ ହଉ।
3: ହଉ ମା।
4: କାହିଁ ଗଲ ରେ କଲିଆ ଗୁରିଆ? ଏ ଚାଲ ବୋ ଚାଲ, ଚାଲ ଚାଲ ରେ କଲିଆ ଚାଲ। ହେ ହେ।

0: ବଜାସୁଁ ନେଇ କେଁ ଆମର ଶ୍ରୋତା ଭାଇ ଭଉଣୀ ମାନେ ହେନୁ କେତେ କଥା ଶିଖିବାକେ ପାଏସନ୍ ଆର୍ ବନେ ବି ଲାଗ୍ସି, ଗୀତ ବି ଶୁଣିବାକେ ମିଲ୍ସି, ନାଟକ ବି ଶୁଣିବାର୍କେ ମିଲ୍ସି, ଆର୍ ଶିକ୍ଷା ବି ପାଏସୁ ନେଇ କେଁ
1: ଯେ ନାନି ମୁଇଁ ଫିର୍ ଡାକ୍ତରଖାନା ଗଲେ
0: ବଡ଼କା ବାତ ତ ନୁରୁଥିବେ ଯେ ନେଇ କେନ୍ତା ନୁହେଁ ଆସି ବୋଲି ଚାଲ ଚାଲ ଯିମା ଯାଉ।

ଶ୍ରୋତାବନ୍ଧୁ ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସଙ୍ଗୀତ ରୂପକ ମା ମାଏଟ୍। ଆକାଶବାଣୀ ସମ୍ବଲପୁର। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଯୋଗେ ଦେଶବାସୀଙ୍କ ସହ ଭାବ ବିନିମୟର ଓଡ଼ିଆ ରୂପାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ। କିସମୟ ମଧ୍ୟରେ ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର ସାର୍।
1: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
2: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
3: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲ୍ଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ୍ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡାଲ୍ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା' ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା' ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
3: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା, ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା କୁରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
3: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021 ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ, କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ, ଯାହା ହେଉ ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ, ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
3: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମଅପ୍ କରିବା, ଏଠାରେ ୱାର୍ମଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
3: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ଼ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁ

ଆକ୍ରମଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ।

0: ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ। କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ଼ିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣ ଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା। ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40% ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15% ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମ୍ବାଖୁ ହଉ, ମଦ୍ୟପାନ ହଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହେଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର ଲେଖେଁ ଏ କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ବିଭିନ୍ନ ଜାଗାରେ ଯେମିତି ଭାବିଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାଖୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାଖୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏକଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହେଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହେଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହେଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ, ମୁଁ ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ଆଉ ସୁଯୋଗ ନଥିବ, 4th stage କ୍ୟାନ୍ସର ହେଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବେ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମା, ଏମାନେ ଯେଉଁ ନିର୍ବାକ ହେଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟି ଘରର ରୋଜଗାରିଆ ପିଲା ତମ୍ବାଖୁ ସେବନ ପାଇଁ ହଉ କି ମଦ୍ୟପାନ କାରଣରୁ ହଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହେଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତାଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାର ଗୁଡ଼ିକର ପିଲାମାନେ କୌଣସି କାରଣ ବାଟ ହୋଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେଇ ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ, ନିଶା ନୁହେଁ ଜୀବନ, ଏଭଳି ଏକ ସ୍ଲୋଗାନରେ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ କଲଚର ଗ୍ରୁପକୁ ପଠାଇକି ସେଠି କ୍ୟାମ୍ପେନ୍ କରିବା ହଉ, ସେଠି ଷ୍ଟ୍ରିଟ୍ ପ୍ଲେ ମାଧ୍ୟମରେ ୟାର ଭୟବହତା ଦେଖେଇବା କଥା ହଉ, ବିଭିନ୍ନ ପ୍ରକାରର ଯେଉଁ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯେଉଁ ଏକ୍ସାଇଜ୍ ପଲିସିରେ ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଇଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯେଉଁ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ତାର ଆଉଟକମ୍ ଥିଲା ସେଇଟା, ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏଇ ବର୍ଷ 0.5% ଡି ଆଡିକ୍ସନ୍ ସେସ୍ ସେଥିରେ ଯୋଡ଼ିଲୁ। ଯେଉଁ ଡି ଆଡିକ୍ସନ୍ ସେସ୍କୁ ଆମେ ଏଇ ଯେଉଁ ନିଶା ନୁହେଁ ଜୀବନ ଏଇ କ୍ୟାମ୍ପେନ୍ ପାଇଁ ସମ୍ପୂର୍ଣ୍ଣ ଭାବରେ ତାକୁ ଖର୍ଚ୍ଚ କରିବୁ। ଏବଂ ସେଥିରେ ଆଉ ଗୋଟିଏ କଥା ବି ଆମେ ଯୋଡ଼ିବାକୁ ଚାହୁଁଛୁ, କିଛି ବିଭିନ୍ନ ସଂଗଠନ ସହିତ ଯେଉଁ NGO ମାନେ କାମ କରୁଛନ୍ତି ଏ ଦିଗରେ ତାଙ୍କୁ ସହାୟତା ଦେବା, ଏବଂ ବିଶେଷ କରିକି ଯେଉଁ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ସ, ଆଜି ତାରିଖରେ ଅନେକ ଗୁଡ଼ିଏ ଡି ଆଡିକ୍ସନ୍ ସେଣ୍ଟର୍ ଅଛି ବିଭିନ୍ନ ଜାଗାରେ, କିନ୍ତୁ ସେଥିରେ ତାଙ୍କର ଯେଉଁ ପ୍ରପର୍ ମ୍ୟାନେଜମେଣ୍ଟ ନ ହେଉଥିବା କାରଣରୁ ବାସ୍ତବରେ କ'ଣ ହେଉଛି, ସେଥିରେ ଅନେକ ଗୁଡ଼ିଏ ପିଲାଙ୍କର ରିଲାପ୍ସ ହେଉଛି। ଥରେ ସେଠୁ ଯାଇକି ଡି ଆଡିକ୍ଟ ହେଇକି ଆସିବା ପରେ ବି ରିଲାପ୍ସ ହେଉଛି, ସେ ରିଲାପ୍ସେସନ୍ କେମିତି ନ ହେବ ସେଥିପାଇଁ ଗୋଟେ ମଡେଲ ଡି ଆଡିକ୍ସନ୍ ସେଣ୍ଟର୍ ପ୍ରତି ଜିଲ୍ଲାରେ ତିଆରି କରିବା, ଏବଂ ଡି ଆଡିକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍, ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍, ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତାର ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ, ଏବଂ ଡି ଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ ସେ କଥାକୁ ପୁରାପୁରି ଭାବରେ ସେ ଅର୍ଥକୁ ଆମେ ସେହି ଦିଗରେ ବିନିଯୋଗ କରିବୁ। ଆମର ଆଶା ଅଛି ଯେ ଲୋକେ ନିଶାଠୁ ଗୋଟେ ନିଜ ଭିତରେ ସଚେତନତା ଆସୁଛି ଯେ ନିଶାଠୁ ମୁଁ ଦୂରେଇକି ରହିବି, ଏ କଥାଟାର ସଚେତନତା ସମ୍ପୂର୍ଣ୍ଣ ରୂପେ 100%-100% କେମିତି ଆସିବ, ଗୋଟେ ହୁଏ ତ ଇଏ ଗୋଟେ ବର୍ଷ କି 5 ମାସ କି 6 ମାସର କଥା ନୁହେଁ, ଗୋଟେ ଲମ୍ବା ସମୟର ଲୋକ ଖରାପ ଜିନିଷଟାକୁ ଶୀଘ୍ର ଆଡ଼ପ୍ଟ କରିଯାଏ, ତେଣୁକରି ଖରାପ ଜିନିଷରୁ ଲୋକକୁ ମୁହଁ ଫେରାଇବା ପାଇଁ ଯେଉଁ ପରିଶ୍ରମ ଦରକାର ଅଛି ସେଥିରେ ସମସ୍ତଙ୍କର ସେଥିରେ ଆବଶ୍ୟକତା ଅଛି, ସରକାରଙ୍କର ଭୂମିକା ଦରକାର ଅଛି, ସେଥିରେ ବିଭିନ୍ନ ଯେଉଁ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ସେମାନେ କାମ କରୁଛନ୍ତି ତାଙ୍କର ଭୂମିକା ଅଛି, ସମାଜର ବୁଦ୍ଧିଜୀବୀମାନଙ୍କର ଭୂମିକା ଅଛି, ସ୍କୁଲରେ କଲେଜରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ଆରମ୍ଭ କରିକି ତାଙ୍କର ଯେଉଁମାନେ ଲିଡ୍ କରୁଛନ୍ତି ସେ ପ୍ରସେସ୍କୁ ତାଙ୍କର ଆବଶ୍ୟକତା ଅଛି, ସମାଜର ସମସ୍ତ ବରିଷ୍ଠ ଲୋକମାନଙ୍କର ଆବଶ୍ୟକତା ଅଛି, ପରିବାରର ମୁଖିଆମାନଙ୍କର ବି ଆବଶ୍ୟକତା ଅଛି, ଏଥିରେ ଭୂମିକା ନିର୍ବାହନ କରିବା ପାଇଁ ଆମେ ସମସ୍ତଙ୍କର ସହଯୋଗ ବି କାମନା କରୁ। ଆମେ ମଦ ଏବଂ ଯେଉଁ ଡ୍ରଗ୍ସ ମାନଙ୍କର ବ୍ୟବହାର ହେଉଛି ଏବଂ ତାର ଯେଉଁ ଟ୍ରାନ୍ସପୋର୍ଟେସନ ଟ୍ରେଡିଂ ହେଉଛି ତା ଉପରେ ଅବକାରୀ ବିଭାଗ, ପୋଲିସର STF ସ୍ପେଶାଲ ଟାସ୍କ ଫୋର୍ସ ଏବଂ NCV ନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ଆମେ

0: ଧ୍ୱଂସ କରିଥିଲୁ। ଏଭଳି ଗୁଡ଼ିଏ ଅଭିଯାନ ଚାଲିଛି, ତାକୁ ଆହୁରି ଅଧିକ କ୍ଷମତା ଦେଇକି ତାଙ୍କୁ ସେମାନଙ୍କୁ ଆମେ ସେ କାମ ଆରମ୍ଭ କରିଛୁ। ଇଣ୍ଟେଲିଜେନ୍ସ ୱିଙ୍ଗ ସେଥିପାଇଁ ଆମେ ତିଆରି କରୁଛୁ, ସେ କେଉଁଠି କେଉଁଠି କ'ଣ ହେଉଛି ତା'ର ଇଣ୍ଟେଲ ଆସିବା ପାଇଁ, ଏସବୁ କଥା ଚାଲିଛି। ଏବଂ ଯେଉଁ କଥା ସ୍ୱାସ୍ଥ୍ୟ ବିଭାଗ ଆଉ ଅବକାରୀ ବିଭାଗ ବାବଦରେ, ନିଶ୍ଚିତ ଭାବରେ ଆମେ ଏକ ଜଏଣ୍ଟ ମୁଭମେଣ୍ଟ ବହୁତ ଶୀଘ୍ର ଆରମ୍ଭ କରିବାର ପରିକଳ୍ପନା ବି କରୁଛୁ। ଏବଂ ଏଇ ଆର୍ଥିକ ବର୍ଷ ଭିତରେ ହିଁ ଆମେ ସେ ଖୁବ୍ କମ୍ ଦିନ ଭିତରେ ଆମେ ଜଏଣ୍ଟ ମୁଭମେଣ୍ଟ ଆରମ୍ଭ କରିବୁ ଏବଂ ସମ୍ପୂର୍ଣ୍ଣ ରୂପେ ତମ୍ବାଖୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ମାନସିକତା ଅଛି ତାକୁ ବି ସେ କଥାରେ ନିଶ୍ଚିତ ଭାବରେ ପ୍ରତିଫଳନ। କିଛି ଜିନିଷ ଆମର ପରଭ୍ୟୁ ଭିତରେ ଅଛି, କିଛି ଜିନିଷ ଆମର ପରଭ୍ୟୁ ଭିତରେ ନାହିଁ। ଏକ୍ସାଇଜ୍ର ଯେଉଁ ନିୟମାବଳୀ ଅଛି ସେଥିରେ ଆମେ କିଛିଟା ପରିବର୍ତ୍ତନ ଏବେ ଆମେଣ୍ଡମେଣ୍ଟସ୍ କିଛି ଆଣିବାକୁ ଚାହୁଁଛୁ। ଯେମିତି ଯେଉଁ ସାଇକୋଟ୍ରପିକ୍ ଡ୍ରଗ୍ସର ଉପରେ ଆମର ବିଶେଷ କିଛି ରେଗୁଲେସନ୍ ନାହିଁ, ଅବକାରୀ ବିଭାଗ କେବଳ ମଦର ବିକ୍ରି ବଟା ଏସବୁ ଉପରେ, ବିଷାକ୍ତ ମଦ, ଡୁପ୍ଲିକେଟ୍ ମଦ ଏସବୁର ବିକ୍ରି ବଟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେଥିରେ ଆଇନରେ ବହୁତ ଗୁଡ଼ିଏ ପ୍ରାବଧାନ ଅଛି। କିନ୍ତୁ ଆମେ ଧୀରେ ଧୀରେ ଏ ସମସ୍ତ କଥାକୁ ତମ୍ବାକୁଠୁ ଆରମ୍ଭ କରିକି ଯେଉଁଗୁଡ଼ିକ ମଣିଷ ଜୀବନ ପାଇଁ କ୍ଷତିକାରକ ଅଛି, ଯେଉଁ ପ୍ରକାରର ନିଶା ବି ହେଉନା କାହିଁକି, ସେ ସବୁଗୁଡ଼ିକୁ ଏହାର ପ୍ରାବଧାନ ଭିତରକୁ ଆଣିବା ପାଇଁ ଆମେ ଏକ୍ସାଇଜ୍ର ଆକ୍ଟ ଆଉ ରୁଲ୍ସରେ କିଛିଟା ପରିବର୍ତ୍ତନ କରିବା ପାଇଁ ଏବେ ଲ କମିଶନଙ୍କ ସହିତ, ଷ୍ଟେଟ୍ ଲ କମିଶନଙ୍କ ସହିତ ବି ଆଲୋଚନା ଆରମ୍ଭ ହୋଇଛି। ସେ ବାବଦରେ ଆମେ ତାକୁ ବହୁତ ଶୀଘ୍ର ସେ ବାବଦରେ କିଛି ପରିବର୍ତ୍ତନ ଆଣିବୁ ଏବଂ କଡ଼ାକଡ଼ି ଭାବରେ କୌଣସି ପ୍ରକାରର ନିଶାଦ୍ରବ୍ୟର ବ୍ୟବହାର ଏବଂ ତା'ର ଅପ୍ରାସଙ୍ଗିକ ଅନୈତିକ ବ୍ୟବହାର ତାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ନିଶ୍ଚିତ ଭାବରେ ଆମେ କରିବୁ। ଟବାକୋ, ଚୁଇଂ ଟବାକୋର ବ୍ୟବହାରକୁ ସରକାର ନିଷିଦ୍ଧ କରିଛନ୍ତି, ତାକୁ ଏବେ ଗୋଟିଏ ନୂଆ ଢାଞ୍ଚାରେ, ଏବେ ଯେମିତି ଆସୁଥିଲା ତାକୁ ଆଗରୁ ଗୁଟ୍କା ସହିତ ମିଶିକି ଆସୁଥିଲା ଟବାକୋ ଏବଂ ଲୋକ ତାକୁ ବ୍ୟବହାର କରୁଥିଲେ, ଏବେ ଗୋଟେ ନୂଆ ଢାଞ୍ଚାକୁ ସେମାନେ ଆଇଛନ୍ତି। ଟବାକୋ ଅଲଗା ମିଳୁଛି, ଗୁଟ୍କା ଅଲଗା ମିଳୁଛି, ତେଣୁକରି ତାକୁ କୌଣସି ଜାଗାରେ ତାକୁ ପୁଣି ମିଶେଇକି ତାକୁ ଖାଇବା ଆରମ୍ଭ କରିଛନ୍ତି। ତେଣୁକରି ମୋ କହିବା କଥା, ୟାକୁ ଯେଉଁ ଲାଭଖୋର ବ୍ୟବସାୟୀମାନେ କରୁଛନ୍ତି ସେ ଦିଗରେ କ'ଣ ରେଗୁଲେସନ୍ କଣାଯାଇପାରିବ ଏବଂ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ପାଇଁ କ'ଣ କରାଯାଇପାରିବ, ସବୁ ଜିନିଷରେ ଗୋଟେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟି ଯଦି ପ୍ରପର୍ ହେବ ଏବଂ ତା ଏନ୍ଫୋର୍ସମେଣ୍ଟ ସହିତ ଯେଉଁମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ, ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ, ଏଇଟା ମୋର ବିଶ୍ୱାସ ଅଛି। ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ ଏବଂ ମୋର ଆଶା ଅଛି ଯେ ଆକୁ ପ୍ରତିହତ କରିବା ପାଇଁ, ଆକୁ ରେଷ୍ଟ୍ରିକ୍ଟ କରିବା ପାଇଁ, କଣ୍ଟ୍ରୋଲ କରିବା ପାଇଁ ସେ ମେକାନିଜିମ୍ ଆମେ ବହୁତ ଶୀଘ୍ର ନିଶ୍ଚିତ ଭାବରେ କାଢ଼ିବୁ। ଏବଂ ଏଇ ଚଳିତ 5 ବର୍ଷ ଭିତରେ, ଆଉ ଯେଉଁ 3 ବର୍ଷ ଆମ ସରକାରର ଅଛି ଏବେ, ଏଇ ଚଳିତ 5 ବର୍ଷ ଭିତରେ ଆମେ ଓଡ଼ିଶାକୁ କେବଳ ତମ୍ବାକୁ ନୁହେଁ, ତମ୍ବାକୁ ଏବଂ ଅନ୍ୟ ନିଶାଦ୍ରବ୍ୟର ବ୍ୟବହାର ଦୃଷ୍ଟିକୋଣରୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା ପାଇଁ ନିଶ୍ଚିତ ଭାବରେ ଯାହା ଯାହା ପଦକ୍ଷେପ ନେବା କଥା ତାହା ନେବାକୁ ଯାଉ। ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି ଯେ ତମ୍ବାକୁ ହଉ, ମଦ୍ୟପାନ ହଉ, ଡ୍ରଗ୍ସର ବ୍ୟବହାର ହଉ, ଏସବୁଠୁ ସମସ୍ତେ ଦୂରେଇ ରହନ୍ତୁ। ଏବଂ ଶେଷରେ ମୁଁ ଏତିକି କହିବି ଯେ ନିଶା ନୁହେଁ, ଜୀବନକୁ ଆପଣମାନେ ବାଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ, ପରିବାର ସହିତ ଖୁସି ସୁଖ ଏ କଥାକୁ ବାଣ୍ଟନ୍ତୁ।
1: 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ, ଏହା ମଧ୍ୟରୁ ଅଧିକାଂଶ ବିପଜ୍ଜନକ ଯେପରିକି କର୍କଟ ରୋଗ, ବିଶେଷକରି ଫୁସ୍ଫୁସ୍ କର୍କଟ, ହୃଦରୋଗ, ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ COPD ଇତ୍ୟାଦି। ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା, ମୁଖ, ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ତେବେ କେତେ ସମୟ ଧରି ଓ କେତେ ସଂଖ୍ୟାରେ ଧୂମପାନ ହେଉଛି ତା ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ। ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ। ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି,
2: ତମ୍ବାକୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି, ଆମେ ଆଜି ୟଙ୍ଗ 20 ବର୍ଷ 30 ବର୍ଷ 40 ବର୍ଷରେ ଲଙ୍ଗ କ୍ୟାନ୍ସର ଦେଖୁଥିଲୁ, ଯେଉଁଟା କେବେ ଭାବିପାରୁନଥିଲେ ଯେ 60 ବର୍ଷ ଥିଲୁ। ଆଜି ମୁଖ ନାକ ଗଳା କ୍ୟାନ୍ସର ଯେଉଁଟା ଆମ ଓଡ଼ିଶାରେ କମନ୍, ଯେଉଁଟାରେ ଆମେ ଓରାଲ ସ୍ମୋକ୍ଲେସ୍ ଟବାକୋ, ଆମେ ୟଙ୍ଗ 25, 30, 40 ଲୋକଙ୍କୁ ହରାଇ ଦେଉଛୁ ବର୍ଷେ 2 ବର୍ଷ ଟ୍ରିଟମେଣ୍ଟ, ଆଣ୍ଡ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି, ଖର୍ଚ୍ଚାନ୍ତ ବି ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚା କରୁଛି। ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସମାନଙ୍କୁ, ଯେତେବେଳେ ସେମାନେ ମ୍ୟାଚ୍ୟୁର୍ଡ଼ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ମାନଙ୍କର ଗାଇଡ଼େନ୍ସରୁ ଦୂରେ ଥାଆନ୍ତି, ସୋ ସେମାନେ ଆକର୍ଷିତ

0: ପାଠ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍, ବିକଜ୍ ବିଭିନ୍ନ ସୋସିଆଲ୍ ଷ୍ଟ୍ରାଟାରୁ ସେମାନେ ପିଲାମାନେ ଆସନ୍ତି, ଯେଉଁଟା ହଷ୍ଟେଲ୍ ରହୁଛନ୍ତି ବା ପିଜି ହିସାବରେ ରହୁଛନ୍ତି, ଆଣ୍ଡ୍ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି ସେଇ ସେଇ ଜିନିଷ ଗୁଡ଼ାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
2: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି। ଶ୍ୱାସନଳୀ କର୍କଟ, ମୁଖଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ, ଆମର ତମାଖୁ ନୁହେଁ ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

सुरी। जटिल कर्म पथ पर थर थर थर कांप लगे रुकने पग। जटिल कर्म पथ पर

0: नमस्कार।
1: प्रधानमंत्री नरेंद्र मोदी ने सामाजिक कार्यों में असाधारण योगदान करने के लिए आज अनेक नागरिकों की सराहना की। श्री मोदी ने आकाशवाणी पर अपने मासिक रेडियो कार्यक्रम मन की बात में राष्ट्र को संबोधित करते हुए सामाजिक कार्यों के लिए जमीनी स्तर पर काम कर रहे लोगों की सराहना की। प्रधानमंत्री ने केरल के शाजी वलाशेरिल के बारे में बात की। ये निशुल्क तैराकी क्लब चलाते हैं जिसमें 15,000 से ज्यादा लोगों को तैराकी सीखने में सहायता की गई है।
2: केरलम के आलुवा में साजी वलाशेरिल जी एक स्विमिंग क्लब चला रहे हैं। अब तक 15,000 से ज्यादा लोग यहाँ तैरना सीख चुके हैं। साजी जी ने दिव्यांग बच्चों को भी स्विमिंग सिखाई है। साजी वलाशेरिल जी का जीवन हमें एक बहुत बड़ी सीख देता है। सेवा करने के लिए बहुत बड़े साधन जरूरी नहीं होते हैं। जरूरी होता है एक अच्छा इरादा और लगातार किया गया प्रयास। इन्हीं के दम पर हजारों लोगों के जीवन में बदलाव लाया जा सकता है।
1: देश की खेल उपलब्धियों का उल्लेख करते हुए श्री मोदी ने खिलाड़ी गुरविंदर वीर सिंह, विशाल टीके, तेजस्वी शंकर, देव मीणा और कुलदीप कुमार को झारखंड के रांची में आयोजित नेशनल सीनियर एथलेटिक्स फेडरेशन स्पर्धा में नए राष्ट्रीय रिकॉर्ड बनाने के लिए बधाई दी।
2: कुछ दिन पहले ही झारखंड के रांची में नेशनल सीनियर एथलेटिक फेडरेशन कंपटीशन हुआ। इसमें करीब 800 एथलीट ने हिस्सा लिया। इस दौरान चार अलग अलग इवेंट में चार नेशनल रिकॉर्ड टूटे। गुरिंदर वीर सिंह, विशाल टीके, तेजस्विनी शंकर, देव मीणा और कुलदीप कुमार, इन साथियों ने अलग अलग कैटेगरी में नए रिकॉर्ड बनाए। मैं इन सभी को बहुत बहुत बधाई देता हूँ।
1: देश में भीषण गर्मी पर चिंता व्यक्त करते हुए प्रधानमंत्री ने इस संबंध में लोगों से सरकारी सलाहों पर अमल करने का अनुरोध किया और सुरक्षित रहने के लिए एहतियातन कदम उठाने को कहा। मतदाता सूची के विशेष गहन पुनरीक्षण यानी SIR के तीसरे चरण के अंतर्गत ओडिशा, मिजोरम, सिक्किम और मणिपुर में कल से मतदाताओं की पहचान शुरू हो गई है। निर्वाचन आयोग ने बताया है कि जिन पात्र मतदाताओं के मतगणना प्रपत्र 28 जून तक मतदाता पंजीकरण अधिकारी को प्राप्त हो जाएंगे, उन्हें मसौदा मतदाता सूची में शामिल किया जाएगा। भारतीय जनता पार्टी ने हिमाचल प्रदेश के चार नगर निगमों में से तीन में स्पष्ट बहुमत हासिल कर लिया है। 17 मई को हुए नगर निगम चुनावों के लिए मतगणना आज पूरी हो गई। भारतीय जनता पार्टी ने धर्मशाला, सूरन और मंडी नगर निगमों में जीत हासिल की है। वहीं कांग्रेस ने पालमपुर नगर निगम में जीत दर्ज की है। महाराष्ट्र में सत्ताधारी महायुति गठबंधन ने आगामी विधान परिषद चुनावों के लिए 17 सीटों के बंटवारे को अंतिम रूप दे दिया है। समझौते के अनुसार भारतीय जनता पार्टी 11 सीट पर, शिवसेना 4 और राष्ट्रवादी कांग्रेस पार्टी NCP 2 सीट पर चुनाव लड़ेंगी। विपक्षी महाविकास अघाड़ी ने पहले ही 17 में से 15 सीटों के लिए अपने बंटवारे की घोषणा कर दी थी, जिसमें कांग्रेस 8 सीट पर, शिवसेना UBT 4 और शरद पवार के नेतृत्व वाली NCP 3 सीट पर चुनाव लड़ेगी। शेष नासिक और नांदेड़ सीटों पर अभी विचार विमर्श जारी है। प्रधानमंत्री नरेंद्र मोदी कल नई दिल्ली में म्यांमार के राष्ट्रपति ऊ मिन आउन लाइन के साथ वार्ता करेंगे। इस बातचीत से दोनों देशों के बीच ऐतिहासिक और सभ्यतागत संबंधों को और मजबूती मिलेगी। बातचीत के दौरान सुरक्षा और संपर्कता समेत भारत और म्यांमार के समग्र संबंधों पर विचार विमर्श होगा। राष्ट्रीय सुरक्षा सलाहकार NSA अजीत डोभाल ने आज नई दिल्ली में म्यांमार के राष्ट्रपति से मुलाकात की। म्यांमार के उत्तर पूर्वी हिस्से में एक भवन में हुए विस्फोट में 45 से अधिक लोगों की मौत हो गई और 70 लोग घायल हुए हैं। खबरों के अनुसार इस भवन में खनन के लिए विस्फोटक रखे गए थे। अहमदाबाद में IPL क्रिकेट के फाइनल में गुजरात टाइटंस ने रॉयल चैलेंजर्स बंगलुरु को 156 रन का लक्ष्य दिया है। जवाब में ताजा समाचार मिलने तक रॉयल चैलेंजर्स बेंगलुरु ने 14 ओवर में 5 विकेट पर 132 रन बना लिए हैं। इसके साथ ही ये समाचार बुलेटिन समाप्त हुआ।
0: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ପରିବେଶର ସଂରକ୍ଷଣ, ସ୍ଥାନୀୟ ସମସ୍ୟାର ସମାଧାନ ଆର୍ ଭିନ୍ ଭିନ୍ ସାମାଜିକ ସଂସ୍କାର ଦିଗେ ଉଲ୍ଲେଖନୀୟ ଅବଦାନ ଲାଗି ଦେଶର ନାଗରିକମାନଙ୍କର କାମକେ ପ୍ରଶଂସା କରବାର ସହିତେ ଜବର ଖରାତାତିନୁ ବଚବାରକେ ସତର୍କତା ଅବଲମ୍ବନ କରବାରକେ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ପରାମର୍ଶ ଦେଇଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ବେଲପଣା ଆର୍ ଆରମ୍ଭ ସହିତେ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କୁ କରିଛନ୍ ପ୍ରଶଂସା। ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାନୁ କ୍ଷେତ ବଚାଓ ଅଭିଯାନକେ ଏବେ କାଏଲ ମୂଲ କରିବେ କୃଷି ଆର୍ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ସେବା ପ୍ରଦାନକାରୀ ଅନ୍ମାର୍କ ପୋର୍ଟାଲ୍ଥି ଥିବାର ସବୁ ଅସୁବିଧା ଦୋଷ ଦୁର୍ବଳତାକେ କରାଯାଇଛି ଚିହ୍ନଟ। ପୋର୍ଟାଲ୍ର ଅଲଗା କେନ୍ସି ଭିଲ୍ ଅସୁବିଧାକେ ବାଦ୍ ଦେବାର ଲାଗି ସରକାରୀ ଏଜେନ୍ସି ଆର୍ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ସାଇବର ସୁରକ୍ଷାର ଗୋଟିଏ ବିଶେଷଜ୍ଞ ଦଲ କରୁଛନ୍ ଟିକିନିଖି ସମୀକ୍ଷା, ସୂଚନା ଦେଲା ସିବିଏସ୍ଇ। ନୂଆଦିଲ୍ଲୀଠାରେ ଆବାକାଲ ଆୟୋଜିତ ହେବା ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଭାଗ ନେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆର୍ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଆର୍ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍। ଭୁବନେଶ୍ୱର ଲୋକସେବା ଭବନଠାରେ କୁଳପତି ସମ୍ମିଳନୀ 2026 ଆଜି ଉଦ୍ଘାଟନ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ଉପମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଆର୍ ଶିଳ୍ପମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତିମାନେ ଦେଇଛନ୍ ଯୋଗ। ରାଜ୍ୟ ଶସ୍ତା, ସୁଲଭ ଆର୍ ସମାବେଶୀ ଗୃହ ପ୍ରକଳ୍ପର ହେବା ସମ୍ପ୍ରସାରଣ କହିଛନ୍ତି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଚଲତି ଆର୍ଥିକ ବର୍ଷରେ ପ୍ରାୟ 6,877 ଆବାସିକ ୟୁନିଟ୍ ନିର୍ମାଣ ଲାଗି 4 ପ୍ରକଳ୍ପର ରହିଛି ପ୍ରସ୍ତାବ। ବୌଦ୍ଧ ଜିଲ୍ଲାର ପୋଷଣ ଅଭିଯାନର ଅଗ୍ରଗତିକେ ନେଇକରି ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ। ଆଇବା ଶୀତଳଷଷ୍ଠୀ ମହୋତ୍ସବରେ ସୁରକ୍ଷା ଆର୍ ଶୃଙ୍ଖଳାକେ ନଜରଥି ରଖିକରି ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ତରଫୁ ଜିଲ୍ଲାର ଭିନ୍ ଭିନ୍ଠାନେ ପ୍ରାୟ 16 ନାକା ଆର୍ ଷ୍ଟାଟିକ୍ ପୋଷ୍ଟର କରାଯାଇଛେ ସ୍ଥାପନା। ଝାରସୁଗୁଡ଼ା ଜିଲ୍ଲା ଲୈକେରା ବ୍ଲକରେ ଯିବା ଆସବାର ବ୍ୟବସ୍ଥାର ଉନ୍ନତି ଆର୍ ଆଞ୍ଚଳିକ ବିକାଶକେ ବରକସ କରବାର ଲାଗି ପ୍ରାୟ 54 କୋଟି ଖର୍ଚ୍ଚରେ 5 ସଡ଼କ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ ବିଧାୟକ ଟଙ୍କଧର ତ୍ରିପାଠୀ। ଆଇବା ପୁରୀ ରଥଯାତ୍ରା ଲାଗି ଆଜି ଅନୁଷ୍ଠିତ ହୋଇଛି 36 ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ସବକର ପରାମର୍ଶ ଆର୍ ସୁପାରିଶକେ ନେଇକରି ଅନୁମୋଦିତ ହୋଇଛି ସ୍ନାନଯାତ୍ରା, ରଥଯାତ୍ରା ଆର୍ ବାହୁଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟ ଆର୍ ସବୁ ପ୍ରକାରର ବ୍ୟବସ୍ଥା। ତମାଖୁ ସେବନ ଆର୍ ସ୍ୱାସ୍ଥ୍ୟ ଲାଗି ତାର୍ କୁପ୍ରଭାବ ବାବଦେ ଲୋକକୁ ସଚେତନ କରାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଇପିଏଲ୍ର ଚଲତି ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଥି ଏଛେନ୍ ଚାଲିଛେ ଖେଲ୍। ଖବର ଲେଖାଯିବାର ତ ଗୁଜରାତ ଟାଇଟନ୍ସର 155 ରନ୍ର ଜବାବ ଥି ମ୍ୟାଚ୍ ଜିତ୍ବାର ଲାଗି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକେ 41 ବଲ୍ ଥି ଦରକାର ଆର୍ 29 ରନ୍। ରାଜ୍ୟର ଭିନ୍ ଭିନ୍ଠାରେ କାଳବୈଶାଖୀର ପ୍ରଭାବ ରହିଛେ ଜାରି। ଏବା 24 ଭିତରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାତି ଧୁକାଗଡ଼ି ସାଙ୍ଗେ ଚଡ଼କ ଆର୍ କିଛିଟା ଜାଗାନ କରାମାଡ଼ ହୋଇପାରେ ବୋଲିକରି ସତର୍କ ସୂଚନା ଜାରି କରିଛେ ଭାରତୀୟ ପାଣିପାଗ ବିଭାଗ। ଏବା 2-3 ତକ୍ ତାତି 3-4 ଡିଗ୍ରୀ କମିପାରେ ବୋଲିକରି କରାଯାଇଛେ ଅନୁମାନ। ଆଜିର ମୁଖିଆ ଖବର ପ୍ରସାରଣ ଶେଷ ହେଲା। ଜୁହାର।
0: ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲିର ପ୍ରଥମ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 6:30 ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସକାଳ 6:47 ସମୟରେ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି, ଏ ବିଷୟରେ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। 7:30 ପରିବେଶ ସୂଚନା, ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ସକାଳ 7:35 ସମୟରେ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ। ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର ଏବଂ ସ୍ନିଗ୍ଧାରାଣୀ ଜେନା। ସେହିପରି 8:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ରଶ୍ମିରେଖା ମିଶ୍ର, ଗୋପାଳକୃଷ୍ଣ ଦାସ ଏବଂ ଦାଉଦ କୁଅଁର। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ସୁଧୀର କୁମାର ପାଲ ଏବଂ ବୀଣାପାଣି ରଥ। ଦିନ 11:05 ସମୟରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଦୟାନିଧି ବେହେରା, କମଳ କୁମାରୀ ବେହେରା, ମୋତିଲାଲ ଦୋରା, ଦିଲୀପ କୁମାର ମହାନ୍ତି। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12 ସମୟରେ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ସୁଧୀର କୁମାର କରମ। ଘର ସଂସାର କାର୍ଯ୍ୟକ୍ରମ ଦିନ 1:20 ସମୟରେ ଏଥିରେ ରହିଛି ବିଷୟ ସ୍ମୃତି ଶେଫାଳି ମେହେରଙ୍କ କବିତା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ 2:45 ସମୟରେ ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 4:02 ସମୟରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ଶୁଣିପାରିବେ ସମ୍ବଲପୁରୀ ଗୀତ। ଅପରାହ୍ନ 4:30 ସମୟରେ ଶିଳ୍ପୀ ମୀନା ବାରିକ, ସନ୍ତୋଷ କୁମାର ମିଶ୍ର ଏବଂ ସଂଯୁକ୍ତା ପାତ୍ର। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ରାତି 11:12। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବୁ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ୍।